ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ ମାସର ଦିନ 16 ଇଂରାଜୀ 2026 ମସିହା ଜୁଲାଇ ମାସର 7 ତାରିଖ ସମୟ ବର୍ତ୍ତମାନ ସକାଳ 5:58 36 ସେକେଣ୍ଡ ଶ୍ରୋତାମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲୀଳା ଅପାର, ଅସୀମ, ଅବ୍ୟକ୍ତ। ତାଙ୍କ ଲୀଳାକୁ କିଏ ବା ବୁଝିବାକୁ ସମର୍ଥ ହୋଇପାରିବ। ସେ ଭକ୍ତପ୍ରିୟ ପୁଣି ଭକ୍ତିପ୍ରିୟ, ବେଶପ୍ରିୟ ପୁଣି ଭୋଜନପ୍ରିୟ, ସଙ୍ଗୀତପ୍ରିୟ ଆଉ ନୃତ୍ୟପ୍ରିୟ। ସେଥିପାଇଁ ମଣିମାଙ୍କର ପାଦପଦ୍ମରେ କଳାକାରଟିଏ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରେ, ନୃତ୍ୟଶିଳ୍ପୀଟିଏ ନିଜର ନୃତ୍ୟ ଅର୍ପଣ କରିଦିଏ। ସେମିତି ନୈବେଦ୍ୟ ଅର୍ପଣ କରନ୍ତି ସେବାୟତମାନେ। କୋଟି ଓଡ଼ିଆର ମୌଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯେତେବେଳେ ଦେବସ୍ନାନ ପୂର୍ଣ୍ଣିମାରେ 108 ଗରା ପାଣିରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୁଅନ୍ତି, ମହାପ୍ରଭୁଙ୍କର ମାନବୀୟ ଲୀଳାକୁ ଦର୍ଶନ କରିବା ପାଇଁ ପୃଥିବୀର କୋଣ ଅନୁକୋଣରୁ ଭକ୍ତମାନଙ୍କର ସମାବେଶ ହୁଏ ସ୍ନାନ ବେଦୀରେ, ସ୍ନାନ ମଣ୍ଡପରେ, ସ୍ନାନ ପିଣ୍ଡିରେ। ମହାପ୍ରଭୁ ବର୍ଷକୁ 2 ଥର ରତ୍ନ ସିଂହାସନରୁ ଓହ୍ଲେଇ ଆସିଥାନ୍ତି ଭକ୍ତମାନଙ୍କ ପାଇଁ। ଯେଉଁ ଭକ୍ତମାନେ କେବେ ବି ଶ୍ରୀମନ୍ଦିର ଭିତରକୁ ଯାଇପାରନ୍ତି ନାହିଁ, ମହାପ୍ରଭୁଙ୍କୁ ଦର୍ଶନ କରିପାରନ୍ତି ନାହିଁ, ସେମାନଙ୍କ ପାଇଁ ସିଂହଦ୍ୱାର ସମ୍ମୁଖରେ ପତିତ ପାବନ ଅଛନ୍ତି ଦର୍ଶନ ଦେବା ପାଇଁ। ତଥାପି ମଣିମା ଲକ୍ଷେ ଶାଳଗ୍ରାମକୁ ପର କରିଦେଇ, ରତ୍ନ ସିଂହାସନକୁ ପର କରିଦେଇ ଭକ୍ତମାନଙ୍କ ପାଇଁ ଧାଇ ଆସନ୍ତି, ନିଜେ ସ୍ୱକଳେବର ଧାରଣ କରି ଧାଇ ଆସନ୍ତି ରତ୍ନ ସିଂହାସନରୁ। ମଣିମାଙ୍କର ବର୍ତ୍ତମାନ ଅଣସର ନୀତି ଚାଲିଛି ବା ଅନବସର ନୀତି ଚାଲିଛି। ଏହି ଅଣସର ନୀତି ଅବସରରେ ମଣିମାଙ୍କୁ ଏକଦମ ହାଲକା ଫୁଲକା ଖାଦ୍ୟ ବା ନୈବେଦ୍ୟ ଅର୍ପଣ କରାଯାଉଛି। ସେହି ନୈବେଦ୍ୟରେ କେବେ ବି କୌଣସି ପ୍ରକାର ଭାରି ଭୋଜନ ପ୍ରଦାନ କରାଯାଇନଥାଏ। ଦୈନନ୍ଦିନ ମହାପ୍ରଭୁଙ୍କ ପାଖରେ ଯାହା ନୈବେଦ୍ୟ ଆକାରରେ ଅର୍ପଣ କରାଯାଇଥାଏ, ଅଣସର ସମୟରେ ତା'ର ବ୍ୟତିକ୍ରମ ଦେଖିବାକୁ ମିଳେ। ଅଣସର ସମୟରେ ମହାପ୍ରଭୁଙ୍କ ପାଖରେ କେବଳ ଅତି ସାଧାରଣ ଭାବରେ ପଣା ହେଲା, ମୋଦକ, ଚକଟା ଚକଟି

କିଛି ହାଲକା ନୈବେଦ୍ୟ ପ୍ରସ୍ତୁତ କରି ସେବାୟତମାନେ ମଣିମାଙ୍କୁ ସମର୍ପଣ କରିଥାନ୍ତି। ଏ ସମ୍ପର୍କରେ ଆଉ କିଛି କଥା ଆଲୋଚନା କରିବା ଏହି ଭକ୍ତି ସଙ୍ଗୀତ ପରେ।

ମୁଁ କହୁଥିଲି ଅଣସର ସମୟରେ ମଣିମାଙ୍କ ପାଇଁ ପ୍ରସ୍ତୁତ ହେଉଥିବା ନୈବେଦ୍ୟ ସାଧାରଣ ଭାବେ ଆମର ଯେତେବେଳେ ଦେହ ଖରାପ ହୁଏ କୌଣସି ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୁଏନି, କିଛି ବି ଖାଦ୍ୟ ଆମକୁ ରୁଚେ ନାହିଁ ବା ଭଲ ଲାଗେ ନାହିଁ। ଠିକ୍ ସେମିତି ଆମ ମଣିମା ମାନବୀୟ ଲୀଳା କରନ୍ତି। ତାଙ୍କୁ ଯେତେବେଳେ ଜ୍ୱର ହୋଇଥାଏ, ବର୍ତ୍ତମାନ ସମୟରେ ମଣିମାଙ୍କ ପାଖରେ ନୈବେଦ୍ୟ ଆକାରରେ ପ୍ରସ୍ତୁତ କରାଯାଉଛି ଅତି ସାଧାରଣ ହାଲକା ଫୁଲକା ଖାଦ୍ୟ, ଯେଉଁ ଖାଦ୍ୟ କି ମଣିମାଙ୍କୁ ଜ୍ୱର ସମୟରେ ପାଟିକି ଟିକେ ରୁଚିବ ଏବଂ ସେହି ଖାଦ୍ୟ ଖାଇ ମଣିମା ସୁସ୍ଥ ଅନୁଭବ କରିବେ। ଏବଂ ସେବାୟତମାନେ ମଣିମାଙ୍କୁ ଘଷା ମୋଡ଼ା କରିଦେଉଛନ୍ତି ବା ଆଉଁସା ଘଷା କରିଦେଉଛନ୍ତି ବିଭିନ୍ନ ଆୟୁର୍ବେଦିକ ଜଡ଼ିବୁଟି ତେଲ ମାଧ୍ୟମରେ। ସତରେ କ'ଣ ମଣିମା ମୋଡ଼ା ଘଷା ଖାଉଛନ୍ତି? ମଣିମାଙ୍କ ଶରୀର ସତରେ କ'ଣ ଘୋଳା ବିନ୍ଧା ହେଉଛି ଜ୍ୱରରେ? ଆମ ମଣିମା ମାନବୀୟ ଲୀଳା କରି ଆସୁଛନ୍ତି ଭକ୍ତମାନଙ୍କ ସହିତ ପୁରୁଷୋତ୍ତମ ଧାମରେ, ଶ୍ରୀକ୍ଷେତ୍ର ଧାମରେ। ହଁ, ମଣିମାଙ୍କୁ ସେବାୟତମାନେ କେତେ ପ୍ରକାରର ଘଷା ମୋଡ଼ା କରିଦେଉଛନ୍ତି, ମଣିମାଙ୍କ ଶରୀର କେମିତି ଶୀଘ୍ର ସୁସ୍ଥ ହେବ, ମଣିମା କେମିତି ଶୀଘ୍ର ଆରୋଗ୍ୟ ଲାଭ କରିବେ, ଭକ୍ତମାନଙ୍କୁ ଦର୍ଶନ ଦେବେ। ଏବଂ ସେବାୟତମାନେ ବର୍ତ୍ତମାନ ନିଜର ଅନୁଭୂତି ବଖାଣିବାକୁ ଯାଇ କହନ୍ତି, ମଣିମାଙ୍କ ଜ୍ୱର ହୋଇଛି ସିନା, ତାଙ୍କର ଯେମିତି ଗୋଡ଼ ହାତ ଚଳୁନି, ମନ ବହୁତ ଖରାପ ଅଛି। ଜଣେ ଜଣେ ସେବାୟତ କାନ୍ଦି ପକାଉଛନ୍ତି, କୋହ ସମ୍ଭାଳି ପାରୁନାହାନ୍ତି, ମନ ଭିତରେ ଅଜସ୍ର କୋହ। ମଣିମାଙ୍କୁ ଜ୍ୱର ହୋଇଛି, ସେବାୟତମାନେ କାନ୍ଦି ପକାଉଛନ୍ତି। ତାର କାରଣ କ'ଣ? ଆମ ଘରେ କୌଣସି ନା କୌଣସି ବ୍ୟକ୍ତିଙ୍କର ଯେତେବେଳେ ଦେହ ଖରାପ ହୁଏ, ଆମମାନଙ୍କର ମନର ଅବସ୍ଥା କ'ଣ ହୁଏ? ଠିକ୍ ସେମିତି ସେବାୟତମାନେ ମଣିମାଙ୍କର ଅଙ୍ଗରକ୍ଷକ, ଅଙ୍ଗଲାଗି ସେବକ, ମଣିମା ତାଙ୍କର ସର୍ବସ୍ୱ। ମଣିମାଙ୍କର ଦେହ ଭଲ ନାହିଁ, ଜ୍ୱରରେ କମ୍ପୁଛନ୍ତି ମହାବାହୁ, ସେବାୟତମାନେ କେମିତି ଭଲରେ ରହିବେ କହିଲେ? ହଁ, ଆମ ମଣିମା ଏମିତି ଲୀଳା କରିଆସୁଛନ୍ତି ସେବାୟତମାନଙ୍କ ସହିତ, ଭକ୍ତମାନଙ୍କ ସହିତ, ଆଉ ଅନୁଭବୀମାନଙ୍କ ସହିତ। ତାଙ୍କୁ ଯିଏ ଅନୁଭବ କରିଛି, ତାଙ୍କୁ ଯିଏ ମନ ପ୍ରାଣ ସର୍ବସ୍ୱ ସମର୍ପଣ କରିଦେଇଛି, ସେ ହିଁ ବୁଝିଛି ତାଙ୍କ ମହିମା, ତାଙ୍କ ଲୀଳା, ତାଙ୍କର ସମସ୍ତ ପ୍ରକାରର ନୀତି କାନ୍ତି ସବୁକିଛି।

ଅଣସର ସମୟରେ ଅଣସର ସମୟରେ ମହାପ୍ରଭୁଙ୍କ ପାଖରେ କିଛି ଫଳମୂଳ ନୈବେଦ୍ୟ ଆକାରରେ ଲାଗି କରାଯାଏ। ଯେଉଁ ଫଳମୂଳ ମଣିମାଙ୍କ ପାଟିକି ଟିକେ ରୁଚିବ, ତାଙ୍କୁ ଟିକେ ଭଲ ଲାଗିବ, ସେ ଉଦ୍ଦେଶ୍ୟରେ ସେବାୟତମାନେ ଅଳ୍ପ କିଛି ଫଳମୂଳ ମଣିମାଙ୍କ ପାଇଁ ଲାଗି କରିଥାନ୍ତି ଅଣସର ସମୟରେ। ତା ସହିତ କିଛି ପଣା, ଯେଉଁ ପଣାରେ ବେଶୀ କିଛି ଦ୍ରବ୍ୟ ମିଶି ନଥାଏ, ଏକଦମ ଅଳ୍ପ ଜିନିଷରେ ପ୍ରସ୍ତୁତ ପଣା ମହାପ୍ରଭୁଙ୍କ ପାଇଁ ଲାଗି କରାଯାଏ। ତା ସହିତ ମଣିମାଙ୍କୁ ଭଲ ଲାଗିଲା ଭଳି, ପାଟିକି ରୁଚିବା ଭଳି କିଛି ଏକଦମ ସାଦାସିଧା ପଣା ପ୍ରସ୍ତୁତ କରାଯାଏ ମଣିମାଙ୍କ ପାଇଁ। ତେବେ ଏହି ଅଣସର ସମୟରେ ଶ୍ରୀମନ୍ଦିର ଭିତରେ କୌଣସି ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ବା ଅତ୍ୟଧିକ ଶବ୍ଦ ସମ୍ବଳିତ କୌଣସି କୀର୍ତ୍ତନ, କୌଣସି ନୃତ୍ୟ, କୌଣସି ସଙ୍ଗୀତ ପ୍ରସ୍ତୁତ କରାଯାଇ ନଥାଏ ବା ପରିବେଷଣ କରାଯାଇ ନଥାଏ। ଦେହ ଖରାପ ସମୟରେ ମଣିମାଙ୍କୁ ଯେଉଁଟା

ଭଲ ଲାଗିବ। କେବଳ ସେମିତି ହିଁ ତାଙ୍କ ସେବା କରାଯାଇଥାଏ। କୌଣସି ପ୍ରକାର ଭାରୀ ଶବ୍ଦ, କୌଣସି ପ୍ରକାରର ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇନଥାଏ ଶ୍ରୀମନ୍ଦିର ପରିସର ଭିତରେ। ଯେମିତି ଆମ ଦେହ ଭଲ ନଥିଲେ ଆମକୁ କିଛି ବି ଭଲ ଲାଗେନି। ଶୋଇବାକୁ ଇଚ୍ଛା ହୁଏ, ଅଳ୍ପ କ'ଣ ଟିକେ ଖାଇଦେବା ପାଇଁ ଇଚ୍ଛା ହୁଏ। ଠିକ୍ ସେମିତି ଆମ ମହାପ୍ରଭୁ ମଧ୍ୟ ମାନବୀୟ ଲୀଳା କରନ୍ତି। କୌଣସି ପ୍ରକାରର ଉଚ୍ଚାଙ୍ଗ କୀର୍ତ୍ତନ, ନୃତ୍ୟ, ସଙ୍ଗୀତ ଏସବୁ ପରିବେଷଣ କରାଯାଇନଥାଏ ଅଣସର ସମୟରେ।

ଭକ୍ତଟି ଆଜି ବି ମଣିମାଙ୍କ ଉଦ୍ଦେଶ୍ୟରେ ଆକୁଳ ଆତ୍ମନିବେଦନ ସମର୍ପଣ କଲେ। ମଣିମା ତତ୍କ୍ଷଣାତ୍ ଭକ୍ତର ଦୁଃଖ ରୋଗ ଶୋକ ନିବାରଣ କରନ୍ତି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଆଜି ବି ସିଂହଦ୍ୱାର ସମ୍ମୁଖରେ ଭକ୍ତଟିଏ ଯେତେବେଳେ ଆକୁଳ ଚିତ୍କାର କରେ, ମଣିମାଙ୍କ ରତ୍ନ ସିଂହାସନ ଟଳମଳ ହୋଇଉଠେ। ମଣିମା ସାଙ୍ଗେ ସାଙ୍ଗେ ଭକ୍ତର ଆକୁଳ ନିବେଦନ ରକ୍ଷା କରନ୍ତି ଏବଂ ଭକ୍ତକୁ ଉଦ୍ଧାର କରନ୍ତି ବୋଲି ବିଶ୍ୱାସ ରହିଛି, ପ୍ରମାଣ ରହିଛି। ସେହି ଭକ୍ତିକୁ ଆଧାର କରି ଅଜସ୍ର ଅସଂଖ୍ୟ ଭକ୍ତି ସଙ୍ଗୀତ ଜଣାଣ।

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଛି। କେତେ କେତେ କବି ଲେଖକମାନେ ନିଜର ଆତ୍ମନିବେଦନ ଭକ୍ତି ସଙ୍ଗୀତ ମାଧ୍ୟମରେ ଲେଖି ଦେଇଯାଇଛନ୍ତି, ରଚନା କରିଛନ୍ତି। ସେ ରଚନାକୁ କଣ୍ଠଶିଳ୍ପୀଟି ନିଜର ଦରଦି କଣ୍ଠରେ ସମର୍ପଣ ଭାବନା ନେଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଦିଏ ଗାୟକୀ ମାଧ୍ୟମରେ। ଆଉ ସେହି ଭକ୍ତି ସଙ୍ଗୀତ ଅନ୍ୟମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗେ, ଯେଉଁ ଭକ୍ତି ସଙ୍ଗୀତରେ ସମର୍ପଣ ଭାବନା ଥାଏ, ଯେଉଁ ଭକ୍ତି ସଙ୍ଗୀତ ମାଧ୍ୟମରେ ଆତ୍ମନିବେଦନ ଥାଏ। ବର୍ତ୍ତମାନ ମଣିମାଙ୍କର ଅଣସର ନୀତି ଅବସରରେ ଯେଉଁ ସବୁ ନୀତିକାନ୍ତି ଅନୁଷ୍ଠିତ ହେଉଛି, ଯେଉଁ ସବୁ ଗୁପ୍ତ ଉପଚାର ମଣିମାଙ୍କ ପାଇଁ ପ୍ରୟୋଗ କରାଯାଉଛି, ସେସବୁ ପାଇଁ ମଧ୍ୟ ସେବାୟତମାନେ ନିୟୋଜିତ ଅଛନ୍ତି। ଦିନରାତି ମଣିମାଙ୍କ ପାଇଁ ନିଜକୁ ସମର୍ପିତ କରିଥିବା ସେବାୟତମାନେ ବର୍ତ୍ତମାନ ଅଣ

ସମର୍ପଣ କରିଦିଏ ଗାୟକୀ ମାଧ୍ୟମରେ। ଆଉ ସେହି ଭକ୍ତି ସଙ୍ଗୀତ ଅନ୍ୟମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗେ, ଯେଉଁ ଭକ୍ତି ସଙ୍ଗୀତରେ ସମର୍ପଣ ଭାବନା ଥାଏ, ଯେଉଁ ଭକ୍ତି ସଙ୍ଗୀତ ମାଧ୍ୟମରେ ଆତ୍ମନିବେଦନ ଥାଏ। ବର୍ତ୍ତମାନ ମଣିମାଙ୍କର ଅଣସର ନୀତି ଅବସରରେ ଯେଉଁ ସବୁ ନୀତିକାନ୍ତି ଅନୁଷ୍ଠିତ ହେଉଛି, ଯେଉଁ ସବୁ ଗୁପ୍ତ ଉପଚାର ମଣିମାଙ୍କ ପାଇଁ ପ୍ରୟୋଗ କରାଯାଉଛି, ସେସବୁ ପାଇଁ ମଧ୍ୟ ସେବାୟତମାନେ ନିୟୋଜିତ ଅଛନ୍ତି। ଦିନରାତି ମଣିମାଙ୍କ ପାଇଁ ନିଜକୁ ସମର୍ପିତ କରିଥିବା ସେବାୟତମାନେ ବର୍ତ୍ତମାନ ଅଣସର ନୀତି ଅବସରରେ ମଣିମାଙ୍କର ସେବା କରିଚାଲିଛନ୍ତି। କେମିତି ମହାପ୍ରଭୁ ଶୀଘ୍ର ଆରୋଗ୍ୟ ଲାଭ କରିବେ, ଶୀଘ୍ର ସୁସ୍ଥ ଅନୁଭବ କରିବେ। ସୁସ୍ଥ ହେଲେ ମଣିମା ଶ୍ରୀଗୁଣ୍ଡିଚା ତିଥିରେ ରଥାରୂଢ଼ ହେବେ, ଆଉ ସେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିଦେଲେ ମୋକ୍ଷ ପାଇଯିବ ଭକ୍ତ ସମାଜ। ସେଥିପାଇଁ ମଣିମାଙ୍କ ପାଇଁ ଉପଚାର ଲାଗି କରାଯାଉଛି। ବିଭିନ୍ନ ପ୍ରକାର ଉପଚାରରେ ମଣିମା ଆଶ୍ୱସ୍ତି ଲାଭ କରୁଛନ୍ତି ଏବଂ ସୁସ୍ଥ ହେବା ପରେ ରାଜଦରବାରକୁ ବା ରାଜାଙ୍କ ପାଖକୁ ଖବର ପଠାଯିବ। ସେ ଖବର ପାଇବା ପରେ ଶ୍ରୀମନ୍ଦିରକୁ ଅଣସର ଘରକୁ ନିଜେ ରାଜା ଆସିବେ ତଦାରଖ କରିବା ପାଇଁ, ପ୍ରକୃତ ଘଟଣାକୁ ବୁଝିବା ପାଇଁ। ତାପରେ ମହାପ୍ରଭୁ ନାନା ପ୍ରକାର ସଜବାଜ ହୋଇ ନେତ୍ରୋତ୍ସବରେ ଦର୍ଶନ ଦେବେ ଏବଂ ପରଦିନ ଶ୍ରୀଗୁଣ୍ଡିଚା ତିଥିରେ ସମସ୍ତଙ୍କୁ ବିଶ୍ୱ ବ୍ରହ୍ମାଣ୍ଡକୁ ଦର୍ଶନ ଦେବେ ରଥାରୂଢ଼ ହୋଇ।

ମନ ସବୁବେଳେ ଜଗନ୍ନାଥ ଧାମକୁ ଯାଉଥାଉ, ଏତିକି ମଣିମା କୃପା କରୁଥାନ୍ତୁ। ଜୟ ଜଗନ୍ନାଥ। ଏଇଠି ଶେଷ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ ନିଜର କଥା ରକ୍ଷା କରି କର୍ଦ୍ଦମଙ୍କ ପୁତ୍ର ରୂପେ ଜନ୍ମଗ୍ରହଣ କଲେ। କର୍ଦ୍ଦମ ତାଙ୍କୁ ସ୍ତୁତି କଲେ। ଭଗବାନ କହିଲେ ଯେ ସେ ତାଙ୍କ ତପସ୍ୟାର ତେଜ ବଳରେ ଏହି ସଂସାରରେ ଅବତାର ଗ୍ରହଣ କରିଛନ୍ତି। ଦେବହୂତି ମଧ୍ୟ ନିଜର ପୁତ୍ରକୁ ସ୍ତୁତି କଲେ, ତାଙ୍କୁ ଜ୍ଞାନଚକ୍ଷୁ ଦେଇ ଉଦ୍ଧାର କରିବାକୁ ନିବେଦନ କଲେ। ଭଗବାନ କପିଳଙ୍କର ହେଲା ନବଜନ୍ମ। ସେ ଦେବହୂତିଙ୍କୁ କହିଲେ ଯେ ସେ ତାଙ୍କର ଆପଣାର ଭାବରୁ ହିଁ ଜନ୍ମ ହୋଇଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଆସନ୍ତୁ ଜାଣିବା ଆଜିର ପାଣିପାଗ ସମ୍ପର୍କରେ। ପାଣିପାଗର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ, ମାନେ ବର୍ଷା ଯେଉଁ ଲାଗି ରହିଥିଲା ସେ ବର୍ଷାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। କେଉଁଠି ନା କେଉଁଠି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟ ସ୍ଥାନମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସ୍ଥାନେ ସ୍ଥାନେ ଆକାଶ ମେଘାଚ୍ଛନ୍ନ କରିପାରେ। ଏଇଥିଲା ପାଣିପାଗର ସୂଚନା।

ଆଜି ଯେଉଁମାନଙ୍କର ସେମିତି କିଛି ସ୍ପେଶାଲ ଡେ ଅଛି, ବର୍ଥଡେ କୁହନ୍ତୁ, ମ୍ୟାରେଜ୍ ଆନିଭର୍ସରୀ କୁହନ୍ତୁ, କିମ୍ବା କୌଣସି ସଫଳତା ପ୍ରାପ୍ତି ହୋଇଛନ୍ତି ଆଜିର ଦିନରେ, ସମସ୍ତଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ, ଅଭିନନ୍ଦନ ଜଣାଉଛୁ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ସ୍ୱାସ୍ଥ୍ୟ ସକାଳ 7:10ରେ ଏଥିରେ ବିଷୟ ରହିଛି ବୃକକ୍ରେ ପଥର। ଏ ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ରଞ୍ଜିତ ଆଚାର୍ଯ୍ୟ ଶୁଭ ସକାଳ 7:25ରେ। 8:30ରେ ଶୁଣିବେ ମର୍ଣ୍ଣିଂ ମେଲୋଡି। ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00ରେ ଏବଂ ସନ୍ଧ୍ୟା 5:02ରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଦିନ 10:00ରେ ଏବଂ ରାତି 10:00ରେ। ଦିନ 11:00ରେ କଳାକାର। ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 11:30ରେ। ମଧ୍ୟାହ୍ନ 12:00ରେ ଶୁଣିବେ କିଛି କଥା କିଛି ଗୀତ। ଦିନ 1:10ରେ ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ। ଦିନ 2:45ରେ କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ। ଅପରାହ୍ନ 3:00ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି। ଅପରାହ୍ନ 3:30ରେ ମୋ ଦେଶ ସୁରିଲା ଆଫ୍ଟରନୁନ୍। ଅପରାହ୍ନ 4:00ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 71ତମ ଭାଗ ଶୁଣିବେ ସନ୍ଧ୍ୟା 6:10ରେ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30ରେ। ରାତି 7:30ରେ ଫିଫା ୱାର୍ଲ୍ଡ କପ୍ 2026ର ଡେଲି ଅପଡେଟ୍ସ। ସନ୍ଧ୍ୟା ଆସର 7:32ରେ। ରାତି 8:02ରେ ଗୀତରେ ମିତରେ ଏବଂ ଅଭୁଲା ସ୍କୃତି ଶୁଣିବେ ରାତି 9:15ରେ। ଏହି ଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଗତକାଲି ସୁଦ୍ଧା ଭଦ୍ରକ ନିକଟସ୍ଥ ଆଖୁଆପଦା ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତର ନିକଟବର୍ତ୍ତୀ ରହିଥିଲା। ତେବେ ଆଜି ସକାଳ 6 ସୁଦ୍ଧା ଏହି ନଦୀର ଜଳସ୍ତର 17.62 ମିଟର ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। କଟକ ମୁଣ୍ଡଳିଠାରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ସୁପରିଚାଳନା ପାଇଁ ଆସନ୍ତା ଗୁରୁବାର ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁରରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ, ରିଲିଫ୍ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ଓଡ଼ିଶା ପାଇଁ ଏକ ନୂତନ ଟ୍ରେନ୍ ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ସୁଧାର ଆଣିବା ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରେଳ ସେବାର ସମ୍ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି। ସମଗ୍ର ରାଜ୍ୟରେ ରେଳ ନେଟୱାର୍କ ବିସ୍ତାର ଏବଂ ଉନ୍ନତ ଯାତ୍ରୀ ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ବନ ମହୋତ୍ସବ ସପ୍ତାହ ଅବସରରେ ଶ୍ରୀ ମାଝୀ ନିଜ ବାର୍ତ୍ତାରେ କହିଛନ୍ତି ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଏକ ପେଡ୍ ମା କେ ନାମ ଅଭିଯାନରେ ଚାରା ରୋପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ଶିଶୁମାନଙ୍କୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ଲଟେରୀ ପ୍ରକ୍ରିୟା ଶେଷ ହୋଇଛି। ମୋଟ 3,937 ଜଣ ଏଥିପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ 3,148 ଆବେଦନ କାଏମ ରହିଥିଲା। ତେବେ ଲଟେରୀ ମାଧ୍ୟମରେ 2,446 ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି। ଚୟନିତ ଛାତ୍ରଛାତ୍ରୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ନିଃଶୁଳ୍କରେ ନାମ ଲେଖାଇ ପାରିବେ। ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳ ବିଶୋଧନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ

0: ଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ସେ ପ୍ରତ୍ୟେକ ପରିବାରକୁ ନିଜ ମାଙ୍କ ନାମରେ ଅତିକମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ବ୍ଲକର ମାର୍କାପଲ୍ଲୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ 72ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମାର୍କାପଲ୍ଲୀ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଭଦ୍ରକ ସଂସ୍କୃତି ଭବନରେ ବିଶିଷ୍ଟ ଜନନାୟକ ଓ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ ଓ ଅବଦାନ ଉପରେ ଆଧାରିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ମାଳତୀପାଟପୁର ଏବଂ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 8ଟି ମେମୁ ଟ୍ରେନ୍ ଚଳାଚଳକୁ ଆଜି ପାଇଁ ବାତିଲ କରାଯାଇଛି। ଖୋର୍ଦ୍ଧା ରୋଡ୍ ପୁରୀ, ପୁରୀ ଖୋର୍ଦ୍ଧା ରୋଡ୍, କଟକ ପୁରୀ, ପୁରୀ କଟକ, ଭଦ୍ରକ କଟକ, କଟକ ଭଦ୍ରକ, କଟକ ପାରାଦୀପ ଏବଂ ପାରାଦୀପ କଟକ ମେମୁ ଟ୍ରେନ୍କୁ ବାତିଲ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବୃକକ୍ରେ ପଥର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।
2: ମନୁଷ୍ୟ ଶରୀରର ପେଟର ତଳଭାଗରେ 2ଟି ବୃକକ୍ ଅବସ୍ଥିତ। ଏହା 2ଟି ସିମ୍ବବଜି ପରି ଦୃଶ୍ୟମାନ। ଏହା ଅଶୁଦ୍ଧ ପାଣିକୁ ଛାଣି ମୂତ୍ର ଦ୍ୱାରା ଦେଇ ନିର୍ଗତ କରିବାର ଭୂମିକା ଗ୍ରହଣ କରିଥାଏ। ବୃକକ୍ର ପଥର ସମସ୍ୟାକୁ ନେଇ ଆମେ ଆଜି ଆଲୋଚନା କରିବା। ପରିସ୍ରାକୁ ଅଧିକ ସମୟ ବନ୍ଦ କରି ରଖିଲେ ବା ଅନିୟମିତ ଖାଦ୍ୟ ଖାଇଲେ ଏହି ରୋଗ ହୋଇଥାଏ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହି ରୋଗ ମଧ୍ୟ ହୋଇଥାଏ। କମ୍ ମାତ୍ରାରେ ପାଣି ପିଇଲେ ଏହି ରୋଗ ମଧ୍ୟ ହୋଇଥାଏ। ଏହି ରୋଗ ପ୍ରାୟତଃ 40 ବର୍ଷର ଅଧିକା ଲୋକଙ୍କ ପାଖରେ ଦେଖାଯାଇଥାଏ। ବୃକକ୍ ପ୍ରଦାହର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଲା ପୋକ କାମୁଡ଼ିଲା ପରି ଏବଂ ଚାପ ହେଲା ପରି ବୃକକ୍ ପାଖରେ ଯନ୍ତ୍ରଣା ହୁଏ। ବୃକକ୍ ଭଲ ଭାବରେ କାମ କରେ ନାହିଁ। ପରିସ୍ରାରେ ଆଲ୍ମିନମ୍ ସହିତ ଅନ୍ୟାନ୍ୟ ଦ୍ରବ୍ୟ ଥାଏ। ପରିସ୍ରା ତାତିଲା, କଳା, ଲାଲ ସହିତ ଧଳା ମଳ, ନାଲି ଓ ପରିଷ୍କାର ପରିସ୍ରା ବନ୍ଦ ହୋଇଯାଏ। ବୃକକ୍ ପାଖରେ ଅତ୍ୟଧିକ ସମ୍ବେଦନଶୀଳତା ଏବଂ ତା ସହିତ ଗୁଳିବିନ୍ଧ ପରି ଯନ୍ତ୍ରଣା ହୁଏ। ପରିସ୍ରା କଲାବେଳେ ଯନ୍ତ୍ରଣା ହୁଏ। ବୃକକ୍ର ତରୁଣ ପ୍ରଦାହ ଏବଂ ତତ୍ ସହିତ ପରିସ୍ରାରେ ଆଲ୍ମିନମ୍ ପଡ଼େ। ଯେକୌଣସି ପ୍ରକାରର ବୃକକ୍ ପୀଡ଼ା ହେଲେ ବୃକକ୍ରେ ମୃଦୁ ଯନ୍ତ୍ରଣା ଓ ପରିଷ୍କାର ପରିସ୍ରା ବନ୍ଦ ହୁଏ। ବମନନ୍ଥ ପରି ବାନ୍ତି କରେ, ଶୀତ ଶୀତ ଲାଗେ, ବହୁ କଷ୍ଟରେ ପରିସ୍ରା କରେ। ବୃକକ୍ରେ ରକ୍ତାଧିକ ସହିତ ଲଘୁ ଯନ୍ତ୍ରଣା, ପାଉଁଶ ରଙ୍ଗର ପରିସ୍ରା, ବୃକକ୍ ଓ ମୂତ୍ରାଶୟ ଓ ମୂତ୍ର ପଥରର ଭୟଙ୍କର ପୋଡ଼ାଜଳ ହୁଏ। ବସିଲା ବେଳେ ବୃକକ୍ରେ ଚାପ ପଡ଼େ, କିନ୍ତୁ ଚାଲିଲା ବେଳେ ଭଲ ଲାଗେ। କଠିନତା ସହିତ ବୃକକ୍ ପାଖରେ ଭାରି ଭାରି ଲାଗେ। ବୃକକ୍ ଜନିତ ରୋଗ ଦ୍ୱାରା ଶୋଥ ଅଣ୍ଟାରେ ଯନ୍ତ୍ରଣା ହୁଏ। ପରିସ୍ରା ବହୁ ପରିମାଣରେ କମିଯାଏ ବା ବନ୍ଦ ହୋଇଯାଏ। ପ୍ରଥମ ଅବସ୍ଥାରେ ଜିଭ ପରିଷ୍କାର ଓ ଲାଲ ଦିଶେ, କିମ୍ବା ଜିଭରେ ପ୍ରଲେପ ଚକା ଚକା ହୋଇ ବାହାରେ। ଚର୍ମରେ ନୀଳ ନୀଳ ଦାଗ ଦିଶେ। ବୃକକ୍ ପାଖରେ ମୂତ୍ରାଶୟ ଜନିତ ଦୋଷରୁ ପ୍ରତ୍ୟେକ ନଳୀରୁ ରକ୍ତ ବାହାରେ। ପ୍ରତ୍ୟେକ 5 ମିନିଟରେ ପରିସ୍ରା କରେ। ସବୁ ସମୟରେ ପରିସ୍ରା ଠୋପାଠୋପ ହୋଇ ପଡ଼େ, ନିଆଁ ପରି ପୋଡ଼ାଜଳା କରେ। ପରିସ୍ରା କରିବା ପାଇଁ ପ୍ରବଳ ଇଚ୍ଛା ହୁଏ। ମଳତ୍ୟାଗ କଲାବେଳେ କଷ୍ଟରେ ରକ୍ତଯୁକ୍ତ ପରିସ୍ରା ହୁଏ, ଗଭୀର ଭାବରେ ପୋଡ଼ାଜଳା ସହିତ କୁନ୍ଥାଏ। ରୋଗୀ ଦୁର୍ବଳ ଅନୁଭବ କରେ, କିନ୍ତୁ ତାର କାରଣ ଜାଣିପାରେ ନାହିଁ। ସ୍ତ୍ରୀ ଜନନେନ୍ଦ୍ରିୟରେ ମଧ୍ୟ ଏ ରୋଗ ସୃଷ୍ଟି ହୁଏ। ବୃକକ୍ର କ୍ଷତ ଯୋଗୁଁ ପରିସ୍ରା ତ୍ୟାଗରେ ବାଧା ସୃଷ୍ଟି ହୁଏ ବା ବେଶୀ ପରିମାଣରେ ପଥର ଜମା ହୁଏ। ଏଗୁଡ଼ିକ ଛୋଟ ବୃକକ୍ରୁ ମୂତ୍ରନଳୀ ବାଟ ଦେଇ ମୂତ୍ରାଶୟକୁ ଯାଏ। ଏହି ରୋଗ ଚିକିତ୍ସା କରିବା ପୂର୍ବରୁ ନିକଟସ୍ଥ ହୋମିଓପାଥିକ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଏହି ଔଷଧ ବ୍ୟବହାର କରିପାରିବେ। ବୃକକ୍ରେ ଯଦି 2-5 ମିଲିମିଟର ପଥର ହୋଇଥାଏ, କାଲକାରିଆ କାର୍ ଓ ସରିଷା ପରିଲା ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। 5ରୁ ଯଦି ଅଧିକ ମିଲିମିଟର ହୋଇଥାଏ, ଏଲିୟମ୍ ସଫା ବାର୍ବାରିସ ଆକ୍ୟୁଫେଲିୟମ୍ ଦିନକୁ 2ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। ରୋଗୀକୁ ଅଣ୍ଡା, ମାଛ ମାଂସ, ଚର୍ବି ଜାତୀୟ ଖାଦ୍ୟ ଓ ସେଉ, ନାସପାତି, ତେନ୍ତୁଳି, ଆମ୍ବ, ଖଟା ଜାତୀୟ ଦ୍ରବ୍ୟ ଖାଇବାକୁ ଦେବେ ନାହିଁ ଓ କଞ୍ଚା ପିଆଜ ରସୁଣ ଦେବେ ନାହିଁ। ଏହି ରୋଗ ଯଦି ଠିକ୍ ସମୟରେ ଚିକିତ୍ସା କରାଯାଏ, ଅତି କମ୍ ସମୟ ଭିତରେ ରୋଗୀ ଆରୋଗ୍ୟ ଲାଭ କରେ। ପଥର ପରିସ୍ରା ଦେଇ ବାହାରକୁ ବାହାରି ଆସେ, ରୋଗୀ ସୁସ୍ଥ ଅନୁଭବ କରେ।

ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବାହାରିନ୍ଠାରେ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଚାରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କାତାରରୁ ବାହାରି ବାହାରିନ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ଜୟଶଙ୍କର ବାହାରିନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଇବେରିଆ ଅନ୍ତର୍ଗତ ଓମସ୍କ ସ୍ଥିତ ରୁଷ୍ର ସର୍ବବୃହତ୍ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଦୀର୍ଘ ଦୂରତ୍ୱ ଆକ୍ରମଣ ମଧ୍ୟରେ ଏହା ଅନ୍ୟତମ ବୋଲି କିଭ୍ର ସାମରିକ ବାହିନୀ କହିଛି। ରୁଷ୍ ମଧ୍ୟ ୟୁକ୍ରେନ୍ର ଏଭଳି ଆକ୍ରମଣକୁ ସ୍ୱୀକାର କରିଛି। ଏକ ବିବୃତ୍ତିରେ ୟୁକ୍ରେନ୍ର ଜେନେରାଲ୍ ଷ୍ଟାଫ୍ କହିଛନ୍ତି ୟୁକ୍ରେନ୍ ଅଧିକୃତ ଅଞ୍ଚଳଠାରୁ ପ୍ରାୟ 2700 କିଲୋମିଟର ଦୂରରେ ଅବସ୍ଥିତ ଏହି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ ସ୍ୱଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। କର୍ମଶାଳାରେ 200ରୁ ଅଧିକ ଅଂଶୀଦାର ଯୋଗଦେବାର ସମ୍ଭାବନା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଟ୍ରାଇବେକ୍ସର ଶୁଭାରମ୍ଭ ସହ ଜନଜାତି କଳା ସଂସ୍କୃତି ଭାଷା ପାରମ୍ପରିକ ଜ୍ଞାନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38ଟି ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ରପ୍ତାନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେଉଛି। ଜାମ୍ମୁ କାଶ୍ମୀର ମିଳିତ ଆୱାମୀ କାର୍ଯ୍ୟ କମିଟି ଜେଏଏସି ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କୁ 48 ଘଣ୍ଟାର ସମୟସୀମା ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ କୌଣସି ନିଷ୍ପଭି ଗ୍ରହଣ କରାନଗଲେ ଆସନ୍ତା 9 ତାରିଖରେ କମିଟି ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରହିଥିବା ଧାରଣା ଏବଂ ପ୍ରତିବାଦ ବଳବତ୍ତର ରହିବ ବୋଲି କମିଟି ଘୋଷଣା କରିଛି। ଆସନ୍ତା 9 ତାରିଖରେ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କମିଟି ପକ୍ଷରୁ ପିଓକେ ବାସୀଙ୍କୁ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ପିଓକେ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଦମନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। 600ରୁ ଅଧିକ ନାଗରିକ ଅଧିକାର କର୍ମୀଙ୍କୁ ଗିରଫ ପ୍ରତିବାଦରେ ଆୟୋଜିତ ପ୍ରତିବାଦ ସଭାରେ ରବିବାର ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ, ଖାଦ୍ୟ ଏବଂ ଔଷଧର ନିରନ୍ତର ଯୋଗାଣ, ଅଟକ ନେତାଙ୍କୁ ମୁକ୍ତ କରିବା ଏବଂ 38 ସୂତ୍ରରେ ଲିଖିତ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଦାବି ନେଇ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ୱେନ୍ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ମ୍ୟାଚ୍ରେ ସ୍ୱେନ୍ ପର୍ତ୍ତୁଗାଲକୁ 1-0 ଗୋଲ୍ରେ ପରାସ୍ତ କରି ଏହି ସଫଳତା ପାଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମେକ୍ସିକୋକୁ 3-2 ଗୋଲ୍ରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ବ୍ରାଜିଲ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। 5ଥର ବିଶ୍ୱକପ୍ ବିଜେତା ଏହି ଦଳକୁ ନରୱେ ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ 2-1 ଗୋଲ୍ରେ ପରାସ୍ତ କରିଛି। ଏହି ପରାଜୟ ବ୍ରାଜିଲ୍ର ଖ୍ୟାତନାମା ଫୁଟବଲ ଖେଳାଳି ନିଏମାର ଜୁନିୟର ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ନଟିଂହାମ୍ଠାରେ ଟ୍ରେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ଚଳିତ 5 ଟିକିଆ ସିରିଜ୍ର ଏହି ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଥିଲା।
ଗୁଜରାଟ, ସୌରାଷ୍ଟ୍ର, କଚ୍ଛ, ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଉପକୂଳ

ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା ତିନିରୁ ଚାରିଦିନ ମଧ୍ୟରେ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ ଏବଂ କେରଳ, ମାହେ, ଝାଡ଼ଖଣ୍ଡ, ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ସ୍ୱେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା ଚାରିଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ଗୋଟିଏ ସୁନ୍ଦର ସକାଳର ଆଗମନ, ତରୁଠାରୁ ତୃଣ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷାରତ। ପୂର୍ବାକାଶର ସେ ଅପୂର୍ବ ମନୋରମ ରଙ୍ଗୀନ ଦୃଶ୍ୟରେ କିଛି ମୁହୂର୍ତ୍ତ ହଜିଯିବାର ଉପେକ୍ଷା। ରାତ୍ରିର ଅନ୍ଧକାରକୁ ଚିରି ଆଲୋକର ଶିଖାକୁ ପ୍ରସାରିତ କରେ। ଧୀରେ ଧୀରେ ଲାଲ ଚିକ୍ମିକ୍ ସୁନେଲି କିରଣ ସତେ ଯେମିତି ପ୍ରକୃତି ରାଣୀକୁ ସତେଜ ସୁନେଲି ଓଢ଼ଣୀରେ ଢାଙ୍କି ଦେଉଛି।

ହଁ, ଗାଈର ହମ୍ବାରଡ଼ି, କୋଇଲିର କୁହୁତାନ, କୁକୁଡ଼ାର କୁକୁଡ଼ୁକୁ ଶବ୍ଦରେ ପାହାନ୍ତି ସକାଳର ଅଳସନିଦ ଅପସରି ଯାଇଥାଏ। ଚଷା ପୁଅ ବଡ଼ି ଭୋରୁ ନିତ୍ୟକର୍ମ ସାରି କ୍ଷେତକୁ ମନ ଆନନ୍ଦରେ ଆଞ୍ଜୁଳାଇ ସ୍ୱପ୍ନ ଆଖିରେ ମାଖି ବାହାରିଯାଏ। ପୃଥିବୀ ମାତାଙ୍କୁ ପ୍ରଣାମ କରି ଲାଗିପଡ଼େ ନିଜ କାମରେ। ସକାଳ ଆସିଲେ କାହିଁକି କେଜାଣି ସମସ୍ତଙ୍କ ମନରେ ଅଫୁରନ୍ତ ଆଶା ଉଙ୍କି ମାରେ। ପୂର୍ବାକାଶକୁ ଚାହିଁଦେଲେ ମନରେ ଯେମିତି ବଳ ପ୍ରବେଶ କରେ, ଅହେତୁକ ବଳ ପ୍ରବେଶ କରେ, ମନ ଆନନ୍ଦରେ ନାଚିଯାଏ। ଦିନ ସାରାର ସମୟ ଆମ ପାଖରେ ଯେମିତି ଲହଡ଼ି ମାଡ଼ୁଥାଏ, ସେ ଲହଡ଼ି ଭିତରେ ଆମେ କେତେବେଳେ କେତେବେଳେ ନା ହଜିଯାଉ, ଆଉ କେତେବେଳେ କେତେବେଳେ ସ୍ୱପ୍ନ ଦେଖିବାକୁ ଆରମ୍ଭ କରୁ। ହଁ, ସେଇ ସକାଳ ଆସିଛି, ଶୁଭ ସକାଳ। ଏଇ ଶୁଭ ସକାଳର ରଙ୍ଗୀନ ଅଗଣାରେ ଆମେ ସମସ୍ତେ ଏକତ୍ରିତ ହୋଇଛନ୍ତି ସୁନ୍ଦର ସୁନ୍ଦର ଗୀତ, ସୁନ୍ଦର ସୁନ୍ଦର କଥା ମାଧ୍ୟମରେ।

ପୂର୍ବାକାଶରେ ସିନ୍ଦୁର ଫାଟିବାର କେତେ ସମୟ ପରେ ସୂର୍ଯ୍ୟ ନାରାୟଣଙ୍କର ଆଗମନ ହୁଏ, କିନ୍ତୁ ସକାଳ ହେବା ଆଗରୁ ଦେହ ମନ ପୁଲକିତ ହୋଇଯାଏ, ଆନନ୍ଦିତ ହୋଇଯାଏ। କୌଣସି ଏକ ସୁନ୍ଦର ଭାବନାରେ ଆମେମାନେ ହଜିଯାଉ, ଦେହରେ ଅଫୁରନ୍ତ ଶକ୍ତି ମଧ୍ୟ ପ୍ରବେଶ କରେ। କାହିଁକି କହିଲେ, ରାତିସାରାର ବିଶ୍ରାମ ପରେ ଆମେମାନେ ସମସ୍ତେ ଆକ୍ଟିଭ ଥାଉ, ଚଳଚଞ୍ଚଳ ଥାଉ, ଏକଦମ ମାଇଣ୍ଡ ପୁରା ଫ୍ରେଶ ଥାଏ। ସେଥିପାଇଁ

ସକାଳଟି ଆମ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ସକାଳ ସମୟକୁ ଅପଚୟ କରିଦିଅନ୍ତି, ନଷ୍ଟ କରିଦିଅନ୍ତି, ଅଯଥା ସମୟ ଅତିବାହିତ କରିଦିଅନ୍ତି, ସେମାନଙ୍କ ପାଇଁ ମୁଁ ଗୋଟିଏ କଥା କହିବି, ସକାଳ ସମୟକୁ କେବେ ବି ନଷ୍ଟ କରନ୍ତୁ ନାହିଁ। ସକାଳୁ ସକାଳୁ ବିଭିନ୍ନ କାମ କରିବାର ଇଚ୍ଛା ମନ ଭିତରେ ରଖନ୍ତୁ। ଖାଲି ଇଚ୍ଛା ରଖିଲେ ହେବନି, ଇଚ୍ଛାକୁ ଚରିତାର୍ଥ କରିବା ପାଇଁ କାମରେ ଲାଗି ପଡ଼ନ୍ତୁ। ସକାଳୁ ସକାଳୁ କାମ କରିବାର ଗୋଟିଏ ଅଭିପ୍ସା, ଗୋଟିଏ ସ୍ପୃହା ମଧ୍ୟ ମନରେ ଥାଏ, ସେହି ସ୍ପୃହାକୁ କେବେ ବି ତଳେ ପକାଇ ଦିଅନ୍ତୁ ନାହିଁ ବା ବଳି ପକାଇ ଦିଅନ୍ତୁ ନାହିଁ। ସେହି ସ୍ପୃହାକୁ ଚରିତାର୍ଥ କରନ୍ତୁ, ପ୍ରମାଣିତ କରନ୍ତୁ ନିଜେ କେତେ ଫିଟ୍ ଆଉ ଫ୍ରେଶ୍ ଅଛନ୍ତି। ସକାଳୁ ସକାଳୁ ଟାଇମ୍ରେ ଉଠନ୍ତୁ, ଟାଇମ୍ରେ ବ୍ରେକ୍ଫାଷ୍ଟ କରନ୍ତୁ, ଟାଇମ୍ରେ ନିଜର ନିତ୍ୟକର୍ମ ସାରନ୍ତୁ, ଏକଦମ ଫ୍ରେଶ୍ ମୁଡ୍ରେ କାମ ଆରମ୍ଭ କରନ୍ତୁ। ଦେଖିବେ ଆପଣଙ୍କୁ କେତେ ସତେଜ ଲାଗିବ, କେତେ ଭଲ ଲାଗିବ, ନିଜକୁ କେତେ କର୍ମଠ ଲାଗିବ, ଜମା ବି ଅଳସୁଆ ଫିଲ୍ ଆପଣମାନେ କରିପାରିବେ ନାହିଁ।

ମୁଁ କହୁଥିଲି ସକାଳ କଥା। ସକାଳ କଥା ଯେତେ ବି ଆଲୋଚନା କଲେ କମ୍ ହବ, କାହିଁକି କହିଲେ ସକାଳ ଆସିଲେ ଆମେ ଦିନ ସାରା କ'ଣ କ'ଣ କାମ ଅଛି ଭାବିବସୁ, କୋଉ ସମୟରେ କୋଉ କାମ କଲେ ଆମ ପାଇଁ ଇଜି ହବ, ଆମେ ଠିକ୍ ସମୟରେ ପହଞ୍ଚି ପାରିବା, ଠିକ୍ ସମୟରେ କାମ ଷ୍ଟାର୍ଟ କରିପାରିବା, ଏ ସମସ୍ତ ଭାବନା ସକାଳୁ ସକାଳୁ ହିଁ ଆସିଥାଏ। ଥରେ କାମକୁ ବାହାରିଗଲେ ବା ଥରେ କାମ ଷ୍ଟାର୍ଟ ହେଇଗଲା ପରେ ତାପରେ ତାପରେ ଚାଲିଥାଏ କାମ। ଆଉ ସକାଳର ସମୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ, ସକାଳୁ ଆମେ ଯାହା ଯାହା କରିଥାଉ, ଟାଇମ୍ରେ ନିଜର ନିତ୍ୟକର୍ମ ସାରିବା, ବ୍ରେକ୍ଫାଷ୍ଟ କରିବା, ଏହାର ପ୍ରଭାବ ମଧ୍ୟ ଦିନ ସାରା ଆମର ଶରୀର ଉପରେ, ମନ ଉପରେ, ମସ୍ତିଷ୍କ ଉପରେ ପଡ଼ିଥାଏ। ତେଣୁ ସକାଳୁ ଘରୁ ବ୍ରେକ୍ଫାଷ୍ଟ କରିଯିବା ପାଇଁ କେବେ ବି ଭୁଲନ୍ତୁ ନାହିଁ, ସକାଳ ବ୍ରେକ୍ଫାଷ୍ଟକୁ ଇଗ୍ନୋର କରନ୍ତୁ ନାହିଁ। ଯେମିତି ହେଲେ ବି ସକାଳର ଜଳଖିଆ ଠିକ୍ ସମୟରେ ଖାଇବା ପାଇଁ ସମୟ ନିର୍ଘଣ୍ଟ କରନ୍ତୁ। ତାପରେ ନିଜର ଯାହା ଯାହା କାମ ଅଛି ତାର ଗୋଟେ ସୁନ୍ଦର ଚାର୍ଟ ବା ଶେଡ୍ୟୁଲ ବନାନ୍ତୁ ଏବଂ ତାପରେ ନିଜର କର୍ମପଥକୁ ଆଦରି ନିଅନ୍ତୁ, କର୍ମସ୍ଥଳକୁ ବାହାରି ଯାଆନ୍ତୁ। ସବୁବେଳେ ଚେଷ୍ଟା କରନ୍ତୁ ଗୋଟେ ସୁନ୍ଦର ଭାବନାରେ ରହିବା। ଯାହା ବି ପରିସ୍ଥିତି ଆସୁ, ଯେତେ ବି ଟେନସନ୍ ଆସୁ, ଯେତେ ବି ୱାର୍କ ପ୍ରେସର ଆସୁ, ସବୁକୁ ସାମ୍ନା କରିବା, ସବୁ କିଛି ଭିତରେ ନିଜକୁ ପଜିଟିଭ ଥିଙ୍କିଂ ଭିତରେ ରଖିବା, ହସ ହସ ମୁହଁରେ ସମସ୍ତଙ୍କ ସହିତ କଥା ହେବା, ଏସବୁର ପ୍ରଭାବ ମଧ୍ୟ ଶରୀର ଉପରେ, ମନ ଉପରେ ପଡ଼ିଥାଏ। ତେଣୁ ଗୋଟେ ସୁନ୍ଦର ହସରୁ ଷ୍ଟାର୍ଟ କରନ୍ତୁ ଆଜିର ସକାଳ।

ହଁ, ମୁଁ କହୁଥିଲି ସକାଳର ଇମ୍ପୋର୍ଟାନ୍ସ ବିଷୟରେ। ସକାଳର ସୂର୍ଯ୍ୟ ଯେମିତି କିରଣ ପ୍ରଦାନ କରିଥାନ୍ତି, ଆମମାନଙ୍କ ଜୀବନରେ ମଧ୍ୟ ସକାଳୁ ସକାଳୁ ସେମିତି ଗୋଟେ ସୁନ୍ଦର ବାତାବରଣ ସୃଷ୍ଟି ହେବା ଦରକାର। ସମସ୍ତଙ୍କ ଲାଇଫ୍ରେ ସକାଳ ଆରମ୍ଭ ହେବା ମାତ୍ରେ ଆଉ ଗୋଟିଏ ଜୀବନ ବା ଆଉ ଗୋଟିଏ ସୁନ୍ଦର ଦିନକୁ ଆମେ ଯେମିତି ସ୍ୱାଗତ କରୁଛେ, ସେମିତି ଗୋଟେ ସୁନ୍ଦର ଭାବନା ଯଦି ଆମମାନଙ୍କ ଭିତରେ ରହିବ, ତେବେ ଦିନ ସାରା ଆମେ ସବୁ କାମ ଠିକ୍ରେ କରିପାରିବା। ସବୁ କାମ ଯଦି ଆମେ ଠିକ୍ରେ କରିପାରିବା, ତାହେଲେ କେବେ ବି ଆମେ ଟେନସନ୍ ହେବା ନାହିଁ। ଆଉ ଟେନସନ୍ ନହେଲେ ଆମ ଶରୀର ସୁସ୍ଥ ରହିବ, ଆମେ ସୁସ୍ଥ ରହିଲେ ସବୁ କାମ ଠିକ୍ରେ କରିପାରିବା।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକରେ ଷ୍ଟାର୍ଟ କରିବା ମର୍ଣ୍ଣିଂ ମେଲୋଡି ହଁ ଏହି ସକାଳକୁ ଆଉ ଟିକେ ରଙ୍ଗାରଙ୍ଗ କରିବା ଆଉ ଟିକେ ମନଲାଖି କରିବା ଆଉ ଟିକେ ଆପଣମାନଙ୍କ ହୃଦୟକୁ ଦୋହଲେଇବା ପାଇଁ ଚହଲିବା ପାଇଁ ପ୍ରୟାସ କରିବା ସମସ୍ତେ ଚାହାନ୍ତି ସବୁବେଳେ ଭଲ ଦେଖାଯିବା ପାଇଁ ସୁନ୍ଦର ଦେଖାଯିବା ପାଇଁ ସେଇଥିପାଇଁ ତ କିଏ କେତେ କ'ଣ ଉପାୟ ଆପଣେଇ ବସିଥାନ୍ତି ନିଜକୁ ଯାହା ଭଲ ଲାଗେ ବା କୋଉଠୁ କିଛି ଭଲ କଥା ଶୁଣିଲେ ତାକୁ ଆପଣେଇବାକୁ ଇଚ୍ଛା କରନ୍ତି ଅନେକ ସାରା ସୃଷ୍ଟିରେ ଯେତେ ଯେତେ ସୁନ୍ଦର ସୁନ୍ଦର ଜିନିଷ ଆମେ ଦେଖୁଛେ ତା ଭିତରୁ ନାରୀର ସୌନ୍ଦର୍ଯ୍ୟ ସ୍ୱତନ୍ତ୍ର ଯୁଗେ ଯୁଗେ ନାରୀ ସୌନ୍ଦର୍ଯ୍ୟମୟୀ ଲାସ୍ୟମୟୀ ହାସ୍ୟମୟୀ ସ୍ନେହମୟୀ ସେଇଥିପାଇଁ ତ କବିଟିଏ ତାର ଭାବନାକୁ ଲେଖନୀ ମାଧ୍ୟମରେ ରୂପ ଦଉଦଉ ସୁନ୍ଦର କବିତାଟିଏ ଲେଖିଦିଏ

ଶିକ୍ଷା, ସ୍ୱାସ୍ଥ୍ୟ, ଘରକରଣା, ଚାକିରି, ସଚେତନତା, ଲାଳନ ପାଳନ, ଆଚାର ବ୍ୟବହାର ସବୁଥିରେ ଗୋଟେ ପ୍ରକାର ସୌନ୍ଦର୍ଯ୍ୟ ଲୁଚିକି ରହିଥାଏ, ଯୋଉଟା ଗୋଟେ ନାରୀ ଭିତରେ ହିଁ ଦେଖିବାକୁ ମିଳିଥାଏ। ଘରଟି ସୁନ୍ଦର ହୋଇଥାଏ ଗୋଟେ ନାରୀର ଉପସ୍ଥିତିରେ। ତାର ସ୍ନେହ, ଶ୍ରଦ୍ଧା, ଭଲ ପାଇବାରେ ସମସ୍ତେ ବାନ୍ଧି ହୋଇଯାନ୍ତି।

ତେବେ ଯେତେ ପ୍ରକାରର ସୌନ୍ଦର୍ଯ୍ୟର ଉପକରଣ ରହିଛି ତା ଭିତରୁ ଅଳତା ଅନ୍ୟତମ। ମୁଁ କାହିଁକି ଅଳତା ଗୀତ ବଜାଉଛି, ଅଳତା ପିନ୍ଧା ସେ ତୁ ଦୁଇ ପାଦ ଯେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ। ପାଦରେ ଅଳତା ଦୁଇଧାର ଲଗେଇଦେଲେ ଭାରି ସୁନ୍ଦର ଦିଶେ ପାଦ ଦୁଇଟି। ଏହି ଅଳତା ମଧ୍ୟ ପବିତ୍ରତାର ପ୍ରତୀକ। ଶୁଦ୍ଧ ପୁତ ଭାବରେ ସ୍ନାନ ପରେ ଅଳତା ପିନ୍ଧିବାର ମଧ୍ୟ ବିଧି ରହିଛି।

ମୁଁ କହୁଥିଲି ଅଳତା କଥା, ଯେକୌଣସି ପର୍ବପର୍ବାଣୀ, ଓଷା ବାର, ବିବାହ, ବ୍ରତ, ଗୃହପ୍ରବେଶ ସବୁଥିରେ ଅଳତା ପିନ୍ଧିବା ପରେ ହିଁ ପୂର୍ଣ୍ଣତା ଆସିଥାଏ। ଖାଲି ସେତିକି ନୁହେଁ, ନୂଆ ବୋହୂଟିଏ ପ୍ରଥମ କରି ଶାଶୁଘରେ ପାଦ ଦିଏ, ଅଳତାରେ ପାଦ ଦୁଇଟିକୁ ଭଲ ଭାବରେ ବୁଡ଼େଇ। ପ୍ରଥମେ ଯେତେବେଳେ ଗୃହ ପ୍ରବେଶ କରେ ନୂଆ ବୋହୂଟିଏ, ସେତେବେଳେ ଦୁଇ ପାଦକୁ ଅଳତାରେ ବୁଡ଼େଇ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପାଦ ପକେଇ ପକେଇ ପକେଇ ପକେଇ ଭିତରକୁ ଯାଇଥାଏ। ଏ ଅଳତା ହେଉଛି ଶୁଭର ପ୍ରତୀକ, ମଙ୍ଗଳମୟର ପ୍ରତୀକ। ସେ ଅଳତା ଧାରେ ପାଦରେ ପିନ୍ଧିଦେଲେ ନାରୀଟିର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇଯାଏ।

ବିଭିନ୍ନ ପର୍ବପର୍ବାଣୀରେ ଅଳତା ପିନ୍ଧିବା କଥା ତ ଆପଣମାନେ ଜାଣନ୍ତି। ବିଶେଷକରି ରଜ ପର୍ବରେ ଝିଅ ବୋହୂମାନେ ପରସ୍ପର ପାଦରେ କେତେ ପ୍ରକାର ଡିଜାଇନ୍ର ଅଳତା ଲଗାଇ ଦିଅନ୍ତି। ବାପଘରୁ ଝିଅଟି ଆସିଲେ ଅଳତା ପିନ୍ଧିକି ଆସିଥାଏ ଶାଶୁଘରକୁ। ଲକ୍ଷ୍ମୀ ମାଙ୍କର ପୂଜା ବା ମାର୍ଗଶିର ମାସରେ ଗୁରୁବାର ଓଷା ହେଉ, ସୁଦଶା ବ୍ରତ ହେଉ, ଅଳତା ପିନ୍ଧିବାର ସ୍ୱତନ୍ତ୍ର ନୀତି ନିୟମ ମଧ୍ୟ ରହିଛି। ବିଶେଷକରି ନାରୀ ସୌନ୍ଦର୍ଯ୍ୟର ଅନନ୍ୟ ପ୍ରତିଫଳନରେ ଅଳତା ନିଜର ସ୍ୱତନ୍ତ୍ର ମର୍ଯ୍ୟାଦା, ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଆସିଛି।

ଏଇଠି ଶେଷ କରୁଛ ମର୍ଣ୍ଣିଂ ମେଲୋଡି ପ୍ରୋଗ୍ରାମ। ଆପଣମାନଙ୍କୁ ପୁଣି ଥରେ ନିଶି ତରଫରୁ ବହୁତ ବହୁତ ଶୁଭକାମନା, ଶୁଭେଚ୍ଛା, ଶୁଭ ଅଭିନନ୍ଦନ। ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋକୁ, ଯେଉଁ ଶୋରେ ଆପଣମାନେ ସିଧାସଳଖ ଭାବରେ ଆମ ସହିତ କନେକ୍ଟ ହୋଇଥାନ୍ତି। ଆମେ ଯାହା ଟପିକ୍ ରଖିଥାଉ ସେହି ଟପିକ୍ ସମ୍ବନ୍ଧୀୟ ଦୁଇପଦ କଥା ଆମ ସହିତ ସେୟାର ମଧ୍ୟ କରିଥାନ୍ତି। ତେବେ ଷ୍ଟାର୍ଟ କରିବା ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍।

0: ଆକାଶରେ ଯେତେବେଳେ ରଙ୍ଗ ମାଖି ହୋଇଯାଏ ସେତେବେଳେ ସେହି ରଙ୍ଗ ଇନ୍ଦ୍ରଧନୁର ସାତ ରଙ୍ଗ। ସେହି ରଙ୍ଗ ଭିତରେ ଥାଏ ସାତଟି ରଙ୍ଗର ସମାହାର ସମିଶ୍ରଣ। ତେବେ ସେହି ସାତଟି ରଙ୍ଗ ଭିତରୁ ଆପଣଙ୍କର କେଉଁ ରଙ୍ଗଟି ଅତି ଆପଣାର ଅତି ପ୍ରିୟ ଆଜି ଆମକୁ କହିବେ ଖୁଲମ ଖୁଲା। ଆମ ନମ୍ବର 06712303153। ଏବେ ଦେଖିବା ଫାଷ୍ଟ କଲର ଯିଏ ଆମ ସହିତ ଯୋଡ଼ି ହେଇଗଲେଣି। ହ୍ୟାଲୋ ଆକାଶବାଣୀ ଏଫଏମ୍ ରେନ୍ବୋ କଟକ।
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ପଦାରବିନ୍ଦ ଦାସ କହୁଥିଲି, ସିଡିଏ କଟକରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। ଆକାଶରେ ଆପଣ ଇନ୍ଦ୍ରଧନୁ ଦେଖିଥିବେ ନିଶ୍ଚୟ। ସେଇ ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ କେଉଁ ରଙ୍ଗଟି ଆପଣଙ୍କର ପ୍ରିୟ?
1: ମୋର ଇନ୍ଦ୍ରଧନୁର ସାତ ରଙ୍ଗ ବାଘ, ନିଶ, ହଲାନା, ବାଇଗଣୀ, ଘନ ନୀଳ, ନୀଳ, ହଳଦିଆ, ନା ଲାଲ, ନାରଙ୍ଗୀ। ସାତ ରଙ୍ଗ ଭିତରୁ ମୋ ନୀଳ ରଙ୍ଗଟା ସବୁଠାରୁ ଭଲ ଫେଭରାଇଟ। ଇଣ୍ଡିଆର କ୍ରିକେଟ ଟିମ୍ର ଜର୍ସିର କଲର ବି ବ୍ଲୁ, ତେଣୁ କହନ୍ତି ମେନ୍ ଇନ୍ ବ୍ଲୁ ଲେଖାଯାଏ। ଲେଡିଜ୍ ଟିମ୍ର ବି ଜର୍ସି ହେଉଛି ବ୍ଲୁ।
0: ଆଚ୍ଛା,
1: ସେଇଟା ସବୁଠୁ ଆଟ୍ରାକ୍ଟିଭ ଲାଗେ।
0: ବା ସୁନ୍ଦର ଭାବରେ ଆପଣ ଆମ ସହିତ ଯୋଡ଼ି ହେଲେ। ଇନ୍ଦ୍ରଧନୁର ସାତଟି ରଙ୍ଗର ନାଁ ମଧ୍ୟ କହିଦେଲେ, ଆପଣଙ୍କର ନୀଳ ରଙ୍ଗଟି ଅତି ପ୍ରିୟ ବୋଲି ମଧ୍ୟ ଆମକୁ ଜଣାଇଦେଲେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।

0: ହଁ, ଇନ୍ଦ୍ରଧନୁ କେତେବେଳେ ଆକାଶରେ ଦେଖାଯାଏ କହିଲେ? ହଠାତ୍ କରି ଖରା ହେଇଥିବ, ସାଙ୍ଗେ ସାଙ୍ଗେ କଳାହାଣ୍ଡିଆ ମେଘ ଘୋଟିକି ଆକାଶରେ ବର୍ଷା ଅସଡ଼ାଏ ହେଇଯିବ। ଆପଣମାନେ ଲକ୍ଷ୍ୟ କରିବେ, ଗୋଟେ ସୁନ୍ଦର ଭାବରେ ଇନ୍ଦ୍ରଧନୁ ଆକାଶରେ କୋଉଠି ନା କୋଉଠି ଦେଖାଯିବ। ଆଉ ସେ ଇନ୍ଦ୍ରଧନୁର ସୌନ୍ଦର୍ଯ୍ୟତା ଆକାଶର ସୌନ୍ଦର୍ଯ୍ୟକୁ ବହୁ ଗୁଣିତ କରିଦିଏ। ଇନ୍ଦ୍ରଧନୁର ସାତଟି ରଙ୍ଗ ଭିତରୁ ଆପଣଙ୍କର କେଉଁ ରଙ୍ଗଟି ଭାରି ପ୍ରିୟ ଆମକୁ ଆଜି ଜଣେଇବେ। ଦେଖିବା ଏବେ ନେକ୍ସଟ କଲରଙ୍କୁ। ହ୍ୟାଲୋ,
1: ନମସ୍କାର,
0: ଜୟ ଜଗନ୍ନାଥ।
1: ଗୁଡ ମର୍ଣ୍ଣିଂ,
0: କିଏ କହୁଥିଲେ?
1: ଆଜ୍ଞା, ବଳରାମ ବେହେରା କହୁଥିଲି, ଏଜିଏମସି ହାଇକୋର୍ଟ କଟକରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କୋଉ ରଙ୍ଗଟି ଆପଣଙ୍କର ପ୍ରିୟ ଇନ୍ଦ୍ରଧନୁ ଭିତରୁ?
1: ତ ବାଘ ନିଶ ହେଲା ନା ସାତଟାରୁ, ଘନ ନୀଳଟା ମୋର ବହୁତ ପ୍ରିୟ। ଆଜ୍ଞା,
0: କଣ ପାଇଁ?
1: ସେଟା ନୀଳଟା ତ ଭଲ ଶୁଭ, ସେଟା ପ୍ରଭୁ ଶ୍ରୀକୃଷ୍ଣଙ୍କର କଳା, ସେଟା ସେଥିପାଇଁ ମତେ ବହୁତ ପ୍ରିୟ ସେଟା। ଆଜ୍ଞା,
0: ଆଚ୍ଛା, ଘନ ନୀଳ ଆପଣଙ୍କର ବହୁତ ପସନ୍ଦ।
1: ଆଜ୍ଞା,
0: ଘନ ନୀଳ ଭିତରେ ଆପଣ କଣ ଭାବନ୍ତି?
1: ସେଟା ଭାବେ ସବୁ ପ୍ରଭୁ ଭଗବାନ ବିଷ୍ଣୁଙ୍କର କଳା, ଶ୍ରୀକୃଷ୍ଣଙ୍କର କଳା, ଯୋଉଟା ମତେ ସେଟା ବହୁତ ପ୍ରିୟ ଲାଗେ। ସେଇ ନୀଳଟା ମନେ ପଡିଲା ବେଳକୁ ମୁଁ ଜାଣିଯାଏ ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଖେପାଖେ ଅଛି।
0: ଆଚ୍ଛା ଆଚ୍ଛା, ଓକେ। ଏତେ ସୁନ୍ଦର ଗୋଟେ ଭାବନା ଭିତରେ ଆପଣ ହଜି ଯାଆନ୍ତି ଘନ ନୀଳ ରଙ୍ଗ ଭିତରେ, ଆଜି ଆପଣ ଆମକୁ ଜଣେଇଲେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ରାଧେ ରାଧେ।

0: ଆପଣମାନଙ୍କର ଭଲ ପାଇବା, ଶ୍ରଦ୍ଧା, ସମ୍ମାନ ଏଥିରୁ ଜାଣି ହେଉଛି ଏଇଥିପାଇଁ ଯେ ଆପଣମାନେ ଲଗାତାର କଲ୍ କରି ଚାଲିଛନ୍ତି। ମୁଁ ଦେଖିଲି ଠିକ୍ 9ଟା ବେଳେ ଫୋନ୍ ରିଙ୍ଗ ହେବା ଆରମ୍ଭ ହୋଇଗଲା, ଯେତେବେଳେ କି ମୁଁ ଟପିକ୍ ଆନାଉନ୍ସମେଣ୍ଟ କରିନଥିଲି। ଏଇଥିରୁ ସ୍ପଷ୍ଟ ଜଣାପଡ଼ୁଛି ଆପଣମାନେ ଏତେ ମାତ୍ରାରେ ଆମ ସହିତ କନେକ୍ଟ ହେବା ପାଇଁ ଚାହୁଁଛନ୍ତି, ସିଧାସଳଖ କଥା ହେବା ପାଇଁ ଚାହୁଁଛନ୍ତି। ତେବେ ଆଜିର ଟପିକ୍ ତ ଆନାଉନ୍ସମେଣ୍ଟ ସରିଗଲାଣି, କଲର୍ ମଧ୍ୟ ଆମ ସହିତ ଯୋଡ଼ି ହୋଇସାରିଲେଣି। ଏବେ ଦେଖିବା ନେକ୍ସଟ କଲର୍ କିଏ। ହ୍ୟାଲୋ,
1: ହ୍ୟାଲୋ ଦିଦି ନମସ୍କାର, ମୁଁ ପ୍ରକାଶ ଚନ୍ଦ୍ର ସାହୁ କହୁଛି ଭୁବନେଶ୍ୱର ସାଲିଆ ସାହିରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ, ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ ଆପଣଙ୍କର କେଉଁ ରଙ୍ଗଟି ପ୍ରିୟ?
1: ଆମର ନାଲି ପ୍ରିୟ ଦିଦି।
0: ଆଚ୍ଛା, କଣ ପାଇଁ?
1: ଲକ୍ଷ୍ମୀଙ୍କର ନାଲି ପ୍ରିୟ,
0: ମା ଲକ୍ଷ୍ମୀଙ୍କର ନାଲି ରଙ୍ଗ ପ୍ରିୟ ବୋଲି ଆପଣଙ୍କୁ ନାଲି ରଙ୍ଗ ଭଲ ଲାଗେ?
1: ଭଲ ଲାଗେ, ଅଳତା ପିନ୍ଧିବେ ଭଲ ଲାଗେ, ସିନ୍ଦୁର ପିନ୍ଧିବେ ଭଲ ଲାଗେ।
0: ଆଚ୍ଛା,
1: ତାପରେ ହେଲା କୋଣାର୍କ ଗଲେ ଆମେ ଫାର୍ଷ୍ଟ ଭୋରୁ ସୂର୍ଯ୍ୟଟାକୁ ଦେଖିବୁ ପୁରା ନାଲି ହେଇକି ଉଠିବ। ତାପରେ ଗୋଟେ ଘର ଯଦି ଝିଅ ପିଲା ଗୋଟେ ବାହା ହେଇକି ଶ୍ୱଶୁର ଘରକୁ ଯିବ, ତାଙ୍କ ଶ୍ୱଶୁର ଘରେ ସବୁ ଝିଅ ପିଲାମାନଙ୍କୁ ଗୋଡରେ ଅଳତା ପିନ୍ଧେଇ ଦବ, ସଜବାଜ କରିଦବ, ସେ ନାଲିଟା ଆମର ପ୍ରିୟ।
0: ବାହ, ବହୁତ ଭଲ ଭଲ କଥା କହିଲେ ନାଲି ରଙ୍ଗ ବିଷୟରେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ଦିଦି। ନମସ୍କାର ଦିଦି।
0: ନମସ୍କାର।

0: ଆକାଶରେ ରଙ୍ଗ ରୋଷଣୀ ମାନେ ଇନ୍ଦ୍ରଧନୁକୁ ଦେଖିଦେଲେ ମନ ସତରେ ଆନନ୍ଦରେ ନାଚିଯାଏ। ଇଚ୍ଛା ହୁଏ ସେ ଇନ୍ଦ୍ରଧନୁ ପାଖକୁ ଟିକେ ଚାଲି ଯାଆନ୍ତି କି, ସେ ଇନ୍ଦ୍ରଧନୁରେ ଟିକେ ମିଶି ଯାଆନ୍ତି କି। ଇନ୍ଦ୍ରଧନୁର ସାତ ରଙ୍ଗ ଟିକେ ପୁରା ଅତି ପାଖରୁ ମୁଁ ଦେଖିପାରନ୍ତି କି, ଏମିତି କେଜାଣି କ'ଣ ଭାବନା ମନ ଭିତରକୁ ହଠାତ୍ କରି ଧସେଇ ପଶିଆସେ। ଇନ୍ଦ୍ରଧନୁର ସାତ ରଙ୍ଗରେ ଆମେ ସମସ୍ତେ ବିଭୋର ହୁଅନ୍ତି। ଆକାଶରେ ଯେତେବେଳେ ଇନ୍ଦ୍ରଧନୁର ରଙ୍ଗ ଦେଖାଯାଏ ମନ ଭିତରେ ଅଫୁରନ୍ତ ଆଶା ଉଙ୍କିପାରେ। ତେବେ ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ ଆପଣଙ୍କର କେଉଁ ରଙ୍ଗଟି ଅତ୍ୟନ୍ତ ପ୍ରିୟ ଆଜି ଆମକୁ ସିଧାସଳଖ ଜଣାଇବାକୁ ଚାହୁଁଥିଲେ ଡାଏଲ୍ କରନ୍ତୁ 0671230353। हेलो
1: हेलो दीदी नमस्कार।
0: हेलो
1: हेलो
0: हेलो
1: हेलो
0: हेलो କିଛି ଶୁଣା ଗଲାନି, ଆପଣମାନେ ପୁଣି ଥରେ ଟ୍ରାଏ କରିପାରିବେ ଆମ ନମ୍ବରଟି 0671230353। ହ୍ୟାଲୋ ଆକାଶବାଣୀ ଏଫଏମ୍ ରେନ୍ବୋ କଟକ। ହ୍ୟାଲୋ
2: ହ୍ୟାଲୋ ବାପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
2: ବଳରାମ ସୁତାର କହୁଛି, ଜିଲ୍ଲା କେନ୍ଦ୍ରାପଡା।
0: କେନ୍ଦ୍ରାପଡାରୁ ବଳରାମ ସୁତାର କହୁଛନ୍ତି, ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ।
2: ଆଜ୍ଞା,
0: କଣ କହିବେ ଆଜିର ଟପିକ ଉପରେ?
2: ଇନ୍ଦ୍ରଧନୁ କଣ କଲର କଥା କହିବେ?
0: ଆପଣ ଶୁଣିଥିବେ
2: ଇନ୍ଦ୍ରଧନୁର ବାଇଗଣୀ କଲର।
0: ହଁ, ବାଇଗଣୀ କଲର ଟି ଆପଣଙ୍କ
2: ନୀଳ,
0: ହଁ
2: ନୀଳ,
0: ହଁ
2: ସବୁଜ, ହଳଦୀ, ନାଲ, ନାରଙ୍ଗୀ।
0: ଆଚ୍ଛା, କିଏ ଆପଣଙ୍କୁ ସେଠି କହୁଛନ୍ତି?
2: ବାଘନିସ ହେଲା ନା।
0: ହଁ, କିଏ ଆପଣଙ୍କୁ କହୁଛନ୍ତି? ଆପଣ କହୁଛନ୍ତି
2: ଖୁଡି। ଖୁଡି
0: ଖୁଡି ତା ମାନେ ସବୁ ଜାଣିଛନ୍ତି, ଆପଣଙ୍କୁ ବତେଇ ଦଉଛନ୍ତି।
2: ଆଜ୍ଞା,
0: ଓକେ। ତା ଭିତରୁ ଆପଣଙ୍କର କେଉଁ ରଙ୍ଗଟି ଭାରି ପ୍ରିୟ? ହଳଦୀ ରଙ୍ଗ ମଧ୍ୟ ଆପଣଙ୍କର ପ୍ରିୟ ନୁହଁ, ଖୁଡିଙ୍କର ପ୍ରିୟ। ତେବେ ଖୁଡି ବହୁତ କଥା ଜାଣିଛନ୍ତି, ଆପଣଙ୍କୁ ବତେଇ ଦଉଛନ୍ତି। ଆପଣ କହୁଛନ୍ତି ଖାଲି ମାନେ କଲ୍ ଟି ଆପଣ ଲଗେଇ ଦେଇଛନ୍ତି, କିନ୍ତୁ କଥା ହଉଛନ୍ତି ପରୋକ୍ଷରେ ଖୁଡି। ଖୁଡିଙ୍କୁ ବହୁତ ବହୁତ ଧନ୍ୟବାଦ ଜଣେଇବୁ, ହଳଦୀ ରଙ୍ଗର ତାଙ୍କର ପ୍ରିୟ ବହୁତ। ହଳଦୀ ରଙ୍ଗ ପ୍ରକୃତରେ ଶୁଭର ପ୍ରତୀକ, ସବୁ କାମରେ ହଳଦୀ ରଙ୍ଗକୁ ଗୁରୁତ୍ୱ ଦିଆଯାଏ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
2: ଆଜ୍ଞା।

0: କେତେ କେତେ ରଙ୍ଗ ଭିତରେ ଏ ଦୁନିଆ ଗଢ଼ା। ଆଖି ଖୋଲିଲେ କେତେ କେତେ ରଙ୍ଗ ଆମକୁ ଦେଖିବାକୁ ମିଳେ। ଆଉ ରଙ୍ଗ ବେରଙ୍ଗର ଏଇ ଯୋଉ ଛକିଶୂନ ଖେଳ ଭିତରେ ଆମେମାନେ କେତେବେଳେ ଯେ ହଜିଯାଉ କୋଉ ରଙ୍ଗରେ ତାର କିଛି ଠିକ ଠିକଣା ନଥାଏ। ତେବେ ରଙ୍ଗକୁ ଛାଡ଼ିଦେଲେ ବିନା ରଙ୍ଗରେ ଦୁନିଆ ଜମା ଭଲ ଲାଗେନି। ରଙ୍ଗୀନ ଦୁନିଆ ଆମ ସମସ୍ତଙ୍କର ବହୁତ ପ୍ରିୟ। ସେଇଥିପାଇଁ ତ ରଙ୍ଗରେ ରଙ୍ଗରେ ଆମେ ବାଣ୍ଟିଦେଉ ସମସ୍ତଙ୍କୁ ପ୍ରେମର ରଙ୍ଗ, ଫଲ୍ଗୁର ରଙ୍ଗ, ପ୍ରୀତିର ରଙ୍ଗ। ତେବେ ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ କେଉଁ ରଙ୍ଗଟି ଆପଣଙ୍କ ପ୍ରିୟ ଆଜି ଆମକୁ ଜଣାଇ ପାରିବେ? ଏବେ ଦେଖିବା ନେକ୍ସଟ କଲମକୁ। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ କିଏ କହୁଛନ୍ତି? ଜୟ ଜଗନ୍ନାଥ ନମସ୍କାର। ଖୋର୍ଦ୍ଧାରୁ ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ। ଆପଣ କନେକ୍ଟ ହେଇଛନ୍ତି, ଏବେ କହିଦିଅନ୍ତୁ କେଉଁ ରଙ୍ଗଟି ଆପଣଙ୍କର ପ୍ରିୟ?
1: ଆଜ୍ଞା, ପ୍ରକୃତରେ ଦେଖିବାକୁ ଗଲେ ମୋର ବହୁତ ପ୍ରିୟ ରଙ୍ଗ ହଉଛି ଧଳା।
0: ଆଚ୍ଛା,
1: କିନ୍ତୁ ତ ଆମର ତ ଏଥିରେ ନାହିଁ
0: ଇନ୍ଦ୍ରଧନୁ, ତେଣୁ ଇନ୍ଦ୍ରଧନୁ ଭିତରୁ କେଉଁ ରଙ୍ଗଟି ପ୍ରିୟ?
1: ଯଦି ଆପଣ ମତେ ପଚାରିବେ, ମୋର ହଳଦିଆ ରଙ୍ଗ ବହୁତ।

0: ପସନ୍ଦ।
1: ଆଚ୍ଛା,
0: ମାନେ ହଳଦିଆ ରଙ୍ଗ ଇଭେନ୍ ମୁଁ ଘରକୁ ବି କିଛି କପଡା କିଣିକି ଆଣିଲେ ଯଦି ବି ଧଳା ମୋତେ ଏତେ ଯଦି ପସନ୍ଦ ବି ନ ହେଲା ମୁଁ ହଳଦିଆ ରଙ୍ଗର ନିହାତି ଆଣିବି ବି ହାଣିବି।
1: ଆଚ୍ଛା ଆଚ୍ଛା,
0: ଆଉ ଘରେ ବି ଆମର ଦେଖିବେ ଯେତେ ଫୁଲ ବି ଅଛି ପ୍ରାୟ ଧଳା ନହେଲେ ହଳଦିଆ ହିଁ ଫୁଲ ଥିବ ଆମ ଘରେ।
1: ବହୁତ ବଢିଆ, ଧଳା ଆଉ ହଳଦୀ ସତେଜତାର ପ୍ରତୀକ, ଶୁଭର ପ୍ରତୀକ, ମଙ୍ଗଳମୟର ପ୍ରତୀକ, ଯୋଉ ରଙ୍ଗକୁ ଆପଣ ବହୁତ ଭଲ ପାଇଛନ୍ତି।
0: ମତେ ଧଳା ମାନେ ଧଳା ଡ୍ରେସ ପିନ୍ଧିବାକୁ ମାନେ ଏତେ ଭଲ ଲାଗେ ମାନେ ଆଉ ମୁଁ କହିବି ପାରିବି।
1: ଆଚ୍ଛା,
0: କିଛି ନହେଲେ ଧଳା ଧଳା ସାର୍ଟ ତ ମୁଁ ପିନ୍ଧିକି ଅଫିସ ଯିବା କଥା ହିଁ ଯିବି। ପୁରା ପୁରା ଧଳା ହେଇଥାଉ କିମ୍ବା ଧଳା ଚେକ୍ ହେଇଥାଉ ଯାହା ବି ହଉ
1: ଧଳା ନିଶ୍ଚୟ ଥିବ,
0: ଧଳା ନିଶ୍ଚୟ ଥିବ। ଯଦି ଧଳା ସାର୍ଟ ପିନ୍ଧିବ ଧଳା ପ୍ୟାଣ୍ଟ ପିନ୍ଧିକି ଯାଇଥିବି।
1: ଆଚ୍ଛା, ତେବେ ଧଳା ହେଉଛି ଶୁଭ୍ରତାର ପ୍ରତୀକ, ସତେଜତାର ପ୍ରତୀକ, ଆନନ୍ଦର ପ୍ରତୀକ, ଯୋଉଟାକି ଆପଣ ଆପଣେଇଛନ୍ତି। ଆପଣ ସେମିତି ସବୁବେଳେ ସ୍ୱଚ୍ଛ ରୁହନ୍ତୁ, ନିର୍ମଳ ରୁହନ୍ତୁ, ଧଳା ଭଳି ଚକ୍ ଚକ୍ କରୁଥାନ୍ତୁ। ଓକେ, ଆମ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସଙ୍ଗୀତରେ ମଧ୍ୟ ରଙ୍ଗ ଥାଏ, ନହେଲେ ଆପଣଙ୍କୁ କି ମୋତେ କାହାକୁ ବି ଭଲ ଲାଗେନି। ତେବେ ରଙ୍ଗ ବିନା ଏ ଦୁନିଆ ଫିକା, ଆମ ଜୀବନ ମଧ୍ୟ ଫିକା। ଯେଉଁ ସଙ୍ଗୀତକୁ ଆପଣମାନେ ଭଲ ପାଉଛନ୍ତି, ଯେଉଁ ଗୀତ ଆପଣଙ୍କ ମନକୁ ଛୁଇଁ ଯାଉଛି, ସେ ଗୀତରେ ରଙ୍ଗ ନିଶ୍ଚିତ ଭାବରେ ଅଛି। ତେବେ ମୋଟାମୋଟି କହିବାକୁ ଗଲେ ରଙ୍ଗ ଆମ ସମସ୍ତଙ୍କର ବହୁତ ପ୍ରିୟ। ଆଜି ଆମେ କହୁଛେ ଇନ୍ଦ୍ରଧନୁର ସାତ ରଙ୍ଗ। ସେହି ସାତ ରଙ୍ଗ ଭିତରୁ କେଉଁ ରଙ୍ଗଟି ଆପଣଙ୍କର ପ୍ରିୟ? ହ୍ୟାଲୋ,
1: ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଜଗନ୍ନାଥ, ନମସ୍କାର। କିଏ କହୁଛନ୍ତି?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର, ଜଗତସିଂହପୁର।
0: ଜଗତସିଂହପୁର ଚର୍ଚିକା ବଜାରରୁ ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ। ଆପଣ ଆଜି ଆମ ସହିତ ଯୋଡ଼ି ହୋଇଛନ୍ତି।
1: ଆଜ୍ଞା,
0: କ'ଣ ରହିଛି ବର୍ତ୍ତମାନର ପାଗ ଜଗତସିଂହପୁରରେ?
1: ବର୍ତ୍ତମାନ ତ ପାଗ ଟିକେ ଖୋଲି ଯାଇଛି, ଟିକେ ହାଲକା ଖରା ମାରୁଛି, ଆଉ ବହୁତ ପବନ ଦଉଛି ଦକ୍ଷିଣ ଦିଗରୁ।
0: ଆଚ୍ଛା,
1: ଥଣ୍ଡା ଥଣ୍ଡା କୁଲ୍ କୁଲ୍ ଲାଗୁଛି, ଫ୍ୟାନ୍ ଚଲେଇବାକୁ ବି ଇଚ୍ଛା ହଉନି ଆଉ। ତେଣୁ ପୁରା ମୌସୁମଟା ପୁରା ଚାଙ୍ଗା ଅଛି। ଆପଣ ବି ବହୁତ ବଢିଆ ପ୍ରୋଗ୍ରାମ କରୁଛନ୍ତି, ଆପଣ ବି ଚାଙ୍ଗା ଅଛନ୍ତି ଆଉ।
0: ଓକେ, ମୌସୁମ ବଢିଆ ଅଛି, ସେଇଥିପାଇଁ ଆପଣଙ୍କ ମନ ବି ଭଲ ଅଛି। ଆପଣଙ୍କ ମନରେ ରଙ୍ଗ ଲାଗିଛି ଇନ୍ଦ୍ରଧନୁର ରଙ୍ଗ, ତା ଭିତରୁ କେଉଁ ରଙ୍ଗଟି ଆପଣଙ୍କର ପ୍ରିୟ?
1: ଆକ୍ଚୁଆଲି କଥା କହିବାକୁ ଗଲେ ଭଉଣୀ, ମୋର ହଉଛି ମେଷ ରାଶି, ଆଉ ମୋର ହଉଛି ଲକି କଲର ହଉଛି ରେଡ୍ କଲର ଆଉ ପିଙ୍କ କଲର।
0: ଆଚ୍ଛା,
1: ଆଉ କିନ୍ତୁ ମୋର ଯୋଉଟା ଆପଣ ରଖିଛନ୍ତି, ଯୋଉଟାକୁ ଆପଣଙ୍କର ଇନ୍ଦ୍ରଧନୁର ରଙ୍ଗ କଥା, ଆକ୍ଚୁଆଲି ଇନ୍ଦ୍ରଧନୁର ରଙ୍ଗର ମୋତେ ସବୁଠାରୁ ଫେଭରାଇଟ୍ ହଉଛି ବାଇଗଣୀ କଲର।
0: କାରଣ
1: ବାଇଗଣୀ କଲର ହଉଛି ଆପଣଙ୍କର ଅପରାଜିତା ଫୁଲ ହଉଛି ବାଇଗଣୀ, ଗ୍ରହରାଜ ଶନିଙ୍କର କଲର ହଉଛି ବାଇଗଣୀ। ତେଣୁ ମୁଁ ସବୁବେଳେ ଇନ୍ଦ୍ରଧନୁର ବାଇଗଣୀ କଲରଟାକୁ ଫେଭରାଇଟ୍ ମାନେ। ଆଉ ଅଦରୱାଇଜ ମୋର ହଉଛି ମୋ ଡ୍ରେସ୍ ପତ୍ର ସବୁ ରେଡ୍ କରେ ଆଉ ପିଙ୍କ କଲର କଲେ, ତାପରେ ଯାଇକି ହ୍ୱାଇଟ୍ କଲର ଆସେ ଆଉ।
0: ଆଚ୍ଛା, ଏତେ ଏତେ ରଙ୍ଗ ଭିତରୁ ଆପଣଙ୍କର ରାଶି ଅନୁସାରେ ରେଡ୍ କଲର, ଆଉ ଆପଣଙ୍କୁ ଭଲ ଲାଗେ ବାଇଗଣୀ କଲର, ଗାଢା ବାଇଗଣୀ କଲର, ନାଇଁ କି?
1: ଆଜ୍ଞା ଆଜ୍ଞା, ଶନିଙ୍କର କଲର ଆମେ ଗ୍ରହରାଜ ଶନିଙ୍କୁ ପୂଜା କରୁ, ମା ଦକ୍ଷିଣ କାଳୀଙ୍କୁ ପୂଜା କରୁ, ତେଣୁ ମୋର ବାଇଗଣୀଟା ହଉଛି ଫେଭରାଇଟ୍ କଲର ଆଉ।
0: ଆପଣ ଏତେ କଥା ଜାଣିଛନ୍ତି, ଗ୍ରହରାଜ ଶନିଙ୍କର ପ୍ରିୟ ରଙ୍ଗ, ମା ଦକ୍ଷିଣ କାଳୀଙ୍କର ପ୍ରିୟ ରଙ୍ଗ, ଏସବୁ ଆମକୁ ଆପଣ କହିଲେ ଆଜି। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
1: ନାଇଁ ନାଇଁ, ମୋ ଠାରୁ ଆପଣ ବହୁତ କିଛି ଜାଣିଛନ୍ତି, ମୁଁ କିଛି ଜାଣିନି।
0: ମୁଁ କିଛି ବି ଜାଣିନି, ଆପଣ ଜ୍ୟୋତିଷ ଶାସ୍ତ୍ର ବିଷୟରେ ବହୁତ କିଛି ଆପଣ ଜାଣିଛନ୍ତି ବୋଲି କହନ୍ତି, ସେଥିପାଇଁ ତ ଆପଣ ଜାଣିଛନ୍ତି। ଶୁଭ
1: ଦୃଷ୍ଟାମୀ ଆଜ୍ଞା ଭଉଣୀ, ଡମ୍ବରୁ ତନ୍ତ ବଡ଼ା ବଡ ବଡ ଏଜୁକେଟେଡ ଲୋକ ଅଛନ୍ତି, ମୁଁ କିଛି ନୁହଁ। ଆପଣ ବହୁତ ବଢିଆ ପ୍ରୋଗ୍ରାମ କରୁଛନ୍ତି, ଆପଣ ମା ସାରଳା ଘଣ୍ଟ ଉଡେଇଛନ୍ତି, ରହିଲି ଭଉଣୀ। ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ, ଜୟ ମା ସାରଳା।

0: ଫିକା ଫିକା। ତେଣୁ ଏଇ ରଙ୍ଗରେ ଆମ ଜୀବନର ରଙ୍ଗ ଗୁନ୍ଥି ହୋଇଯାଇଛି, ବୋଳି ହୋଇଯାଇଛି, ମିଶିଯାଇଛି, ସେ ରଙ୍ଗ ଭିତରେ ଆମେ ରଙ୍ଗୀନ ହୋଇଯାଇଛେ। ତେବେ ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ ଆପଣଙ୍କର କେଉଁଟି ପ୍ରିୟ ଆଜି ଆମକୁ ଜଣାଇବାକୁ ଚାହୁଁଥିଲେ ନିଶ୍ଚିତ ଭାବରେ ଟ୍ରାଏ କରନ୍ତୁ 0671230353 ନମ୍ବରକୁ। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ
0: ହ୍ୟାଲୋ,
1: ଜୟ ମା ବିରଜା। ମୁଁ ସନ୍ତୋଷ ମଲ୍ଲିକ, ରେଡିଓ ମାଷ୍ଟର, ମାଗଳପଡ଼ା ଭର୍ତ୍ତପୁର କହୁଛି।
0: ରେଡିଓ ମାଷ୍ଟର ଆପଣ?
1: ଆଜ୍ଞା।
0: ବାପା ବଢିଆ, ଆପଣ ସୁନ୍ଦର ସୁନ୍ଦର, କିଏ କହନ୍ତି ଆମେ ରେଡିଓ ଲଭର, କିଏ କହନ୍ତି ଆମେ ରେଡିଓ ମାଷ୍ଟର, କିଏ କହନ୍ତି ଆମେ ରେଡିଓର ନିୟମିତ ଶ୍ରୋତା। ଆଜି ଗୋଟେ ନୂଆ ନାଁ ଶୁଣିଲି, ଆପଣ ରେଡିଓ ମାଷ୍ଟର। ଓକେ, ରେଡିଓ ମାଷ୍ଟରଙ୍କୁ ଆମେ ସ୍ୱାଗତ ଜଣାଉଛୁ।
1: ଆପଣ ଆପଣ ଭାବୁଥିବେ ସନ୍ତୋଷ ମଲ୍ଲିକ କଣ ପାଇଁ ରେଡିଓ ମାଷ୍ଟର କହିଲେ? ଆପଣ
0: କହିଲେ ସିନା ଆମେ ଜାଣିବା।
1: ଆପଣ ମାନେ ମୁଁ କହିବା କଥା କି, ଧର ଆମ ରେଡିଓ ଗୋଟେ ଆଣ୍ଠିଣା ଅଛି, ଧର ବାଇ ଚାନ୍ସ ଦୁର୍ଘଟଣା କେବେ ଭାଙ୍ଗିଗଲା, ଆମେ ଗୋଟେ ତାର ନଗେଇ ଦେଇକି ତାକୁ ବଜେଇ ଥାଉ। ଯଦି ବି ତାର ସାହାଯ୍ୟ ନ ବାଜିଲା, ତାକୁ ଆମେ ଏମିତି ଉପରକୁ ଦେଖିକି ଧରିକି ବଜେଇ ଥାଉ।
0: ତାପରେ ଆପଣ ରିସର୍ଚ୍ଚ କରି ଚାଲିଛନ୍ତି କେମିତି ରେଡିଓ ଠିକ ଭାବରେ ବାଜିବ।
1: ତ ସେଇପାଇଁ ମୁଁ ମାନେ ଏରା ମନସ୍ଥ କରିକି କହିଛି ଯେ ମୁଁ ହଉଛି ରେଡିଓ ମାଷ୍ଟର।
0: ଓକେ ଓକେ, ଆପଣଙ୍କ ମୁହଁରେ ମଧ୍ୟ ସେ କଥା ଶୋଭା ପାଉଛି, ଆପଣ ରେଡିଓ ମାଷ୍ଟର। ଓକେ, ତେଣୁ କଣ କହିବେ ଆଜିର ଯାହା ଟପିକ ରହିଛି?
1: ଆଜି ଯୋଉ ରଖିଛନ୍ତି ଇନ୍ଦ୍ରଧନୁର ସାତଟି ରଙ୍ଗ, କିନ୍ତୁ ଆକ୍ଚୁଆଲି କହିବାକୁ ଗଲେ ଇନ୍ଦ୍ରଧନୁର ସାତଟି ରଙ୍ଗ ଭିତରୁ ସବୁ ରଙ୍ଗ ତ ଭଲ ଲାଗେ, କୌଣସି ରଙ୍ଗ ଖରାପ ଦେଖାଯାଏ ନାହିଁ, ସବୁ ରଙ୍ଗ ହିଁ ଭଲ ଦେଖାଯାଏ।
0: ତଥାପି କୋଉ ରଙ୍ଗ ଆପଣଙ୍କର ପ୍ରିୟ?
1: ତଥାପି ମୋର ହିସାବରେ ମୋର ପିଙ୍କ କଲର ହେଲେ ବି ମଧ୍ୟ, କିନ୍ତୁ ମୋର ସବୁ ରଙ୍ଗ ପସନ୍ଦ।
0: ଆଚ୍ଛା, ପିଙ୍କ କଲର, ଗୋଲାପୀ ରଙ୍ଗ ଆପଣଙ୍କର ବହୁତ ପ୍ରିୟ, ତା ଛଡା ଆପଣଙ୍କୁ ସବୁ ରଙ୍ଗ ଭଲ ଲାଗେ?
1: ଆଜ୍ଞା, ଇନ୍ଦ୍ରଧନୁ ଭଳିଆ ରଙ୍ଗ କି ରଙ୍ଗ ବି ମାନେ ଆଉ କେବେ ସବୁ ଜିନିଷ ଦେଖିବାକୁ ମିଳୁନି ନା। ଆଜ୍ଞା,
0: ସେଥିପାଇଁ ଆପଣଙ୍କର ସବୁ ରଙ୍ଗ ପ୍ରିୟ। ଯା ହଉ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ରେଡିଓ ମାଷ୍ଟରଙ୍କୁ ପୁଣି ଥରେ ଆମେ ଧନ୍ୟବାଦ ଜଣାଉଛୁ।
1: ଆଜ୍ଞା
0: ଆଜ୍ଞା।

ପ୍ରକୃତରେ ରଙ୍ଗରେ ରଙ୍ଗରେ ଆମର ଦୁନିଆ ରଙ୍ଗୀନ। ସକାଳ ଉଠିଲା ମାତ୍ରେକେ, ଆଖି ଖୋଲିଲା ମାତ୍ରେକେ, କେତେ କେତେ ପ୍ରକାରର ରଙ୍ଗ ଆମ ଆଖି ସାମ୍ନାକୁ ଚାଲି ଆସୁଛି। ଘରେ ହଉ, ବାହାରେ ହଉ, ଝରକା କଣରେ ହଉ, ଲାଇଟ୍ ମାଧ୍ୟମରେ ହଉ, କେତେ ପ୍ରକାରର ରଙ୍ଗ। ରଙ୍ଗ ନଥିଲେ ଆମ ଦୁନିଆ ଶୂନ, ଖାଲି, ଏକଦମ।

ରେନ୍ବୋ ଏସ୍ଏମ୍ଏସ୍ରେ ମେସେଜ୍ଟି କରିଛନ୍ତି, ସମୀର ସସ୍ମିତା ଖଟୁଆ ନରସିଂହପୁର ଡେରାବିଶ କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଗୋଟିଏ ସୁନ୍ଦର ଗୀତ, ମେଘମାଳାକୁ ନିନ୍ଦେ କଳାକୁ, ଚାହଁ ବାରେ ମନ ଚକା ଡୋଳାକୁ। ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି, ଜଣାଇଦେଲି ଆପଣଙ୍କ ତରଫରୁ ସମସ୍ତଙ୍କୁ ଶୁଭ ସକାଳର ଶୁଭ ଅଭିନନ୍ଦନ। ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଳୀ ଶଙ୍ଖତ୍ରାସ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ସିନ୍ଦୁର ବିନ୍ଦୁ ମୁଭିର ଗୋଟେ ବଢ଼ିଆ ଗୀତଟେ ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଭୁବନେଶ୍ୱରରୁ କୃପା ସିନ୍ଧୁ କବି ଶୁଣିବା ପାଇଁ ଚାହିଁଛନ୍ତି ଜଗତର ନାଥ ଆହେ ଜଗନ୍ନାଥ ଚିହ୍ନ ଅଚିହ୍ନ ଫିଲ୍ମରୁ ଏହି ଗୀତଟି ଶୁଣିଦେଉଛି ଆପଣଙ୍କୁ

ପରବର୍ତ୍ତୀ ମେସେଜଟି କରିଛନ୍ତି ରମେଶ ଚନ୍ଦ୍ର ସାହୁ ଔଖବ ଭାପୁର ଢେଙ୍କାନାଳରୁ ଶୁଣିବା ପାଇଁ ଚାହିଁଛନ୍ତି କସୁର ମୁଭିର ଗୋଟିଏ ସୁନ୍ଦର ଗୀତ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ କରିଛନ୍ତି ଦିଲୀପ ନାୟକ ପାରାଦୀପରୁ। ଶୁଣିବା ପାଇଁ ଚାହିଁଛନ୍ତି କ୍ରେଶ ମୁଭିର ଗୋଟେ ବଢ଼ିଆ ଗୀତଟେ ଚୋରି ଚୋରି ଛୁପକେ ଛୁପକେ। ତାଙ୍କୁ ମଧ୍ୟ ଆଜି ସବୁ ପ୍ରୋଗ୍ରାମ ବହୁତ ଭଲ ଲାଗିଛି, ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ମା ଶାରଳା ସମସ୍ତଙ୍କୁ ଭଲରେ ରଖିଥାନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି, ଲେଖିଛନ୍ତି ଜୟ ଶ୍ରୀରାମ। ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଡମ୍ବରୁଧର ରଥ ଶର୍ମା, ସେକ୍ଟର 13 ସିଡିଏ କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ଅମର ପ୍ରେମ ଫିଲ୍ମର ଗୋଟେ ସୁନ୍ଦର ଗୀତଟି, ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କିରୁ ଶୁଣିବା ପାଇଁ ଚାହିଁଛନ୍ତି ତପସ୍ୟା କଥା ଚିତ୍ରରୁ ଗୋଟେ ସୁନ୍ଦର ଗୀତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ

ପରବର୍ତ୍ତୀ ମେସେଜ୍ଟି ଆସିଛି ତେଲେଙ୍ଗା ପେଣ୍ଠରୁ ଲେଖି ପଠାଇଛନ୍ତି ସମୀର ସଙ୍ଗୀତା ପଣ୍ଡା। ସୁବର୍ଣ୍ଣ ସୀତା କଥା ଚିତ୍ରରୁ କାଚ କାନ୍ଥର ଏପାଖେ ମୁଁ ଗୀତଟି ଭାରି ଭଲ ଗୀତଟି ପହଞ୍ଚାଇ ଦେଉଛି ଆପଣଙ୍କ ଅନୁରୋଧର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ରେ ଶେଷ ଏସ୍ଏମ୍ଏସ୍ଟି କରିଛନ୍ତି ପ୍ରମୋଦ କୁମାର ସାହୁ ଡିହସାଇ କାଦୁଆପଡ଼ା ଜଗତସିଂହପୁରରୁ। ଶୁଣିବା ପାଇଁ ଚାହିଁଛନ୍ତି ରାମ ତେରି ଗଙ୍ଗା ମ୍ୟାଲେ ଫିଲ୍ମରୁ ଗୋଟିଏ ସୁନ୍ଦର ଗୀତଟେ। ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ୱେଲକମ୍ ବ୍ୟାକ୍ ଅନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବର କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର। ହଁ ସାଥୀ, ଆଶା ଭୋସ୍ଲେଙ୍କ ଜନ୍ମ 8 ସେପ୍ଟେମ୍ବର 1933 ମହାରାଷ୍ଟ୍ରର ସାଙ୍ଗିଲିରେ ହୋଇଥିଲା। ତାଙ୍କ ପିତା ଥିଲେ ଦୀନନାଥ ମଙ୍ଗେସ୍କର, ଜଣେ ପ୍ରସିଦ୍ଧ ଗାୟକ ଏବଂ ନାଟ୍ୟକାର ମଧ୍ୟ। ମାତା ସାହେବ ସେଭନ୍ତୀ ମଙ୍ଗେସ୍କର ମଧ୍ୟ ସଙ୍ଗୀତ ପ୍ରେମୀ ଥିଲେ। ଘରର ପରିବେଶ ସଙ୍ଗୀତମୟ ଥିବାରୁ ଛୋଟବେଳୁ ଆଶାଙ୍କ ମନରେ ସଙ୍ଗୀତ ପ୍ରତି ଅଗାଧ ଆକର୍ଷଣ ସୃଷ୍ଟି ହୋଇଥିଲା। ହଁ ସାଥୀ, ଆଶା ଭୋସ୍ଲେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସ୍କରଙ୍କ ଛୋଟ ଭଉଣୀ ଥିଲେ। ଏହା ସହିତ ତାଙ୍କ ଭାଇ ହୃଦୟନାଥ ମଙ୍ଗେସ୍କର ଓ ଭଉଣୀ ଉଷା ମଙ୍ଗେସ୍କର, ମୀନା ଖାଦିକର ମଧ୍ୟ ସଙ୍ଗୀତ ସହ ଯୋଡ଼ି ହୋଇଥିଲେ।

0: और फिर क्या होगा?
1: पार्टियां, दावतें,

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି କଳାକାର ହଁ ସାଥୀ ଆଶା ଭୋସ୍ଲେଙ୍କ ସଙ୍ଗୀତ ଜୀବନରେ ବଡ଼ ପରିବର୍ତ୍ତନ ଆସିଥିଲା ଯେତେବେଳେ ସେ ପ୍ରସିଦ୍ଧ ସଙ୍ଗୀତକାର ଓପି ନାୟରଙ୍କ ସହ କାମ କରିବା ଆରମ୍ଭ କରିଥିଲେ ତାଙ୍କ ଗୀତଗୁଡ଼ିକ ଦର୍ଶକଙ୍କ ମନ ଜିତି ନେଇଥିଲା ଏବଂ ଆଶା ଜଣେ ପ୍ରମୁଖ ପ୍ଲେବ୍ୟାକ୍ ସିଙ୍ଗର ଭାବେ ପରିଚିତ ହୋଇଥିଲେ ପରେ ସେ ପ୍ରସିଦ୍ଧ ସଙ୍ଗୀତକାର ରାହୁଲ ଦେବ ବୁର୍ମାନଙ୍କ ସହ ଅନେକ ସୁପରହିଟ୍ ଗୀତ ଗାଇଥିଲେ ଦୁହିଁଙ୍କ ସଙ୍ଗୀତ ଯୁଗଳବନ୍ଦୀ ଭାରତୀୟ ସିନେମାକୁ ଅନେକ ଥର ଅମର ଗୀତ ଉପହାର ମଧ୍ୟ ଦେଇଛି ପରବର୍ତ୍ତୀ ସମୟରେ ଆଶା ଭୋସ୍ଲେ ରାହୁଲ ଦେବ ବର୍ମାନଙ୍କୁ ବିବାହ କରିଥିଲେ ମଧ୍ୟ

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର। ହଁ ସାଥୀ, ଆଶା ଭୋସ୍ଲେ ତାଙ୍କର ଅସାଧାରଣ ଅବଦାନ ପାଇଁ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ସେ ଅନେକ ଥର ଶ୍ରେଷ୍ଠ ଗାୟିକା ଭାବେ ପୁରସ୍କୃତ ହୋଇଛନ୍ତି। ଭାରତ ସରକାର ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହାଛଡ଼ା ସେ ଅନେକ ଜାତୀୟ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ସାଥୀ, ଆଶା ଭୋସ୍ଲେ କେବଳ ଜଣେ ମହାନ ଗାୟିକା ନୁହନ୍ତି, ସେ ଜଣେ ସରଳ, ବିନମ୍ର ଓ ପରିଶ୍ରମୀ ବ୍ୟକ୍ତିତ୍ୱର ଅଧିକାରିଣୀ। ସେ ନୂତନ କଳାକାରମାନଙ୍କ ସଦା ପ୍ରୋତ୍ସାହନ ଦେଇଥାନ୍ତି ଏବଂ ସଙ୍ଗୀତ ପ୍ରତି ସମର୍ପିତ ଜୀବନ ବିତାଇଥାନ୍ତି।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସା ଦିଲ୍ ତକ୍ ସମୟ ବର୍ତ୍ତମାନ ଦିନ 12 ବାଜି ସାରିଲାଣି। ହଁ ସାଥୀ, ସମୟ ବି କାହାକୁ ଅପେକ୍ଷା କରେ, ସିଏ ତା ବାଟରେ ଗଡ଼ି ଚାଲେ, କେବଳ ତା ସହିତ ଆମକୁ ତାଳ ଦେଇ ଆଗକୁ ଯିବାର ଅଛି। କିନ୍ତୁ ବର୍ତ୍ତମାନ ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ସୁଜାତା ଅଛି ଆପଣମାନଙ୍କ ସହିତ, ଢେର ସାରା ମିଠା ମିଠା କଥା ହେବା, ମିଠା ମିଠା ଗୀତ ମଧ୍ୟ ଶୁଣିବି, ସେଇଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ। ସାଥୀ, ପ୍ରକୃତି ହେଉଛି ମଣିଷର ସର୍ବଶ୍ରେଷ୍ଠ ଶିକ୍ଷକ। ପ୍ରକୃତିର ପ୍ରତ୍ୟେକ ଦୃଶ୍ୟ, ପ୍ରତ୍ୟେକ ଘଟଣା ଆମକୁ ଜୀବନକୁ କୌଣସି ନା କୌଣସି ଶିକ୍ଷା ଦେଇଥାଏ। ସେହି ପ୍ରକୃତିର ଅନନ୍ତ ସୃଷ୍ଟି ମଧ୍ୟରେ ସାଗର ହେଉଛି ଏକ ଅପାର ରହସ୍ୟ, ସୌନ୍ଦର୍ଯ୍ୟର ଭଣ୍ଡାର ମଧ୍ୟ। ସାଗରର ନୀଳ ଜଳରାଶି, ତା'ର ଅସୀମ ବିସ୍ତାର ଏବଂ ତା ଉପରେ ନିରନ୍ତର ଉଠୁଥିବା ତରଙ୍ଗ ମଣିଷ ମନକୁ, ମାନେ ଆମ ମନକୁ ମୋହିତ କରିଦେଇଥାଏ। ହଁ ସାଥୀ, ସେହି ତରଙ୍ଗଗୁଡ଼ିକ କେବେ ବି ଥମିଯାଆନ୍ତିନି, ସେମାନେ ଅବିରତ, ଗତିଶୀଳ, ଅଥୟ ଓ ଅଧୀର। ସେହି ତରଙ୍ଗ ପରି ମଣିଷର ମନ ମଧ୍ୟ ସ୍ୱପ୍ନ, ଆଶା, ଆକାଂକ୍ଷା ଓ ଅନୁଭୂତିର ସବୁବେଳେ ଚଞ୍ଚଳ ରହିଥାଏ ନା। ଆଗକୁ ତ ଆମେ ସାରା ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣେଇଦେଉଛି ଗୋଟେ ସୁନ୍ଦର ଗୀତ, ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି କିଛି କଥା କିଛି ଗୀତ ସାଥୀ ସାଗରର ସେହି ବିଶାଳ ବକ୍ଷରେ ପ୍ରତିକ୍ଷଣ ଉଠୁଥିବା ତରଙ୍ଗ ଆମ ଜୀବନରେ ଏକ ଅମୂଲ୍ୟ ଶିକ୍ଷା ଦେଇଥାଏ ତରଙ୍ଗ କେବେ ବି ଥକିଯାଏନି କେବେ ବି ଅଟକି ରହେନି ସେ ସର୍ବଦା ଆଗକୁ ବଢ଼ି ଚାଲେ ଭାଙ୍ଗେ ପୁଣି ଗଢ଼େ ପୁଣି ଦୌଡ଼େ ସେଇଥିପାଇଁ ତ କୁହାଯାଏ ନା ସାଗରେ ତରଙ୍ଗ ପରି ଅଥୟ ଅଧୀର ହଁ ସାଥୀ ସେଇ ଅଥୟର ଅର୍ଥ ହେଉଛି ଯାହାର ସୀମା ନାହିଁ ଏବଂ ଅଧୀରର ଅର୍ଥ ହେଉଛି ଯିଏ ସର୍ବଦା ଆଗକୁ ବଢ଼ିବାକୁ ବ୍ୟାକୁଳ ସାଗରର ତରଙ୍ଗ ଏହି ଦୁଇ ଗୁଣର ଜୀବନ୍ତ ଉଦାହରଣ ଯାହା ଆମକୁ ଶିଖାଏ ଯେ ଜୀବନରେ କେତେ ବି ବାଧା ଆସନା କାହିଁକି ଆମେ କେବେ ବି ହାର ମାନିବା ଉଚିତ ନୁହେଁ

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ନେଟୱର୍କ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ ସାଧି କେବେ ସମୁଦ୍ର କୂଳରେ ଠିଆ ହୋଇ ତରଙ୍ଗକୁ ଲକ୍ଷ୍ୟ କରିଛନ୍ତି ସତରେ ସେହି ତରଙ୍ଗକୁ ଦେଖିଲେ ମନରେ ଏକ ଅଦ୍ଭୁତ ଆନନ୍ଦ ଜାଗ୍ରତ ହୁଏ ନା ଦୂର ଦିଗନ୍ତରୁ ଦୌଡ଼ି ଆସୁଥିବା ତରଙ୍ଗଗୁଡ଼ିକ କୂଳକୁ ସ୍ପର୍ଶ କରି ପୁଣି ଫେରିଯାଆନ୍ତି ହଁ ସାଧି ଏହି ଦୃଶ୍ୟ ଆମକୁ ଜଣାଏ ଯେ ଜୀବନରେ ସଫଳତା ଓ ବିଫଳତା ତ ଆସିବ କିନ୍ତୁ ଗତି କେବେ ବି ବନ୍ଦ ହେବା ଉଚିତ ନୁହେଁ ଆଗକୁ ଆମକୁ ଯିବାର ଅଛି

이야기 책에다. 사디 समुद्र परिवेशକୁ ମଧ୍ୟ ସୁରକ୍ଷା କ୍ଷେତ୍ରରେ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସାଗର ପୃଥିବୀର ଜଳବାୟୁକୁ ସନ୍ତୁଳିତ ରଖେ। ଅସଂଖ୍ୟ ଜୀବଜନ୍ତୁଙ୍କର ଆଶ୍ରୟସ୍ଥଳୀ ହୋଇଥାଏ ଏବଂ ମଣିଷକୁ ଖାଦ୍ୟ, ଜୀବିକା ଓ ବାଣିଜ୍ୟରେ ମଧ୍ୟ ସୁଯୋଗ ଦେଇଥାଏ। ଆହୁରି ମଧ୍ୟ ସାଗର ତରଙ୍ଗ ଆମକୁ ନମ୍ରତାର ଶିକ୍ଷା ମଧ୍ୟ ଦେଇଥାଏ। ଯେତେ ଉଚ୍ଚକୁ ଉଠିଲେ ମଧ୍ୟ ତରଙ୍ଗ ଶେଷରେ ସାଗରରେ ହିଁ ମିଶିଥାଏ ନା। ସେହିପରି ମଣିଷ ଯେତେ ବଡ଼ ପଦବୀ କିମ୍ବା ସଫଳତା ହାସଲ କରନ୍ତୁ ନା କାହିଁକି, ସେ କେବେ ଅହଙ୍କାର କରିବା ଉଚିତ ନୁହେଁ, କାରଣ ନମ୍ରତା ହିଁ ମଣିଷର ପ୍ରକୃତ ଅଳଙ୍କାର।

뭐예요, 차례?

ୱେଲକମ୍ ବ୍ୟାକ୍ ୱାନ୍ସ ଆଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ଆମ ଜୀବନରେ ଅନେକ ସମୟରେ ଏମିତି ଏକ ପରିସ୍ଥିତି ଆସେ ଯେତେବେଳେ ସବୁକିଛି ଅନ୍ଧକାରମୟ ଲାଗେ। ସେତେବେଳେ ସାଗରର ତରଙ୍ଗ ଟିକିଏ ମନେ ପକାଇଲେ ମନେ ପକାଇବା ଉଚିତ। ଯେମିତି ରାତି ପରେ ସୂର୍ଯ୍ୟୋଦୟ ହୁଏ, ସେହିପରି ଦୁଃଖ ପରେ ସୁଖ ନିଶ୍ଚୟ ଆସେ। ଆଶା ଓ ଆତ୍ମବିଶ୍ୱାସ ହେଉଛି ମଣିଷର ସବୁଠାରୁ ବଡ଼ ଶକ୍ତି।

ୱେଲକମ୍ ବ୍ୟାକ୍ ୱାନ୍ସ ଆଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ସାଗରର ତରଙ୍ଗ କେବଳ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ଏହା ସାହସ ଓ ସଂଘର୍ଷର ପ୍ରତୀକ ମଧ୍ୟ। ବାତ୍ୟା ହେଉ କି ବର୍ଷା, ତରଙ୍ଗ ନିଜର ଗତି କେବେ ବି ବନ୍ଦ କରେ ନାହିଁ। ସେହିପରି ଆମେ ମଧ୍ୟ ଆମ ନିଜ ଲକ୍ଷ୍ୟ ପାଇଁ ନିରନ୍ତର ପ୍ରୟାସ କରିବା ଉଚିତ, କାରଣ ଯିଏ ପରିଶ୍ରମକୁ ଭୟ କରେ ନାହିଁ ସେ ସଫଳତା ଦିନେ ନା ଦିନେ ତାଙ୍କ ପାଦ ନିଶ୍ଚୟ ଚୁମିଥାଏ। ସାଗରେ ତରଙ୍ଗ ପରି ଅଥୟ ଅଧୀର, ଯାହା ଜୀବନ ଦର୍ଶନ, ଯାହା ଆମକୁ ଶିଖାଏ ଯେ ଅଦ୍ୟମ ଇଚ୍ଛାଶକ୍ତି, ନିରନ୍ତର ପ୍ରୟାସ ଓ ଅସୀମ ଧୈର୍ଯ୍ୟ ଦ୍ୱାରା ଜୀବନର ପ୍ରତ୍ୟେକ ଲକ୍ଷ୍ୟକୁ ହାସଲ କରାଯାଇପାରେ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକାଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ଗୋଟାଏ 10 ବାଜି ସାରିଲାଣି ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ ସୁଜାତା ଅଛି ଆପଣମାନଙ୍କ ସହିତ ଢେର ସାରା ମିଠା ମିଠା କଥା ହେବା ମିଠା ମିଠା ଗୀତ ଶୁଣେଇବି ହଁ ସାଥୀ ଆପଣଙ୍କର ମିଠା ମିଠା ମତ ମଧ୍ୟ ମାଗିବି ସାଥୀ ଆମ ଜୀବନରେ ସୁଖ ଦୁଃଖ ଦୁଇଟି ପରସ୍ପର ପରିପୂରକ କେବେ ଜୀବନରେ ଆନନ୍ଦ ଭରିଯାଏ ତ କେବେ ଦୁଃଖର କଳା ବାଦଲରେ ଘେରିଆସେ ଏହିସବୁ ପରିସ୍ଥିତି ମଧ୍ୟରେ ଯେଉଁ ଅମୂଲ୍ୟ ସମ୍ପଦ ମଣିଷକୁ ସାହସ ଆଶା ଓ ସକାରାତ୍ମକ ଶକ୍ତି ଦେଇଥାଏ ତାହା ହେଉଛି ହସ ହଁ ସାଥୀ ହସ କେବଳ ମୁହଁର ଅଳଙ୍କାର ନୁହେଁ ବରଂ ହୃଦୟର ଭାଷା ଏହା ଏମିତି ଏକ ଅମୂଲ୍ୟ ଉପହାର ଯାହା ନିଜକୁ ଖୁସି ଦେବା ସହିତ ଅନ୍ୟମାନଙ୍କ ଜୀବନରେ ମଧ୍ୟ ଆନନ୍ଦର ଆଲୋକ ଭରିଦିଏ ସାଥୀ ଆପଣ ଭାବୁଥିବେ ମୁଁ ଏ କଥା କାହିଁକି କହୁଛି ସାଥୀ ଆଜି ଚର୍ଚ୍ଚାର ଟପିକ୍ ହେଉଛି ହସ ଆମ ଜୀବନରେ କେତେ ମହତ୍ତ୍ୱ କେତେ ଦରକାର ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ ଆପଣଙ୍କର ମତ ଜଣାଇବା ପାଇଁ ଆମକୁ SMS କରିବା ପାଇଁ ନମ୍ବରଟି ହେଉଛି 09495963210 ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200 ଆଉଥରେ କହି ରଖୁଛି 8895254200 ତେବେ ସାଥୀ ଡେରି କାହିଁକି ନିଶ୍ଚିତ ଆମକୁ SMS କରିବା ପାଇଁ SMS ବକ୍ସକୁ ଯାଆନ୍ତୁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦିଅନ୍ତୁ ନିଜର ମତାମତ ସହିତ ଦେନ୍ ଟିକେ ସ୍ପେସ୍ ଦେଇ ନିଜର ନାଁ ଗାଁ ଠିକଣା ଲେଖିବାକୁ ଜମା ବି ଭୁଲିବେନି ସେତେବେଳେ ଯାଇକି ଶୁଣିଦେଇଛି ଗୋଟେ ବ୍ୟୁଟିଫୁଲ୍ ସା ଟ୍ରାକ୍ ଏଞ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

ହଁ ସାଥୀ, ହସ ହେଉଛି ମନର ପ୍ରସନ୍ନତାର ବାହ୍ୟ ପ୍ରକାଶ। ଯେତେବେଳେ ଆମ ମନ ସନ୍ତୁଷ୍ଟ ଓ ଖୁସି ଥାଏ ନା, ସେତେବେଳେ ଆମ ଓଠରେ ହସ ଆପେ ଆପେ ଫୁଟି ଉଠିଥାଏ। ଯେଉଁ ହସ କି ଗୋଟିଏ ଛୋଟ ହସ ଅଜଣା ଲୋକଙ୍କୁ ବି ନିଜର କରିପାରେ। ତେବେ ସାଥୀ, ଆମ ୟା ଭିତରେ ଆମ ପାଖକୁ ଜଣେ ଶ୍ରୋତାଙ୍କର ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସୁଜାତା, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ହସ ମଣିଷ ଜୀବନର ଏକ ଅମୂଲ୍ୟ ସମ୍ପଦ। ଏହା ମନକୁ ଖୁସି ରଖିବା ସହ ଶରୀରକୁ ମଧ୍ୟ ସୁସ୍ଥ ରଖେ। ହସିବା ଦ୍ୱାରା ଚିନ୍ତା ଓ ମାନସିକ ଚାପ କମିଥାଏ। ହସ ମଣିଷ ମଧ୍ୟରେ ଭଲ ପାଇବା, ସ୍ନେହ ଓ ସମ୍ପର୍କକୁ ଦୃଢ଼ କରେ। ସବୁ ପରିସ୍ଥିତିରେ ହସ୍ୟ ମୁଖରେ ରହିବା ଜୀବନକୁ ସୁନ୍ଦର ସଫଳ କରିଥାଏ। ସେଇଥିପାଇଁ ଜୀବନରେ ହସର ମହତ୍ଵ ଅତ୍ୟନ୍ତ ଅଧିକ। ମେସେଜଟିକୁ କରିଛନ୍ତି ପ୍ରତିମା ହରିପୁରରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ହଁ ସାଥୀ, ହସିବା ନିହାତି ଦରକାର, କାରଣ ହସ ଆମ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ। ତେବେ ସାଥୀ, କ'ଣ ରହିଛି ଆପଣଙ୍କ ମତାମତ? ନିଶ୍ଚିନ୍ତ ଜଣାନ୍ତୁ ଆପଣଙ୍କର ମତାମତ। ଆମକୁ ଆପଣଙ୍କର ମତ ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉ ଥରେ କହି ରଖୁଛି 8895254200। ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ, ଶୁଣେଇ ଦେଇଛି ଗୋଟେ ସୁନ୍ଦର ଗୀତ। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ ମକର୍ଟକ୍ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହ ଚାଲିଛି ଆଜି ଚର୍ଚ୍ଚାରେ।

ଖଂସଧି ହସ ଆମ ଶରୀରର ଓ ମନର ଏକ ପ୍ରାକୃତିକ ଔଷଧୀୟ ସ୍ରୋତ। ହସିବା ଦ୍ୱାରା ମାନସିକ ଚାପ ମଧ୍ୟ କମିଥାଏ, ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ ଏବଂ ଶରୀରର ନୂଆ ଉତ୍ସାହ ସୃଷ୍ଟି ହୁଏ।

ତେବେ ସାଥୀ ୟା ଭିତରେ ଆମ ପାଖରେ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସୁଜାତା ଦିଦି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ଜୀବନରେ ଟଙ୍କା, ସଫଳତା, ବ୍ୟସ୍ତତା ସବୁକିଛି ଦରକାର, କିନ୍ତୁ ଏସବୁ ଭିତରେ ଯଦି ହସ ହଜିଯାଏ ତାହେଲେ ଜୀବନଟା କେଉଁଠି ନା କେଉଁଠି ଫିକା ଲାଗେ। ଗୋଟିଏ ସୁନ୍ଦର ହସ ମନର ଭାରକୁ ହାଲକା କରିଦିଏ, ସମ୍ପର୍କକୁ ଆହୁରି ନିକଟତର କରେ ଏବଂ କଠିନ ସମୟକୁ ମଧ୍ୟ ସହଜରେ ସାମ୍ନା କରିବାର ସାହସ ଦିଏ। ସେଥିପାଇଁ ବ୍ୟସ୍ତତା ଭିତରୁ ଟିକିଏ ସମୟ ବାହାର କରନ୍ତୁ, ମନ ଖୋଲି ହସନ୍ତୁ, ଆଉ ଅନ୍ୟଙ୍କ ମୁହଁରେ ମଧ୍ୟ ହସ ଫୁଟାଇବାକୁ ଚେଷ୍ଟା କରନ୍ତୁ। କାରଣ ହସ ହେଉଛି ସେମିତି ଏକ ଉପହାର ଯାହା ଦେଲେ କମେନି, ବରଂ ଖୁସିକୁ ଆହୁରି ବଢ଼ାଇ ଦିଏ। ମେସେଜଟି କରିଛନ୍ତି ପୂଜା ଭୁବନେଶ୍ୱରରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚିଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ସତ କହିବା ଲୋକଙ୍କୁ ସବୁବେଳେ ସମ୍ମାନ ଦିଆଯାଏ। ଦିଦି, ଆପଣଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ମେସେଜ କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ଆପଣଙ୍କର ଏହି ସୁନ୍ଦର ମେସେଜ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତାମତ? ଜୀବନରେ ହସର ମହତ୍ଵ କେତେ? ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ଆପଣଙ୍କର ମତ ଜଣାଇବା ପାଇଁ ଆମକୁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09499633210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ତେବେ ସେଥିରେ ଡେରି କାହିଁ କରୁଛନ୍ତି, ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ। ଶୁଣେଇ ଦେଇଛୁ ଗୋଟେ ସୁନ୍ଦର ଗୀତ, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ଜୀବନରେ ସବୁବେଳେ ସହଜ ସମୟ ନଥାଏ। ଅନେକ ସମୟରେ ବିଫଳତା, ନିରାଶ ଓ ଦୁଃଖ ଆମକୁ ମଧ୍ୟ ଘେରି ରଖିଥାଏ। କିନ୍ତୁ ଯେଉଁ ବ୍ୟକ୍ତି କଠିନ ସମୟ ମଧ୍ୟରେ ହସିବାର ସାହସ ରଖନ୍ତି ନା, ସେମାନେ ଶୀଘ୍ର ସଫଳତାର ପଥ ଖୋଜିପାରନ୍ତି। या भितरे आम पाखे आउ जन श्रोता मध्य मेसेज टी पहुंची जाइछि। से लिखिछन्ति जय श्री राधे राधे सुजाता मैम, गुड आफ्टरनून आपण को मध्य वेरी गुड आफ्टरनून जय श्री राधे राधे। लिखिछन्ति किए सत किए सतर हसीदेले सब निजर, हसीदे पदे कथा हो गले शत्रु भी मित्र पलटि जाए। मेसेज टी करछन्ति संतोष बेहरा कंट्रोल आठगड़ आपण सुंदर मतामत आपको बहुत बहुत धन्यवाद। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ସୁଜାତା ବାପା, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି ହସ ଜୀବନରେ ନିହାତି ଦରକାର। ଯଦି ଦିନର ଆରମ୍ଭ ଗୋଟିଏ ଛୋଟ ହସରୁ ଆରମ୍ଭ ହୋଇଥାଏ ତେବେ ଦିନଟି ଭଲରେ କଟିଥାଏ। ସେଥିପାଇଁ ହସ ଜୀବନରେ ହସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆପଣଙ୍କ ଉପସ୍ଥାପନା ସୁନ୍ଦର ଲାଗୁଛି। ମେସେଜଟି କରିଛନ୍ତି ରଶ୍ମି ଠାକୁରପାଟନା କେନ୍ଦ୍ରାପଡ଼ାରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ସମୟ ତ ସରିସରି ଆସିଛି, ନିଶ୍ଚିନ୍ତ ଆପଣଙ୍କର ମତାମତ ଜଣାନ୍ତୁ। ସେତେବେଳେ ଯାଇକି ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ, ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ହଁ ସାଥୀ, ହସ ସକାରାତ୍ମକ ଚିନ୍ତାଧାରାର ମଧ୍ୟ ପ୍ରତୀକ। ଯେଉଁ ବ୍ୟକ୍ତି ସକାରାତ୍ମକ ଚିନ୍ତା କରନ୍ତି ସେମାନଙ୍କ ମୁହଁରେ ସ୍ୱାଭାବିକ ହସ ଆସିଥାଏ। ସେମାନେ ଛୋଟ ଛୋଟ କଥାରେ ଖୁଣି ଖୁସି ଖୋଜି ନେଇଥାନ୍ତି। ହସ ହେଉଛି ଜୀବନର ସବୁଠୁ ସୁନ୍ଦର ଅଳଙ୍କାର, ଯାହା ଧନଠାରୁ ମଧ୍ୟ ମୂଲ୍ୟବାନ, କାରଣ ଏହା ହୃଦୟକୁ ଜିତିପାରେ। ତେବେ ସାଥୀ, ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ହସ ଆମ ଜୀବନର ସେହି ଔଷଧ ଯାହା ଆମକୁ ସବୁ ଦୁଃଖ ରୂପକ ରୋଗଠାରୁ ଦୂରେଇ ରଖେ। ସବୁବେଳେ ଆମେ ଖିଲିଖିଲି ହସିଲେ ଦୁଃଖ ସବୁ ଦୂରେଇ ଯିବ, ସମସ୍ତେ ହସନ୍ତୁ। ମେସେଜଟି କରିଛନ୍ତି ବିପିନ ଦଳେଇ ଖୋର୍ଦ୍ଧାରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: साथी समय त इशारा देलाणि एठि शेष करुछु आजि चर्चार कार्यक्रमको फ्रेंड्स ट्यून करछन्ति 100.4 आकाशवाणी एफएम रेनबकटक दिल से दिल तक वर्तमान सुनन्तु ओडिया रे संवाद एवं परे परे सुनि परिबे इंग्रजी एवं हिंदी रे संवाद रिले करी प्रचार करिवो आकाशवाणी दिल्लीरु
1: आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ ମୁଖ୍ୟ ସମ୍ବାଦ ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8,000ରୁ ଅଧିକ ଶ୍ରଦ୍ଧାଳୁ କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଏବଂ ଫିଫା ବିଶ୍ୱକପ୍ରେ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ କରାଯାଇଛି ଏକ ସ୍ୱତନ୍ତ୍ର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟନ୍ତୋ ଶ୍ରୀ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗତ କରାଯାଇଥିଲା ଛୋଟ ଛୋଟ ପିଲାମାନେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକା ଧରି ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ ଉଭୟ ନେତା ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ଆଲୋଚନା କରିଥିବାବେଳେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟାରେ କହିଛନ୍ତି
2: ମୈଁ ଗର୍ମଜୋଶୀ ଭରେ ସ୍ୱାଗତ କେ ଲିଏ ପ୍ରେସିଡେଣ୍ଟ ପ୍ରବୋଙ୍କୁ ଉନକା ହୃଦୟ ସେ ଆଭାର ବ୍ୟକ୍ତ କରତା ହୁଁ ଔର ଆଜ ଇଣ୍ଡୋନେସିଆ କି ଯାତ୍ରା କରତେ ହୁଏ ମୁଝେ ବହୁତ ଖୁସି ହୋ ରହି ହେ ଆଜ ସୁବହ ମୁଝେ ଆଦର କେ ସାଥ ଇଣ୍ଡୋନେସିଆ କା ସର୍ବୋଚ୍ଚ ସମ୍ମାନ ଦିଆ ଗୟା ହେ ये सम्मान कोटी कोटी भारतवासियों का है इंडोनेशिया के लोगों की भावनाओं का है
1: ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ସାମାଜିକ ଗଣମାଧ୍ୟମରେ ଶ୍ରୀ ବିର୍ଲା କହିଛନ୍ତି ଏହି ସମ୍ମାନ ଭାରତ ଇଣ୍ଡୋନେସିଆ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସହଯୋଗକୁ ବୃଦ୍ଧି କରିବା ଦିଗରେ ଦୂରଦର୍ଶୀ ନେତୃତ୍ୱକୁ ମାନ୍ୟତା ଦେଉଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସମ୍ମାନ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ଭାରତ ଏବଂ ଆସିଆନ୍ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଣ୍ଡୋନେସିଆ ଭାରତର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଭାବରେ ଶାନ୍ତି ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିୟନ୍ତୋଙ୍କ ସହ ଆଜି ଜାକର୍ତ୍ତାଠାରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ନୂଆ ଦିଗ ପ୍ରଦାନ କରାଯାଇଛି ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉଭୟ ନେତା ଉପସ୍ଥିତ ଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ 2018 ଗୃହୀତ ବ୍ୟାପକ ରଣନୈତିକ ଭାଗିଦାରୀ ପ୍ରଗତିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି ଏହା ବିକାଶ ସୁରକ୍ଷା ପ୍ରଯୁକ୍ତି ସଂସ୍କୃତି ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରସର ହେଉଥିବା ଜଣାପଡ଼ିଛି ଶ୍ରୀ ମୋଦି କହିଛନ୍ତି ଭାରତ ଇଣ୍ଡୋନେସିଆ ଭାଗିଦାରୀରେ ଆଜି ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହୋଇଛି ଆଗାମୀ ଦିନରେ ଭାରତର ଉଚ୍ଚମାନର ଏବଂ ସୁଲଭ ମୂଲ୍ୟର ଔଷଧ ଇଣ୍ଡୋନେସିଆରେ ସହଜରେ ଉପଲବ୍ଧ ହେବ ଇଣ୍ଡୋନେସିଆର ଡାକ୍ତର ଏବଂ ପେସାଦାର ସ୍ୱାସ୍ଥ୍ୟସେବକଙ୍କ ଦକ୍ଷତା ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ଶ୍ରୀ ମୋଦି କହିଛନ୍ତି
2: 2018 ମେ ବନି ହମାରି କମ୍ପ୍ରିହେନ୍ସିଭ ଷ୍ଟ୍ରାଟେଜିକ ପାର୍ଟନରସିପ୍ ଆଜ ଏକ ନଇ ଉଡାନ ଲେ ରହି ହେ ହମ୍

0: डेवलपमेंट, सिक्योरिटी, टेक्नोलॉजी, कल्चर और एजुकेशन हर क्षेत्र में महत्वपूर्ण कदम बढ़ा रहे हैं। मुझे विश्वास है आज से भारत इंडोनेशिया साझेदारी का एक सुनहरा अध्याय शुरू होगा और इस सुनहरे अध्याय का बहुत बड़ा सकारात्मक प्रभाव 21वीं सदी की दुनिया पर होगा, पूरी मानवता पर होगा।
1: ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିକଶିତ ଗହମ ବିହନ ଯୋଗାଣ ଇଣ୍ଡୋନେସିଆର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବ। ଉଭୟ ଦେଶ ମଧ୍ୟରେ ସ୍ଥାୟୀ କୃଷି ଏବଂ କୃଷି ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଜ୍ଞାନକୌଶଳ ଆଦାନ ପ୍ରଦାନ କରାଯିବ। ଜାକର୍ତ୍ତାଠାରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍କରିକ ବିଶ୍ୱାସ ସୁରକ୍ଷା, ପ୍ରତିରକ୍ଷା ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗକୁ ମଜବୁତ କରିଛି। ଉଭୟ ଦେଶ ପ୍ରତିରକ୍ଷା ବିନିମୟ, ବିପର୍ଯ୍ୟୟ ପରିଚାଳନା ସହଯୋଗ ଏବଂ ଶିଳ୍ପ ସହଯୋଗକୁ ବିସ୍ତାର କରିବାକୁ ରାଜି ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଶ୍ରୀ ଅମରନାଥଜୀ ଯାତ୍ରା ଲାଗି ଜମ୍ମୁର ଭଗବତୀ ନଗର ମୂଳ କ୍ୟାମ୍ପରୁ ଷଷ୍ଠ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଯାତ୍ରା ଆରମ୍ଭ କରିଛନ୍ତି। ଆମ ଆକାଶବାଣୀ ଜମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ 8,815 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 3,998 ଜଣ ବୋଲତାଲ ମାର୍ଗରେ ଯାଉଥିବା ବେଳେ 4,826 ଜଣ ତୀର୍ଥଯାତ୍ରୀ ପହଲଗାମ ମାର୍ଗରେ ଯାତ୍ରା କରୁଛନ୍ତି। ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ଲାଗି 363 ଯାନ ବ୍ୟବହାର କରାଯାଉଛି। ସ୍ଥାନୀୟ ପୁଲିସ୍, ସିଆର୍ପିଏଫ୍ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ସମସ୍ତ ମାର୍ଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଡୁରାଣ୍ଡ କପ୍ ପ୍ରତିଯୋଗିତା 2026ର ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂଆ ଦଳଗୁଡ଼ିକ ଚଳିତ ବର୍ଷ ଡୁରାଣ୍ଡ କପ୍, ପ୍ରେସିଡେଣ୍ଟସ୍ କପ୍ ଏବଂ ସିମ୍ଲା ଟ୍ରଫି ହାସଲ କରିବା ଲାଗି ଚେଷ୍ଟା କରିବେ। ଡୁରାଣ୍ଡ କପ୍ରେ ଚଳିତ ବର୍ଷ ଶ୍ରୀଲଙ୍କା ଦଳ ଯୋଗ ଦେଉଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଏହାଦ୍ୱାରା ଐତିହାସିକ ଡୁରାଣ୍ଡ କପ୍ ଆହୁରି ଲୋକପ୍ରିୟ ହୋଇପାରିବ। ଶ୍ରୀମତୀ ମୁର୍ମୁ ସମସ୍ତ ଦଳ ଓ ଖେଳାଳିମାନଙ୍କୁ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଡୁରାଣ୍ଡ କପ୍ କୋଲକାତା, ଗୁଆହାଟୀ, ଇମ୍ଫାଲ ସମେତ ରାଞ୍ଚିରେ ଆୟୋଜନ ନେଇ ଖୁସି ବ୍ୟକ୍ତ କରିଛନ୍ତି।
2: ଫୁଟବଲ ବିଶ୍ୱକେ ସବସେ ଲୋକପ୍ରିୟ ଖେଲ ମେ ସେ ଏକ ଏ ଖେଲ ଉତ୍କୃଷ୍ଟତା ଏକତା ଔର ଖେଲ ଭାବନା କା ଏକ ଅନୁପମ ଉଦାହରଣ ହେ। ଫୁଟବଲ ଲୋକଙ୍କ ଏକ ଦୂସରେ ସେ ଯୋଡ଼ତା ଖେଲ ଭାବନା କା ମହତ୍ଵ କେବଳ ଖେଲ ତ ସୀମିତ ନେହି ଏ ଏକ ମହତ୍ଵପୂର୍ଣ୍ଣ ଜୀବନ ମୂଲ୍ୟ ହେ ଯୋ ଆମେ ସମାନତା ସହଯୋଗ ଔର ବିପରୀତ ପରିସ୍ଥିତି ମେ ବି ଦୃଢ଼ ବନେ ରହନେ କି ଶିଖ ଦେତା।
1: କେରଳର କୋଚିଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହେବ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ମନ୍ତ୍ରୀମାନେ ଯୋଗଦେଇ ମହିଳା କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିବେ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସମଦୃଷ୍ଟିକୋଣ ତଥା ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ମତ ବିନିମୟ ହେବ। ଏଥିରେ ଯୋଗ ଦେଉଥିବା ମନ୍ତ୍ରୀମାନେ ସମ୍ମିଳନୀର ନିଷ୍କର୍ଷକୁ କାର୍ଯ୍ୟ କରିବା ଲାଗି ପଦକ୍ଷେପ ନେବେ ବୋଲି କୁହାଯାଉଛି। ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଓ ଅନ୍ୟ ଅଂଶୀଦାରମାନେ ବିଭିନ୍ନ ଅଧିବେଶନରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିବା ସହ ମହିଳା ସଶକ୍ତିକରଣ ଦିଗରେ ସୃଜନଶୀଳ ଗ୍ରହଣୀୟତା ଓ ସହଭାଗିତା ସମ୍ପର୍କରେ ମତ ଉପସ୍ଥାପନ କରିବେ। ଗତକାଲି ଓ ଆଜି ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଅନୁଷ୍ଠିତ ବୈଠକରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ନେଇ ଆଲୋଚନା ହୋଇଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ସମ୍ମିଳନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ଉଦ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସମେତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଏବେ ବେଲ୍ଜିୟମ୍ କ୍ୱାର୍ଟର ଫାଇନାଲରେ ଆସ୍ଥା ଶୁକ୍ରବାର ଦିନ ସ୍ୱେନ୍ ବିପକ୍ଷରେ ଖେଳିବ। ପୂର୍ବରୁ ପର୍ତ୍ତୁଗାଲକୁ 1-0 ପରାସ୍ତ କରି ସ୍ୱେନ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା।

0: ସାଥୀ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ବରିଷ୍ଠ ପ୍ରବକ୍ତା ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ରାଜ୍ୟରେ ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଓ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟର ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଓ ଉତ୍ତମ ପରିଚାଳନା କରାଯାଉଛି। ଏଥିରେ 20,11,000 ପରିବାର ନିୟୋଜିତ ହୋଇ ଉପକୃତ ହେଉଛନ୍ତି। ଜନସାଧାରଣଙ୍କ ସହଯୋଗ, ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି, ଆମ ଓଡ଼ିଶାରେ 579 ପରିବେଶ ଉନ୍ନୟନ କମିଟି, ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 20,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ୍, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଓ ବଂଶଧାରା ନଦୀର ଦୁଇ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି। 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀ ପାର୍ଶ୍ୱ ଅଞ୍ଚଳରେ 565,000 ଚାରାରୋପଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ

0: 7702 ହେକ୍ଟର ଅଞ୍ଚଳରେ 9 ଲକ୍ଷ ଚାରାରୋପଣର ଲକ୍ଷ୍ୟ ରଖାଯାଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ଼ ମା କେ ନାମ ଅଭିଯାନରେ ଓଡ଼ିଶାରେ 8 କୋଟି 12 ଲକ୍ଷ ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ଅଭିଯାନ ଅଧୀନରେ ରାଜ୍ୟବାସୀଙ୍କୁ ଚାରାରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ଜନଜାତିଙ୍କ ଭାଷା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଓରାମ କହିଛନ୍ତି, ଜନଜାତିଙ୍କ ପାରମ୍ପରିକ ଜ୍ଞାନକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହ ସମନ୍ୱିତ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତିଙ୍କ ବିକାଶ ପାଇଁ ଜ୍ଞାନ, ନବସୃଜନ ଏବଂ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକୁ ଆଧାର କରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ବିକଶିତ କରିବା ଲକ୍ଷ୍ୟରେ ଏକ ନୂତନ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଆନ୍ତଃରାଜ୍ୟ ଜଳବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନ ଶୃଙ୍ଖଳା, ପରିବହନ, ଭିଭିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ମତ ବିନିମୟ କରୁଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆସନ୍ତା ମାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ୍ ମୋଡ୍ରେ ତଥା ଅନ୍ସ୍କ୍ରିନ୍ ମୂଲ୍ୟାୟନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଛି। ପରୀକ୍ଷାମୂଳକ ଭାବେ ଏଥିପାଇଁ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ଡିଜିଟାଲ୍ ମୂଲ୍ୟାୟନ କରାଯିବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର 3ଟି ସ୍ଥାନ ସମ୍ଭଲପୁର, ଭୁବନେଶ୍ୱର ଓ କଟକରେ ଡିଜିଟାଲ୍ ମୂଲ୍ୟାୟନ ହେବ। ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା 10 ତାରିଖରେ ଶେଷ ହେବା ପରେ ମୂଲ୍ୟାୟନ 19 ତାରିଖରୁ ଆରମ୍ଭ କରାଯିବା ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 400 ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀ ରେଲୱେ ଷ୍ଟେସନ୍ଠାରେ ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ପି, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ନିକଟ ପୁଲିସ୍ ଅବକାଶଠାରେ ମକ୍ଡ୍ରିଲ୍ କରାଯାଇଛି। ଉତ୍କଳ ସାହିତ୍ୟ ସମାଜ ଯାଜପୁର ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବହୁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି।
1: ସମୁଦ୍ର ଯାହା ଆଜିର ଲେବୁଲ ଅଛି ବର୍ତ୍ତମାନ 606.12, ଗତ ବର୍ଷ ଡିସେମ୍ବର ଥିଲା 609। ବର୍ତ୍ତମାନ ଆକ୍ଚୁଆଲି ହୀରାକୁଦର ଜଳଭଣ୍ଡାରରେ 26% ଜଳ ପୂର୍ଣ୍ଣ ଅବସ୍ଥାରେ ରହିଛି। ହୀରାକୁଦ ଉପର ମୁଣ୍ଡରୁ ବର୍ତ୍ତମାନ ଆସୁଛି 180,000 କ୍ୟୁସେକ୍ ଜଳ ଆମର ଜଳଭଣ୍ଡାରକୁ ପ୍ରବେଶ କରୁଛି। ସେଟା ଗ୍ରାଜୁଆଲି ବଢୁଛି। କାଲି ସୁଦ୍ଧା ଆମେ ଆଶା କରୁଛୁ ଯେ 2.5 ଲକ୍ଷ କ୍ୟୁସେକ୍ ଜଳ ଆମେ ଉପର ମୁଣ୍ଡରୁ ପାଇବା, ମେନ୍ଲି ଛତିଶଗଡ଼ରୁ, ଯାହାର ପ୍ରଭାବରେ ଆମର ଜଳଭଣ୍ଡାରର ଲେବୁଲ ବଢ଼ିବ। 9 ତାରିଖରେ ଆମେ ଜଳଭଣ୍ଡାରକୁ ନିଷ୍କାସନ କରିବା କଥା ଚିନ୍ତା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତି ବି ହେଉଛୁ।
0: ମଧ୍ୟାହ୍ନ 12ଟା ସୁଦ୍ଧା ହୀରାକୁଦ ଜଳସ୍ତର 606.67 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 2,12,509 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 25,378 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆସନ୍ତା ଗୁରୁବାର ଦିନ ହୀରାକୁଦ ଗେଟ୍ ଖୋଲାଯାଇ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ଜଳସ୍ତରକୁ ଦେଖି ଗେଟ୍ ଖୋଲାଯିବା ସଂଖ୍ୟା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବର୍ତ୍ତମାନ କଟକ ମୁଣ୍ଡୁଳିଠାରେ 3,26,000 କ୍ୟୁସେକ୍ ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା 4,50,000 କ୍ୟୁସେକ୍ ଜଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ 109 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୂଆପାଲି, ଘଣ୍ଟାପଡ଼ା, ବାସୁଦେବପାଲି, ମନମୁଣ୍ଡାସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ

ଦେଇଛନ୍ତି। ଯଥାଶୀଘ୍ର କ୍ଷତିଗ୍ରସ୍ତଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ପଞ୍ଚାୟତ ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଅଭିଯାନ ମାଧ୍ୟମରେ ଶିଶୁଙ୍କ ଜୀବନ ରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଶିଶୁମାନଙ୍କୁ ଝାଡ଼ାବାନ୍ତି ରୋଗରୁ ରକ୍ଷା କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭଦ୍ରକ ଜିଲ୍ଲା ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଯୋଗଦେଇ ମାନସିକ ରୋଗର କାରଣ ଏବଂ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ଚଙ୍ଘରିଆରେ 77ତମ ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଳ ଆଧାର। ବନ ମହୋତ୍ସବକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକ ସବୁଜ ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି। ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ। ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା, ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବର କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ସମୟ ଅପରାହ୍ନ 3:00 ବାଜିସାରିଛି। ସମୟ ହେଉଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡାନ୍ ବକଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ ହଁ ସାଥୀ ପ୍ରତ୍ୟେକ ମଣିଷ ପାଇଁ ତାର ଜନ୍ମଭୂମି ସବୁଠାରୁ ପ୍ରିୟ ଯେଉଁଠାରେ କି ଶୈଶବର ସ୍ମୃତି ପରିବାରର ସ୍ନେହ ବନ୍ଧୁତ୍ୱର ମଧୁରତା ଓ ଜୀବନର ଅନେକ ଅଭିଜ୍ଞତା ଥାଏ ଜନ୍ମଭୂମିର ସବୁଜ ବନ ପ୍ରକୃତିର ଅମୂଲ୍ୟ ସମ୍ପଦ ବନରେ ଉଚ୍ଚ ଉଚ୍ଚ ଗଛ ନାନା ପ୍ରକାରର ଫୁଲ ଔଷଧୀୟ ଉଦ୍ଭିଦ

ବିଭିନ୍ନ ପ୍ରାଣୀ ବାସ କରନ୍ତି। ସକାଳେ ପକ୍ଷୀମାନଙ୍କର କାକଳି ଏବଂ ଶୀତଳ ପବନ ଆମ ମନକୁ ଆନନ୍ଦରେ ଭରିଦିଏ। ବନ କେବଳ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ଏହା ଜୀବନର ଆଧାର ମଧ୍ୟ। ଏହା ଆମକୁ ଅମ୍ଳଜାନ ଦିଏ, ବର୍ଷାକୁ ଆକର୍ଷଣ କରେ ଏବଂ ପରିବେଶର ସନ୍ତୁଳନ ମଧ୍ୟ ରକ୍ଷା କରେ।

ସତରେ ସାଥି, ଆମ ଜନ୍ମଭୂମିର କେବଳ ପ୍ରକୃତିରେ ନୁହେଁ, ସଂସ୍କୃତି ଓ ପରମ୍ପରାରେ ମଧ୍ୟ ସମୃଦ୍ଧ। ଆମ ଜନ୍ମଭୂମିର ଗ୍ରାମଗୁଡ଼ିକର ସରଳତା ଓ ଶାନ୍ତିର ପ୍ରତୀକ। ସବୁଜ କ୍ଷେତରେ ଚାଷୀମାନେ କଠିନ ପରିଶ୍ରମ କରି ସୁନାର ଫସଲ ଫଳାନ୍ତି। ଗ୍ରାମର ପୋଖରୀ, ବରଗଛ, ମନ୍ଦିର,

ହଁ ସାଥୀ, ଜନ୍ମଭୂମି ହେଉଛି ଆମର ଗର୍ବ, ଆମର ପରିଚୟ ଓ ଆମର ଜୀବନର ପ୍ରେରଣା, ଯାହାର ସବୁଜ ବନ, ନୀଳ ଆକାଶ, ନଦୀ ପାହାଡ଼, ଗ୍ରାମ ଓ ସଂସ୍କୃତି ଆମ ହୃଦୟକୁ ସବୁବେଳେ ଆକର୍ଷିତ କରେ। ସେଇଥିପାଇଁ ତ ଆମେ କହୁନା, ସୁନ୍ଦର ମୋ ଜନ୍ମଭୂମି, ସୁନ୍ଦର ତା ସବୁଜ ବନ, ଏହି ମାଟିର ସୁଗନ୍ଧରେ ଭରି ରହିଛି ମୋର ଜୀବନ, ଏହାର ପ୍ରତ୍ୟେକ ଧୂଳିକଣା ମୋ ପାଇଁ ପବିତ୍ର।

ସାଥିଟିଭନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ ସାଥି କଥା ହେଇ ହେଉ କେତେବେଳେ ସମୟ ଇସାରା ଦେଲାଣି ମୋତେ ଏଇଠୁ ବିଦାୟ ନେବା ପାଇଁ ତେଣୁକରି ମୁଁ ଏଇଠୁ ବିଦାୟ ନେଉଛି କିନ୍ତୁ ଯିବା ପୂର୍ବରୁ ଆପଣଙ୍କୁ ଏକା କରି ଯିବି ନାହିଁ କିଛି ସମୟ ମଧ୍ୟରେ ଆଉ ଜଣେ ଆର୍ଯ୍ୟ ମଧ୍ୟ ଆପଣଙ୍କ ସହିତ ଯୋଡ଼ି ହେବେ ମିଠା ମିଠା କଥା ହେବେ ମିଠା ମିଠା ଗୀତ ମଧ୍ୟ ଶୁଣେଇବେ ସେତେବେଳେ ଯାଇକି କନେକ୍ଟେଡ୍ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ ଯିବା ପୂର୍ବରୁ ଏତିକି କହିବି ସବୁବେଳେ ହସନ୍ତୁ ଖୁସିରେ ରୁହନ୍ତୁ ଏବଂ ଅନ୍ୟକୁ ହସାନ୍ତୁ ରହୁଛି ନମସ୍କାର।

ଲାଗୁଥିବ ଆରେ ଡାଳଟା ହଲୁଛି ଆମେ ସେଠୁ ଟିକେ ଘୁଞ୍ଚି ଯିବା, କିନ୍ତୁ ଦେଖିବେ ସେ ଯୋଉ ଧୀରେ ଧୀରେ ଦୋହଲୁଥିବ ନା ଡାଳଟା, ସେଠି ଚଢେଇଟା ବସିଥିବ ଆଉ ସେ ସେଠି ବସିଥାଏ ତା କନଫିଡେନ୍ସ ପାଇଁ। ସେ ଜାଣିଛି ଯଦି ବି ଡାଳ ଭାଙ୍ଗେ ତାର ତା ଡେଣା ଉପରେ କନଫିଡେନ୍ସ ଅଛି, ଡାଳ ଭାଙ୍ଗୁ ସେ ଆରାମସେ ଉଡ଼ିଯିବ। ସେମିତି ହିଁ ଆମକୁ ମଧ୍ୟ ଆମ ଲାଇଫରେ ଯେତେବେଳେ ପରିସ୍ଥିତି କିଛି ଖରାପ ହେଉଛି, ଯେକୌଣସି ଅସୁବିଧା ଆମ ସାମ୍ନାକୁ ଆସୁଛି, ଆମେ ଡରିବାନି, ଆମେ ତାକୁ ସାମ୍ନା କରିବା। ଆମେ ସାମ୍ନା କରିବା ସେ ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଆମେ ନିଜେ କିଛି ନ କରିଛୁ। ଆମେ ନିଜେ ସେଇ ଅସୁବିଧାକୁ କେମିତି ଫେସ୍ କରିବା ସେଇଟା ଭାବିବା, ଆଉ ସେଠୁ ଡରିକି ପଳେଇବାନି। ସେ ଅସୁବିଧାଟା ହବ, ସେ ଅସୁବିଧାକୁ ଆମେ ଫେସ୍ କରିବା, ଏବଂ ସେ ଅସୁବିଧାକୁ ଫେସ୍ କରିକି ଆମେ ସେଇ ଅସୁବିଧାକୁ ହରେଇବା ମଧ୍ୟ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁରିଲା ଆଫ୍ଟରନୁନ୍ରେ ସୁଦୀପ ଆଜି ଆପଣଙ୍କ ସାଙ୍ଗରେ ଆଉ ଶୁଣୁଛନ୍ତି କିଛି ସୁରିଲା ଟ୍ରାକ୍

ନମସ୍କାର ଶ୍ରୋତା ବନ୍ଧୁ, ଅପରାହ୍ନ 5ଟାର ଏଫ୍ଏମ୍ ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ମହେଶ୍ୱର ସାହୁ। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥ ଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ 8,000ରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ। ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ ହୋଇଛି।

ବିଧାନସଭା ଭବନରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଆନ୍ତଃରାଜ୍ୟ ଜଳବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନ ଶୃଙ୍ଖଳା, ପରିବହନ, ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା ଚାଲିଛି। ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ପ୍ରଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ବର୍ତ୍ତମାନ ପାଇଁ ଏଫ୍ଏମ୍ ନ୍ୟୁଜ୍ ହେଡ୍‌ଲାଇନ୍ସ ଏତିକି। ଆପଣମାନେ ପରବର୍ତ୍ତୀ ହେଡ୍‌ଲାଇନ୍ ଶୁଣିପାରିବେ ସନ୍ଧ୍ୟା 6ଟାରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶ୍ରୀଘରରେ ସମୟ 5:02 ସୁଦୀପ ଅଛି ଆପଣଙ୍କ ପାଖରେ ଏବଂ ନମ୍ବର 0671230315 ରହିଛି, କଲ୍ କରିପାରିବେ, କଥା ହେଇପାରିବେ। ତେବେ କଥା କ'ଣ ହେବା ଆଜି, ଟିକେ ଡିସିସନ୍ ବିଷୟରେ କଥା ହେବା। ୟେସ୍, ଲାଇଫ୍ରେ ଛୋଟ ବଡ଼ ଡିସିସନ୍ ତ ସବୁବେଳେ ନେବାକୁ ପଡ଼େ, ଆଉ ଏମିତିକି ସବୁଠୁ ବଢ଼ିଆ ଏକ୍ସାମ୍ପଲ୍ ହେଉଛି ସବୁଦିନ ଯେଉଁଟା ଆମମାନଙ୍କୁ ଫେସ୍ କରିବାକୁ ପଡ଼େ ସେଇଟା ହେଉଛି ରୋଷେଇ। ଆଜି ରୋଷେଇ କ'ଣ ହେବ ସେଇଟା ଗୋଟେ ଡିସିସନ୍, ବହୁତ ବଡ଼ ବଡ଼ ଡିସିସନ୍ ମଧ୍ୟ ଅଛି। ତେବେ ମୋ କହିବା କଥା ହେଉଛି ଯେ ଯେକୌଣସି ଡିସିସନ୍ ନେବା ପୂର୍ବରୁ, ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆପଣ ଯେତେବେଳେ ନେଉଛନ୍ତି, ସେତେବେଳେ କାହା ସହିତ ବିଚାର ବିମର୍ଶ କରିବାକୁ ପସନ୍ଦ କରନ୍ତି, ବା କାହା ସହିତ ବିଚାର ବିମର୍ଶ କଲେ ଆପଣଙ୍କ ଡିସିସନ୍, ଆପଣଙ୍କ ନିଷ୍ପତ୍ତି ଠିକ୍ ହୁଏ ବା ଭଲରେ ନେଇପାରନ୍ତି, ସେୟାର କରିପାରିବେ ନମ୍ବର 0671230315 ନମ୍ବରରେ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230353 କଲ୍ କରି ସେୟାର କରିପାରିବେ ଯେ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ କାହା ସହିତ ବିଚାର ବିମର୍ଶ କରନ୍ତି। ହ୍ୟାଲୋ,
1: ଜୟ ଜଗନ୍ନାଥ ନମସ୍କାର। ସୁଦୀପାପା,
0: ଜୟ ଜଗନ୍ନାଥ ନମସ୍କାର। କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ରେଡିଓ ଲଭର ତଥା ଜାତୀୟ ଅନ୍ତର୍ଜାତୀୟ ରେଡିଓ ଶ୍ରୋତା ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ କହୁଥିଲି।
0: ଆଜ୍ଞା, ଆପଣ କାହା ସହିତ ଡିସ୍କସନ କରନ୍ତି କିଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ?
1: ମୋ ପରିବାର ବୟୋଜ୍ୟେଷ୍ଠ ଯେଉଁମାନେ ଅଛନ୍ତି, ମୋ ଭାଇ ହଉ କିମ୍ବା ଭାଉଜ ହଉ କିମ୍ବା ଭଉଣୀ, ତାଙ୍କ ସହ ମୁଁ ଯେକୌଣସି ଟିକେ ପରାମର୍ଶ ନେଇକି ଗୁରୁତ୍ୱପୂର୍ଣ୍ଣ କାମ ଯାହା ଡିଫିକଲ୍ଟ କାମ ଯାହା ବୁଝାବୁଝି କରିକି କରେ।
0: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
1: ନମସ୍କାର।
0: ନମ୍ବର 0671230353 ଆପଣ ବି କଲ୍ କରିପାରିବେ, ସେୟାର କରିପାରିବେ। ଆପଣ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ କାହା ସହିତ ବିଚାର କରନ୍ତି? ହ୍ୟାଲୋ,
2: ଜୟ ଜଗନ୍ନାଥ ନମସ୍କାର।
0: ନମସ୍କାର ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର।
0: ଆଜ୍ଞା, ଆପଣ କାହା ସହିତ ବିଚାର ବିମର୍ଶ କରନ୍ତି ନିଷ୍ପତ୍ତି ନେବା ପୂର୍ବରୁ?
2: ଆମର ଗୋଟେ କଥାରେ ଅଛି, ବୁଝି ବିଚାରି ନିଷ୍ପତ୍ତି ନେଲେ ପ୍ରମାଦ ନ ପଡ଼ାଇ ଭଲେ। ତେଣୁ ଆମର ଗୋଟେ କଥାରେ ଅଛି, ସାନ ଥାଇ ବିଚାରି ବଡ ଥାଇ ପଚାରି। ତେଣୁ ଯୋଉଟାକ କନଫ୍ଲିକ୍ଟ ଯୋଉ ଦେଖାଯିବ, ଦ୍ୱନ୍ଦ୍ୱ ଦେଖାଯିବ, ମନରେ ସନ୍ଦେହ ଆସିବ, ସାନ ବଡ଼ ଯୋଉମାନେ ବୁଜୁର୍ଗ ଲୋକ ରହିଛନ୍ତି, ବୁଢା ବୁଢ଼ୀ ଲୋକ, ସେମାନଙ୍କ ପରାମର୍ଶ ମୁଁ ନିଏ। ଅଦରୱାଇଜ ନହେଲେ ବର୍ତ୍ତମାନ ତ ଆପଣଙ୍କର ଏଆଇ ଜମାନା, ଗୁଗୁଲ ଜମାନା, ତେଣୁ ଗୁଗୁଲରୁ ବି ସର୍ଚ୍ଚ କରେ, ୟୁଟ୍ୟୁବରୁ ବି ସର୍ଚ୍ଚ କରେ, କିଛି ଗୋଟେ ନିହାତି ଗୋଟେ ବାଟ ବାହାରେ ମୁଁ ସେ ବାଟଟା ସଲ୍ଭର ବାଟ ଦେଖାଏ, ମୁଁ ମୋ କାର୍ଯ୍ୟରେ ସକ୍ସେସ ହୁଏ ଆଉ।
0: ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
2: ରହିଲି, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ନମ୍ବର 0671230353 ଆପଣ ବି କଲ୍ କରି ସେୟାର କରିପାରିବେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ କାହା ସହିତ ବିଚାର ବିମର୍ଶ କରନ୍ତି।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230-3153ରେ କଲ୍ କରିପାରିବେ, ସେୟାର କରିପାରିବେ, କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ କାହା ସହିତ ବିଚାର ବିମର୍ଶ କରନ୍ତି। ହ୍ୟାଲୋ,
1: ନମସ୍କାର ମ୍ୟାମ୍। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ସୋମନାଥ ସାହୁ କହୁଥିଲି, ଜିଗରଣ ପଟାମୁଣ୍ଡେଇ, କେନ୍ଦ୍ରାପଡ଼ା।
0: ଆଜ୍ଞା, କାହା ସହିତ ବିଚାର ବିମର୍ଶ କରନ୍ତି କିଛି ନିଷ୍ପତ୍ତି ପୂର୍ବରୁ?
1: ବଢିଆ ଟପିକ ରଖିଛନ୍ତି, ସେଥିପାଇଁ ହୃଦୟରୁ ଆପଣଙ୍କୁ ପ୍ରଣାମ ଆଉ ଧନ୍ୟବାଦ।
0: ଆଜ୍ଞା,
1: ଯେକୌଣସି ଗୁରୁତ୍ୱପୂର୍ଣ୍ଣ କଥା ନିଷ୍ପତ୍ତି ନେବା ପୂର୍ବରୁ ମୁଁ ମୋ ବାପା ମାଆଙ୍କ ସହିତ ସେୟାର କରେ। ଯଦି

0: ସିଏ ସମ୍ପର୍କରେ କିଛି ବଳିଷ୍ଠ ତାଙ୍କର ଉତ୍ତମ ଆଉ ସୁନ୍ଦର ମତାମତ ଦିଅନ୍ତି, ସୁଦୃଢ ମତାମତ ଆଉ ସୁନ୍ଦର ସାବଲୀଳ ମତାମତ ଦିଅନ୍ତି, ତାହେଲେ ମୁଁ ସେ କାମରେ ଆଗେଇ ମ୍ୟାମ୍।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ।
0: ଆଉ ତାପରେ ବି ଆମେ ଯେକୌଣସି କାମ କରିବାକୁ ଜଣେ ବୁଦ୍ଧିଜୀବୀ ରହିଲେ, ଆମ ବାପା ମା ହେଲେ କି ଗୁରୁଜନ, ଆମ ସରାଉଣ୍ଡରେ ତ ବହୁତ ଗୁରୁଜନ ମାନେ ଅଛନ୍ତି, ତାଙ୍କର ଯଦି ମତାମତ ନବା, ତାକୁ ସେ କଥାକୁ ବିଚାର ବିମର୍ଶ କରିକି ତାର ସଲ୍ୟୁସନ ପାଇବା, ତାହେଲେ ଆମ କାମ ବି ଠିକ ହବ।
1: ନିଶ୍ଚୟ ତାଙ୍କର ଆମଠୁ ବେଶୀ ଏକ୍ସପେରିଏନ୍ସ, ସେଥିପାଇଁ ଭଲ ହେଲ୍ପ ବି ହୁଏ। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
0: ନମସ୍କାର ମ୍ୟାମ୍, ସୁନ୍ଦର ଟପିକ୍, ଜୟ ଜଗନ୍ନାଥ।
1: ବହୁତ ବହୁତ ଧନ୍ୟବାଦ। ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ। କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ କାହା ସହିତ ବିଚାର ବିମର୍ଶ କରନ୍ତି। ହ୍ୟାଲୋ
2: ହ୍ୟାଲୋ,
1: ଗୁଡ୍ ଇଭିନିଂ। କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ
1: ହ୍ୟାଲୋ, ଗୁଡ୍ ଇଭିନିଂ। କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମ୍ୟାଡାମ ନମସ୍କାର।
1: ନମସ୍କାର,
2: ମୁଁ ପୁରୀ ଜିଲ୍ଲା ନିମାପଡା ଥାନା ଡିହବାରୀ ଗ୍ରାମରୁ କହୁଛି।
1: ଆଜ୍ଞା, ଆପଣଙ୍କ ନାଁ କୁହନ୍ତୁ।
2: ମୋ ନାଁ ପାର୍ବତୀ ମହାନ୍ତି।
1: ଆଜ୍ଞା, ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଗରୁ କାହା ସାଙ୍ଗରେ ବିଚାର ବିମର୍ଶ କରନ୍ତି?
2: କଣ କହିଲେ?
1: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ କାହା ସହିତ ବିଚାର ବିମର୍ଶ କରନ୍ତି?
2: ଗୁରୁଜନ ମାନଙ୍କ ଘରର ନିଜେ ଘରର ସେଟା ସ୍ୱାମୀ ହଉ କି ଶାଶୁ ହଉ, ଯାହାଙ୍କ ଉପରେ ସେଟା ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଇକି ସେଟା ଗୁରୁତ୍ୱ ଦିଅନ୍ତି, ଡିସିସନ ନିଅନ୍ତି। ଆଉ କେମିତି ଅଛନ୍ତି?
1: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
2: ବହୁତ ଭଲ ଅଛି, କିନ୍ତୁ ମୁଁ ରେଡିଓ ଶୁଣେ। ମୁଁ ପଳେଇ ଆସିଛି ଆମର କଣ୍ଟିଲ ନୀଳମାଧବ ଜାଣିଥିବେ, ସେଠିକି ପଳେଇ ଆସିଛି, ଗୋଟେ ବ୍ରତ ଘର ଥିଲା, ଆଉ ସେଥିପାଇଁ କି ଏଠି ବି ତ କିଛି ସୁବିଧା ନାହିଁ ରେଡିଓ ଶୁଣିବାକୁ, ଆଉ ଏଠିକି ପଳେଇ ଆସିଛି। ଆଉ କାଲି ଗାଁକୁ ଫେରିବୁ, ତାହେଲେ ପୁଣି ରେଡିଓ ଶୁଣିବୁ। ଆଉ
1: ବହୁତ ବଢିଆ, ଆପଣ ଯୋଉଠି ବି ଚାହିଁଲେ ଆପଣ ରେଡିଓ ଅନ୍ୟରେ ବି ଆମକୁ ଶୁଣିପାରିବେ।
3: ହ୍ୟାଲୋ ମ୍ୟାଡାମ ନମସ୍କାର।
1: ନମସ୍କାର, କେମିତି ଅଛ?
3: ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ଭଲ ଅଛି। ତମ ନାଁ କଣ?
3: ପୂର୍ଣ୍ଣିମା ମହାନ୍ତି।
1: ଓକେ, ବହୁତ ସୁନ୍ଦର ନାଁ ହେଇଛି, ତମ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା।
3: ମତେ ଭଲ ଲାଗିଲା।
1: ବହୁତ ବଢିଆ, ଥ୍ୟାଙ୍କ ୟୁ।
3: ଆଉ ଆଜି ଟପିକ ଅଛି?
1: ହଁ, ଟପିକ ଅଛି, ତମ ମାମାଙ୍କ ସାଙ୍ଗରେ ବି ଆମେ କଥା ହେଇ ସାରିଲୁଣି। ହଁ, ଏଥର ରଖିଦିଅ, ଟାଟା ବାଏ ବାଏ। ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ ଆପଣ କାହା ସହିତ ବିଚାର ବିମର୍ଶ କରନ୍ତି। ହ୍ୟାଲୋ
4: ହ୍ୟାଲୋ, ଶୁଭ ସନ୍ଧ୍ୟା ସୁଦୀପ ମ୍ୟାମ ନମସ୍କାର।
1: ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କହୁଥିଲେ?
4: ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ କଟିଲା କନପୁର ଦଶମ୍ପୁରରୁ କହୁଥିଲି।
1: ଆଜ୍ଞା, କାହା ସହିତ ବିଚାର ବିମର୍ଶ କରିକି ଗୁରୁତ୍ୱପୂର୍ଣ୍ଣ?
4: ଦେଖନ୍ତୁ ମ୍ୟାଡାମ, ମୁଁ ପ୍ରଥମେ ଯେକୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କି କିଛି କଣ ଗୋଟେ ନିଷ୍ପତ୍ତି ନିଏ, ମୁଁ କାହାରି ସାଙ୍ଗେ ଆଲୋଚନା କରେନି, କାରଣ ମୁଁ ନିଜେ ନା, କାରଣ ଜୀବନ ଯଦି କିଛି ଗୋଟେ ରିସ୍କ ନ ନେବା ତାହେଲେ ଆଗକୁ ବଢି ପାରେନି, କାରଣ ଆମେ ଯୋଉ ନିଷ୍ପତ୍ତି ଅନ୍ୟ ଜଣଙ୍କୁ ଆମେ ପଚାରିଲେ ସେ ବହୁତ ପ୍ରକାର କଥା କହିବେ, କିନ୍ତୁ ଡିସିସନ ଟା ମୁଁ ନିଏ, କାରଣ ନିଷ୍ପତ୍ତି ମୁଁ ଯୋଉଟା ନେଇଯାଏ ତା ମୁଁ ନିଜ ଉପରେ ଭାବିନୀତି ନିଏ, କିନ୍ତୁ କାହା ସାଙ୍ଗରେ ପରାମର୍ଶ କରେ,
1: ନିଜେ ଆନାଲିସିସ କରିକି ନିଅନ୍ତି ନିଷ୍ପତ୍ତି। ଆଉ
4: ନେଇଛି, ଆଜି ପର୍ଯ୍ୟନ୍ତ ଯୋଉ ନିଷ୍ପତ୍ତି ନେଇଛି ଗୁରୁତ୍ୱପୂର୍ଣ୍ଣ, କୋଉଥିରେ ଫେଲ୍ ହେଇନି, ମୋ ସବୁଥିରେ ସକ୍ସେସଫୁଲ ହେଇଛି, ନିଷ୍ପତ୍ତି ନେଇଯାଏ କାମ କରିସାରିଲା ପରେ ଘରେ ଯାଇକି ଆଲୋଚନା କରି ଏଇ ନିଷ୍ପତ୍ତି ନେଇଥିଲି।
1: ଆଚ୍ଛା, ଓକେ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
4: ରହୁଛି, ମାଙ୍ଗା କେ ପ୍ରାର୍ଥନା ହେଉଛି, ଆପଣ ଭଲ ତାଙ୍କ ଖୁସି ଥାନ୍ତୁ, ମା ଶାଳାପୁର ମନ୍ତ ଗୋଟେ ରଖିଥାନ୍ତୁ। ରହୁଛି, ନମସ୍କାର।
1: ନମସ୍କାର, ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ କାହା ସହିତ ବିଚାର ବିମର୍ଶ କରନ୍ତି।

0: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଆମେ ହେଲୁ ଛୋଟ ପିଲା, ଆମ ଉପରେ କେତେ ବଡ଼ ଭାଇ ବଡ ଭଉଣୀ ଆଉ ବଡ଼ ବଡ ଗୁରୁଜନ ମାନେ ସବୁ ଅଛନ୍ତି। ତେଣୁ ମୋ ବଡ଼ ଭାଇ ମୋ ବଡ଼ ଭାଉଜ ମୋ ବଡ଼ ଭଉଣୀ ତାଙ୍କର ମୁଁ ନିଷ୍ପତ୍ତିକି ଗ୍ରହଣ କରେ, କାରଣ ଯଦି ମୁଁ ତାଙ୍କ ନିଷ୍ପତ୍ତି ଅନୁସାରେ ଚାଲିଲି ଭୁଲ ହେଲେ ସିଏ ସମ୍ଭାଳିବେ, ଠିକ ହେଲେ ମୋ ମନଟା ବି ଖୁସି ହେବ। ତେଣୁ ମୁଁ ତାଙ୍କ ନିଷ୍ପତ୍ତିରେ ମୋ ନିଷ୍ପତ୍ତିକି ମୁଁ କରିଦିଏ, ସିଏ ଯାହା ନିଷ୍ପତ୍ତି ନେବେ ମୋର ସେଇଆ। ନିଜ ମନକୁ ମୁଁ କିଛି କରେନି, ମନକୁ କଲେ କାଳେ କୋଉଠି ଭୁଲ ଭବିଷ୍ୟତରେ କଣ ଖରାପ ହବ କଣ ଭଲ ହଉଥିବ, ଯଦି ଖରାପ ହଉଥିବ ସିଏ ସମ୍ଭାଳିବେ। ତେଣୁ ମୋ ଭାଇ ଭାଉଜ ଆଉ ମୋ ବଡ ଭଉଣୀ ତାଙ୍କର ପରାମର୍ଶ ମୁଁ ନେଇକିରି ସବୁଥିରେ ମୁଁ ତାଙ୍କୁ ଆଗ ପରାମର୍ଶ ମାଗେ। ମୁଁ କିଛି ଜାଣିପାରେନି ନା, ଆମେ ହେଲୁ ଛୋଟ ଛୁଆ, ସିଏ ଆମ ଆଗରୁ ସିଏ ଆମ ପୃଥିବୀକି ଦେଖିଛନ୍ତି, ତେଣୁ ସିଏ ତାଙ୍କର ବହୁତ ଅଭିଜ୍ଞତା ଅଛି। ତେଣୁ ମୁଁ ତାଙ୍କ ଡିସିସନ ରେ ମୋ ଡିସିସନ ମୁଁ ଗ୍ରହଣ କରେ।
1: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କଲେ, ନିଜ ମତାମତ ସେୟାର କଲେ। ନମସ୍କାର। ନମ୍ବର 0671230314315 ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ କାହା ସହିତ ବିଚାର ବିମର୍ଶ କରନ୍ତି।

0: ਟਿਊਨ ਕਰੀ ਸ਼ੰਦੀ 100.4 ਆਕਾਸ਼ਵਾਣੀ ਐਫਐਮ ਰੇਨਬੋ ਕਟਕ ਦਿਲ ਸੇ ਦਿਲ ਤੱਕ ਨੰਬਰ 0671230315 ରେ କଲ୍ କରି ଶେୟାର କରିପାରିବେ ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ କାହା ସହିତ ବିଚାର ବିମର୍ଶ କରନ୍ତି। ହ୍ୟାଲୋ ହ୍ୟାଲୋ
1: ଯାହାକୁ ହେଉ ସହାୟ ଜ୍ଞାନ ତ ହୃଦୟରୁ ଉଦୟ। ଶୁଭ ସନ୍ଧ୍ୟା, ନମସ୍କାର ଆଜ୍ଞା।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ପ୍ରଶାନ୍ତ କହୁଥିଲି, ରାଜହଂସ।
0: ଆଜ୍ଞା, ତେବେ କାହା ସହିତ ବିଚାର ବିମର୍ଶ କରିକି ନିଅନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି?
1: ମ୍ୟାମ, ମୁଁ ଆର ଷ୍ଟାର୍ଟିଂରୁ ତାର କହିଛି ଡେଫିନେସନ, ଯାହାକୁ ହେଉ ସହାୟ ଜ୍ଞାନ ତା ହୃଦୟର ଉଦୟ। ତା ଭିତରେ ଯଦି ଜ୍ଞାନର ଆଲୋକ ଉଦୟ ହେବ ହେଇଥିବ, ସେ ନିଶ୍ଚିନ୍ତ ଗୁରୁଜନ ମାନଙ୍କର ବିଚାର ବିମର୍ଶକୁ ଗ୍ରହଣ କରିବ। ଉଦାହରଣ ସ୍ୱରୂପ ଗୋଟେ ନଦୀର ଗଭୀରତା କିଏ କହିପାରିବ?
0: ନିଶ୍ଚିତ
1: ନାଉରିଆ, କାହିଁକିନା ସେ ଆଗରୁ ସେ ନଈରେ ଡଙ୍ଗା ଚଲେଇଛି। ଏଇ ସଂସାର ରୂପକ ନଈରେ ଏଇ ଗୁରୁଜନ ମାନେ ହିଁ ଆଗରୁ ଗତି କରିଛନ୍ତି। କୋଉଠି ଖାଲ, କୋଉଠି ଡିପ, କୋଉ ସମୟରେ କଣ ପରିସ୍ଥିତି, ସେମାନେ ଆ ସହିତ ଜଡିତ ଥାନ୍ତି। ତେଣୁ ସେମାନଙ୍କ ନିଷ୍ପତ୍ତି ହିଁ ମୁଁ ଭାବେ ନିର୍ଭରଯୋଗ୍ୟ।
0: ନିଶ୍ଚିତ ଭାବରେ, ତେବେ ଥ୍ୟାଙ୍କ ୟୁ ସୋ ମଚ କଲ୍ କରି ମତାମତ ଦେଇଥିବାରୁ। ନମ୍ବର 0671230315 ଆପଣ ବି କଲ୍ କରିପାରିବେ, ଶେୟାର କରିପାରିବେ ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ କାହା ସହିତ ବିଚାର ବିମର୍ଶ କରନ୍ତି। ହ୍ୟାଲୋ ହ୍ୟାଲୋ ଓକେ, ନମ୍ବର 0671230315 କଲ୍ କରିପାରିବେ, ଶେୟାର କରିପାରିବେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ କାହା ସହିତ ବିଚାର ବିମର୍ଶ କରନ୍ତି ଆପଣ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ नंबर 0671230315 रे कॉल करि परिबे शेयर करि परिबे गुरुत्वपूर्ण निष्पत्ति नबा आग्रु कहा सहित विचार विमर्श करंती हेलो
1: हेलो बिजी नमस्कार
0: नमस्कार की कोथले कोड कोथले
1: मु तापर को देखा
0: आ गया गुरुत्वपूर्ण निष्पत्ति नबा आग्रु कहा सहित विचार करंती दादा को
1: ଯୋଉମାନେ କି ମତେ ଅଧିକ ଭଲ ପାଆନ୍ତି ଅଧିକ ସ୍ନେହ କରନ୍ତି ମୁଁ ଯାହା ବି ନିଷ୍ପତ୍ତି ମୁଁ ଆଉ ତାଙ୍କୁ ପଚାରେ ତାପରେ କାମ କରେ
0: କାମ କରନ୍ତି ଓକେ ବହୁତ ବଢିଆ ଥ୍ୟାଙ୍କ ୟୁ ସୋ ମଚ କଲ କରିଥିବାରୁ
1: ଆଜ୍ଞା
0: ଆଜ୍ଞା ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ ସେୟାର କରିପାରିବେ ଯେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ କାହା ସହିତ ବିଚାର ବିମର୍ଶ କରନ୍ତି।

0: ଆଜ୍ଞା, କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ କାହା ସହିତ ବିଚାର ବିମର୍ଶ କରନ୍ତି?
1: ମୁଁ ଯେତେବେଳେ ବି ଯୋଉ ନିଷ୍ପତ୍ତି ନିଏ, ମୁଁ ମୋ ବାପା ମାମା ନହେଲେ ଜେଜେ ଜେଜେମା ସମସ୍ତଙ୍କୁ ପଚାରେ, ତାପରେ ମତେ ଯୋଉଟା ଠିକ ଲାଗେ ମୁଁ ସେଇଟା କରେ, ସମସ୍ତଙ୍କ ମାନେ ପରାମର୍ଶ ନିଏ, କିନ୍ତୁ ସବୁବେଳେ ନିଷ୍ପତ୍ତିଟା ମୋର ହିଁ ଥାଏ।
0: ହଁ, ବିଚାର ବିମର୍ଶ କରିକି ଡିସିସନଟା ନିଜେ ନେବେ ଆଉ କଣ।
1: ଆଜ୍ଞା, ସମସ୍ତଙ୍କୁ ଆଗେ ପଚାରେ କି କଣ କହୁଛନ୍ତି, ତାପରେ ମୋ ମୁଣ୍ଡକୁ ଆଇଡିଆ ଆସିଯାଏ ମୁଁ କଣ କରିବାର ଅଛି।
0: ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ କଲ କରିଥିବାରୁ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ନମ୍ବର 0671230315 ରେ ଆପଣ ମଧ୍ୟ କଲ କରି ସେୟାର କରିପାରିବେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ କାହା ସହିତ ବିଚାର ବିମର୍ଶ କରନ୍ତି। ହ୍ୟାଲୋ,
2: ନମସ୍କାର।
0: କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା, ତେବେ କାହା ସହିତ ବିଚାର ବିମର୍ଶ କରି ନିଷ୍ପତ୍ତି ନିଅନ୍ତି? କାହା ସହିତ ବିଚାର ବିମର୍ଶ କରିକି ନିଷ୍ପତ୍ତି ନିଅନ୍ତି?
2: ମୋତେ ଦେଖନ୍ତୁ, ଆମେ ଯାହା ହେଲେ କିନ୍ତୁ ଆମେ ଶାଶୁଘରର ବୋଉ, କିନ୍ତୁ ଯେତେବେଳେ ଅସୁବିଧା ଅସୁବିଧା କି ନିହାତି ଗୋଟେ ଯେତେବେଳେ ଅର୍ଜେଣ୍ଟ ନିଷ୍ପତ୍ତି ନେବାକୁ ପଡେ, ମୋ ଉପରେ ମୋ ଗାର୍ଡିଆନ୍ ଅଛନ୍ତି, ମୋ ଦେବୀ ଅଛନ୍ତି, ଆଉ ମୋ ଶ୍ୱଶୁର ଅଛନ୍ତି, ମୋ ଶାଶୁ ଅଛନ୍ତି, ମୋ ସ୍ୱାମୀ ବି ଅଛନ୍ତି, ଆଉ ସମସ୍ତଙ୍କ ମତ ଯାହା ହୁଏ ମୁଁ ସେଇଥିରେ ପ୍ରକାଶ କରେ,
0: ମତ ଦିଅନ୍ତି ଆଉ। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ। ନମସ୍କାର। ନମ୍ବର 0671230315 କଲ କରିପାରିବେ, ସେୟାର କରିପାରିବେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ କାହା ସହିତ ବିଚାର ବିମର୍ଶ କରନ୍ତି। ହ୍ୟାଲୋ।

ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟାର ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ମହେଶ୍ୱର ସାହୁ। ଭୁବନେଶ୍ୱରରେ ନିର୍ମାଣ ହେବ ନୂତନ ରାଜସ୍ୱ ଭବନ। 600 କୋଟି ଟଙ୍କା ବ୍ୟୟରେ 10 ମହଲା ବିଶିଷ୍ଟ ଏହି ନୂତନ ଭବନରେ ଅଗ୍ନିଶମ ଓ ଡ୍ରାଫ୍ ବିପର୍ଯ୍ୟୟ ପରିଚାଳନା ୟୁନିଟ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଜମି ପଞ୍ଜୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କ୍ୟାସ୍ଲେସ୍ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି କିଣାବିକା ବେଳେ ଦଲାଲମାନଙ୍କୁ ଦୂରେଇ ରଖିବା ପାଇଁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଫେଲୋସିପ୍ ଯୋଜନାର ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷା ପ୍ରତିଷ୍ଠାନର ପିଏଚ୍ଡି ପଞ୍ଜିକୃତ ଛାତ୍ରଛାତ୍ରୀମାନେ ଏହି ଫେଲୋସିପ୍ ପାଇଁ ଆବେଦନ କରିପାରିବେ। ଆସନ୍ତା 30 ତାରିଖ ରାତି 11ଟା ଯାଏ ଆବେଦନର ସମୟସୀମା ରଖାଯାଇଛି। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ 8,000ରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି।

0: କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ। ଫିଫା ବିଶ୍ୱକପ୍ରେ ଆମେରିକାକୁ 4-1 ଗୋଲ୍ରେ ପରାସ୍ତ କରି ବେଲ୍ଜିୟମ୍ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛି। ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବର୍ତ୍ତମାନ ନ୍ୟୁଜ୍ ହେଡ୍‌ଲାଇନ୍ ସେତିକି, ଆପଣମାନେ ପରବର୍ତ୍ତୀ ହେଡ୍‌ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7ଟାରେ।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी, सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

11:00 ଶୁଣିବେ କଳାକାର। ଦିନ 11:30 ଶୁଣିପାରିବେ ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ। କିଛି କଥା କିଛି ଗୀତ ଶୁଣିପାରିବେ ଦିନ 12:00। ଦିନ 1:10 ଶୁଣିପାରିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ନିଜ ମତ ସେୟାର କରିପାରିବେ। ଦିନ 2:45 ଶୁଣିବେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ। ଏମ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିପାରିବେ ଦିନ 3:00। ଦିନ 3:30 ଶୁଣିପାରିବେ କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4:00 ଶୁଣିପାରିବେ କାର୍ଯ୍ୟକ୍ରମ ସୋରିଲା ଆଫ୍ଟରନୁନ୍। 5:02 ଶୁଣିବେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜ ମତ ଫୋନ୍ କଲ୍ ମାଧ୍ୟମରେ ସେୟାର କରିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଶୁଣିବେ କାର୍ଯ୍ୟକ୍ରମ ଆରାଧନା। ସନ୍ଧ୍ୟା 7:25 ଶୁଣିବେ ଫିଫା ୱାର୍ଲ୍ଡ କପ୍ 2026 ଡେଲି ଅପଡେଟ୍ସ। ସନ୍ଧ୍ୟା ଶୁଣିପାରିବେ।

10 ମିନିଟ୍ରେ, ସନ୍ଧ୍ୟା 6:30ରେ ଶୁଣିବେ କାର୍ଯ୍ୟକ୍ରମ ଆରାଧନା, ସନ୍ଧ୍ୟା 7:25ରେ ଶୁଣିବେ ଫିଫା ୱାର୍ଲ୍ଡ କପ୍ 2026ର ଡେଲି ଅପଡେଟ୍ସ, ସନ୍ଧ୍ୟାସର ଶୁଣିପାରିବେ ସନ୍ଧ୍ୟା 7:32ରେ, ରାତି 8:02ରେ ଶୁଣିବେ ଗୀତରେ ମିତରେ, ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15ରେ, ରାତି 10:00ରେ ଶୁଣିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଏଠି ଶେଷ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା, ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ 2702 ହେକ୍ଟର ଜମିରେ 9,00,000 ଚାରାରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ୍, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଏବଂ ବଂଶଧାରା ନଦୀର ଦୁଇପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ଯେଉଁ ବଡ଼ ବଡ଼ ନଦୀ ଅଛନ୍ତି, ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଏବଂ କୁଶଭଦ୍ରା, ଶ୍ରୀକଲ୍ୟା, ସୁବର୍ଣ୍ଣରେଖା, ଏଇ ଯେଉଁ ନଦୀ ଗୁଡ଼ିକ ଅଛି ତା ଅବବାହିକା ମାନଙ୍କରେ 1.5 କିଲୋମିଟର ବର୍ଷସ୍ତରରେ ମଧ୍ୟ ବୃକ୍ଷ କେମିତି ରୋପଣ କରାଯିବ, ଆଉ ସେଥିପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେମିତି ସବୁଜ ମହାନଦୀ ମିଶନ ଏଇଭଳି ଯେଉଁ ମିଶନ କରାହେଇଛି ସେ ମିଶନ ଅଧୀନରେ ଏ କାମ ସବୁ କରାଯାଉଛି, ଏବଂ ଚଳିତ ବର୍ଷ ମଧ୍ୟ ଆମେ ପାଖାପାଖି 9,00,000ରୁ ଅଧିକ ବୃକ୍ଷରୋପଣ ଏ ନଦୀ ଅବବାହିକାରେ କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ଆମେ ନେଇଛନ୍ତି। ସେହିଭଳି ଭାବରେ କେନ୍ଦ୍ର ସରକାର ମଧ୍ୟ ଆମକୁ ସହଯୋଗ କରୁଛନ୍ତି।
0: ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ୍ ପେଡ୍ ମା କି ନାମ ଅଭିଯାନରେ ଓଡ଼ିଶାର 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ନେଇ ଏହି ଯୋଜନା ଅଧୀନରେ ପ୍ରାୟ 6,95,000 ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

0: ଜଙ୍ଗଲ ଯୋଜନା ଅଧୀନରେ 19,975 ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯିବ। ଏହି ଯୋଜନାରେ 43,18,000 ସ୍ଥାନୀୟ ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ପହିଲାରୁ କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ ରାଜ୍ୟରେ ଭିଭିଜି ରାମଜି ଯୋଜନା କାର୍ଯ୍ୟକାରୀ ହୋଇଛି। ଚାରାରୋପଣ ସହ ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ଏହି ଯୋଜନା ଅଧିକ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଏବଂ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଊର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଏବଂ ଉତ୍ତମ ପରିଚାଳନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ଦୁଇଟି ସମିତିକୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱବ୍ୟାପୀ ସଂସ୍କୃତ ଭାଷାର ଗୁରୁତ୍ୱ ଏବଂ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଲୋକପାତ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀବିହାର ଭାରତୀ ଏବଂ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହି ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜିଠାରୁ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାକୁ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ଶୁଭାରମ୍ଭ ହୋଇଛି। ଏଥିରେ ଜନଜାତି କଳା ସଂସ୍କୃତି ଭାଷା ଏବଂ ପାରମ୍ପରିକ ଜ୍ଞାନର ସଂରକ୍ଷଣ ତଥା ପ୍ରସାର କରାଯିବ। ଏହି ପ୍ଲାଟଫର୍ମରେ ଡିଜିଟାଲ ଏକାଡେମୀ କାର୍ଯ୍ୟକ୍ଷମ ହେବା ସହ ଜନଜାତିଙ୍କ କଳାକୁ ନେଇ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେବ। ଏହାସହ ଜନଜାତି ସାହିତ୍ୟ ମୌଖିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଐତିହ୍ୟ ଅଭିଲେଖାଗାର ମଧ୍ୟ ରହିଛି। କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟର ଅନ୍ୟାନ୍ୟ ପ୍ରତିଷ୍ଠାନରେ ପିଏଚ୍ଡି ପଞ୍ଜିକୃତ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଆସନ୍ତା 30 ତାରିଖ ରାତି 11:45 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 5 ତାରିଖରେ ଆବେଦନକାରୀଙ୍କ ଯୋଗ୍ୟତା ନେଇ ଦାଖଲ ଆବେଦନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ସମସ୍ତ ସୂଚନା ସାମ୍ସ ପୋର୍ଟାଲରେ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜମି କିଣା ବିକା ନଗଦବିହୀନ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ଲାଇନ୍ ପଞ୍ଜିକରଣ ହେବା ଦ୍ୱାରା ଜନସାଧାରଣଙ୍କୁ ବାରମ୍ଭାର କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ପଞ୍ଜିକରଣ ପରେ ଦଲିଲ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ ହେବ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: ଜମିଜମା ବିକ୍ରି କାର୍ଯ୍ୟାଳୟ ସବୁ ଆମର ଅଛି, ଯାହାକୁ ଆମେ ରେଜିଷ୍ଟ୍ରେସନ ଅଫିସ ବୋଲି କହୁଛୁ। ସେଥିରେ ପ୍ରକୃତରେ ଯେଉଁ ଜମି ବିକ୍ରି ହୁଏ ତାର 15,000 ପର୍ଯ୍ୟନ୍ତ କ୍ୟାସ୍ ଟ୍ରାନ୍ଜାକ୍ସନ ହୋଇଥାଏ, ବାକିଟା ସବୁ ଅନ୍ଲାଇନ୍ରେ ପ୍ରଦାନ କରାହୋଇଥାଏ। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣାବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କ୍ୟାସ୍ଲେସ୍ କରିବୁ, ଗୋଟିଏ ପଇସା ମଧ୍ୟ କ୍ୟାସ୍ ଟ୍ରାନ୍ଜାକ୍ସନ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି କିଣାବିକା ହେଉଥିବା ଦପ୍ତର ସବୁକୁ ଦୁର୍ନୀତିମୁକ୍ତ କରିବା ପାଇଁ ଏଭଳିଆ ପଦକ୍ଷେପ ନିଆଯାଇଛି।
0: ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଭୁବନେଶ୍ୱରରେ ନୂତନ ରାଜସ୍ୱ ଭବନ ନିର୍ମାଣ କରାଯିବ। 10 ମହଲା ବିଶିଷ୍ଟ କୋଠା ନିର୍ମାଣ ହେବା ସହ ଏଥିପାଇଁ 600 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗୋଟିଏ ଭବନରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ, ଏନ୍ଡିଆର୍ଏଫ୍, ଅଗ୍ନିଶମ ଏବଂ ଓଡ୍ରାଫ୍ ଭଳି ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସିମେଣ୍ଟ ଏବଂ ଇସ୍କାତ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ନୂତନ ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଏଣିକି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଦର ଚୂଡ଼ାନ୍ତ କରିବ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପରେ ବ୍ୟବହାର ହେବାକୁ ଥିବା ସିମେଣ୍ଟ ଏବଂ ଇସ୍କାତ ଦର ନିର୍ଦ୍ଧାରଣ ନେଇ ଏକକ ବ୍ୟବସ୍ଥା ଲାଗୁ କରାଯିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାଭିତ୍ତିକ ଦର ଚୂଡ଼ାନ୍ତ ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଦର ନିର୍ଦ୍ଧାରଣରେ ସ୍ୱଚ୍ଛତା ଆସିବା ସହ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ହେବ ନାହିଁ ବୋଲି ଆଶା କରାଯାଉଛି। ପ୍ରତି 3 ମାସ ଅନ୍ତରରେ ଏହି କମିଟି ବସି ସିମେଣ୍ଟ

ଇସ୍କାତ ଦର ଚୂଡ଼ାନ୍ତ କରିବେ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସିମେଣ୍ଟ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ଜିଲ୍ଲା ପରିଷଦ ନିକଟରୁ ସିଧାସଳଖ ଭାବେ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ସୂଚନା ପାଇପାରିବେ। ତିନୋଟି କମ୍ପାନୀର ହାରାହାରି ଦର ଆଧାରରେ ଚୂଡ଼ାନ୍ତ ଦର ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଇସ୍କାତ କ୍ଷେତ୍ରରେ ଏସ୍ଏଆଇଏଲ୍ ଦରକୁ ପ୍ରାଥମିକତା ପ୍ରଦାନ କରାଯିବ। ଏସ୍ଏଆଇଏଲ୍ର ଇସ୍କାତ ଉପଲବ୍ଧ ନଥିଲେ ପୂର୍ତ୍ତ ବିଭାଗ ଅନୁମୋଦିତ ଅନ୍ୟ କମ୍ପାନୀର ଦରକୁ ବିଚାରକୁ ନିଆଯାଇପାରିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି ରହିଛି। ବାରମ୍ଭାର ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ସହ ମଟରଯାନ ନିୟମ ଅନୁଯାୟୀ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ କୁହାଯାଇଛି। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଆସନ୍ତା 11 ତାରିଖରୁ ପୁରୀରୁ ଚଳାଚଳ ଆରମ୍ଭ କରିବ। କୋରାପୁଟର ଟ୍ରେନ୍ଟି ପୁରୀ ଅଭିମୁଖେ 12 ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହକୁ 3 ଦିନ ଚାଲିବାକୁ ଥିବା ଏହି ଟ୍ରେନ୍ଟି ପୁରୀରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଯାତ୍ରା ଆରମ୍ଭ କରିବା ସହିତ କୋରାପୁଟରୁ ପୁରୀ ଅଭିମୁଖେ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ପରେ ଆଜି ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ବନ୍ୟାର ସ୍ଥିତି ସମୀକ୍ଷା କରି ରାଜ୍ୟ ସରକାର କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳସ୍ତର 607.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,294 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,955 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ 7 ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇଭେକ୍ସ ଡିଜିଟାଲ୍ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି ଶେଷ।

ଆଜିଠାରୁ ସନ୍ଧ୍ୟା 7ଟାର ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି ମୁଁ ମହେଶ୍ୱର ସାହୁ। ବର୍ଦ୍ଧିତ ସବୁଜ ବଳୟ ଯୋଜନା ମାଧ୍ୟମରେ ଚଳିତ ବର୍ଷ ରାଜ୍ୟରେ 358 ହେକ୍ଟର ଜମିରେ 15,93,000 ଚାରା ରୋପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ 77ତମ ବନ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକାଶ ଓ ପରିବେଶ ପରସ୍କର ବିରୋଧୀ ନୁହେଁ ବରଂ ପରିପୂରକ। ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଉତ୍କଟ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘସ୍ଥାୟୀ ସମାଧାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫିଟ୍ନେସ୍ ପ୍ରମାଣପତ୍ର ବିନା ଗାଡ଼ି ଚଳାଇଲେ ଜବତ କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବୀମା ପରମିଟ୍ ଓ ଫିଟ୍ନେସ୍ ପ୍ରମାଣପତ୍ର ନଥିଲେ ଜରିମାନା ସହ ଗାଡ଼ି ଜବତ କରାଯିବ। ସଡ଼କ ଦୁର୍ଘଟଣା ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଜି ଏଭଳି କଠୋର ନିର୍ଦ୍ଦେଶନାମା ଜାରି କରାଯାଇଛି। ଛତିଶଗଡ଼ର କଲମା ବ୍ୟାରେଜ୍ରେ 46 ଗେଟ୍ ଖୋଲାଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା 9 ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ଛଡ଼ାଯିବ ବୋଲି ନଦୀବନ୍ଧ ମୁଖ୍ୟଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ତେବେ ଏଥିନେଇ ମହାନଦୀରେ କୌଣସି ପ୍ରକାର ବନ୍ୟା ଆଶଙ୍କା ନାହିଁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ଟ୍ରାଇବ୍ ଏକ୍ସ ଡିଜିଟାଲ୍ ଶିକ୍ଷା ମଞ୍ଚର ଶୁଭାରମ୍ଭ ହୋଇଛି। ଏହା ଜନଜାତି ସମ୍ପ୍ରଦାୟର ଐତିହ୍ୟ ସଂରକ୍ଷଣ ଗବେଷଣାକୁ ସୁଦୃଢ଼ କରିବା ଏବଂ ସମାବେଶୀ ବିକାଶକୁ ଅଧିକ ଗତିଶୀଳ କରିବ ବୋଲି ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍‌ଲାଇନ୍ସ ଏତିକି। ଆପଣମାନେ ପରବର୍ତ୍ତୀ ହେଡ୍‌ଲାଇନ୍ ଶୁଣିପାରିବେ ରାତି 8ଟାରେ।

0: ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ, ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16ରେ ଆଜି ଇଜିପ୍ଟ ଆର୍ଜେଣ୍ଟିନାକୁ ଏବଂ ସ୍ୱିଜରଲ୍ୟାଣ୍ଡ ଭେଟିବ କଲମ୍ବିଆକୁ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଆଜି ଜାକର୍ତ୍ତାଠାରେ ସେଠାକାର ସଂସଦକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏହି ସଶକ୍ତ ରଣନୈତିକ ଭାଗିଦାରୀ କେବଳ ଭାରତ ଇଣ୍ଡୋନେସିଆର ସମୃଦ୍ଧି ଲାଗି ନୁହେଁ, ବରଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ। ଭାରତ ଇଣ୍ଡୋନେସିଆ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସୁସମ୍ପର୍କ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହାଦ୍ୱାରା ଭବିଷ୍ୟତ ଲାଗି ଆପୋଷ ବିଶ୍ୱାସ ସୁଦୃଢ଼ ହେବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସମାନତା ରହିଥିବା ପ୍ରତିଫଳିତ ହେଉଛି। ଭାରତ ବିକାଶ, ଶାନ୍ତି, ସ୍ଥିରତା ଓ ସମୃଦ୍ଧିରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ସମସ୍ତ ପ୍ରକାର ସନ୍ତାସବାଦ କାର୍ଯ୍ୟକଳାପ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଏଭଳି ସମାଜ ବିରୋଧୀ କାର୍ଯ୍ୟକଳାପ ଦ୍ୱାରା ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଭାରତ ଇଣ୍ଡୋନେସିଆ ମଧ୍ୟରେ ରଣନୀତିକ ବିଶ୍ୱାସ ଓ ସମ୍ପର୍କ ଦ୍ୱାରା କେବଳ ଏହି ଦୁଇ ଦେଶ ଉପକୃତ ହେବେ ନାହିଁ, ବରଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଗ୍ଲୋବାଲ୍ ସାଉଥ୍ରେ ସ୍ଥିରତା ବଜାୟ ରଖିବା ସହିତ ସମଗ୍ର ବିଶ୍ୱ ଏହାଦ୍ୱାରା ଭବିଷ୍ୟତରେ ଲାଭାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
2: ଭାରତ ଇଣ୍ଡୋନେସିଆ କା ଷ୍ଟ୍ରାଟେଜିକ ଟ୍ରଷ୍ଟ ଇଣ୍ଡୋ ପେସିଫିକ ମେ ଷ୍ଟେବିଲିଟି କା ମଜବୁତ ଆଧାର ବନେଗା। ହମାରୀ ସାଝେଦାରୀ କେବଳ ଦୋ ଦେଶୋ କା ସମ୍ବନ୍ଧ ନହିଁ ହୈ, ୟହ ଇଣ୍ଡୋ ପେସିଫିକ କି ଷ୍ଟେବିଲିଟି, ଗ୍ଲୋବାଲ ସାଉଥ କି ଶକ୍ତି ଔର ବିଶ୍ୱ କେ ଶେୟର୍ଡ ଫ୍ୟୁଚର ମେ ବିଶ୍ୱାସ କା ସଂକଳ୍ପ ହୈ।
1: ଭାରତ ଇଣ୍ଡୋନେସିଆ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା

0: ବାଣିଜ୍ୟ ଡିଜିଟାଲ୍ ଜ୍ଞାନକୌଶଳ ଶିକ୍ଷା କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ୟୁପିଆଇ ସମେତ ଡିଜିଟାଲ୍ ସାଧାରଣ ଭିତ୍ତିଭୂମି କୃତ୍ରିମ ବୁଦ୍ଧିମତା ଶିକ୍ଷା ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯାଇପାରିଲେ ଏହାଦ୍ୱାରା ଉଭୟ ଦେଶବାସୀ ଉପକୃତ ହୋଇପାରିବେ। ସେହିଭଳି ଦୁଇ ଦେଶ ମଧ୍ୟରେ ରହିଥିବା ବହୁ ପୁରାତନ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାମାୟଣରୁ ବୋରୋବୁଦୁର ପର୍ଯ୍ୟନ୍ତ ଭାଗିଦାରୀ ଐତିହ୍ୟ ମାଧ୍ୟମରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଏକ ସଶକ୍ତ ସଭ୍ୟତାଗତ ସମ୍ପର୍କ ପ୍ରତିଫଳିତ ହେଉଛି।
1: ଇଣ୍ଡିଆ ଅର୍ ଇଣ୍ଡୋନେସିଆ ସିର୍ଫ ସମୁଦ୍ର ହିଁ ଶେୟାର ନହିଁ କରତେ ହମାରି ହିଷ୍ଟ୍ରୀ ବି ଶେୟାର୍ଡ ହେ ହମାରା ସମ୍ବନ୍ଧ ରାମାୟଣ ଅର୍ ମହାଭାରତ କି ବିରାସତ ହେ ବୋରୋବୁଦୁର ଅର୍ ପ୍ରଭାନନ୍ଦ ଜେସି ଅଦ୍ଭୁତ ସ୍ମାରକୋଁ କେ ଜରିଏ ଜୁଡେ ହେ ହମ ଇଣ୍ଡୋନେସିଆ କେ ରାଷ୍ଟ୍ରୀୟ ପ୍ରତି ଗରୁଡ଼ା ସେ ଜୁଡେ ହେ।
0: ରଣନୀତିକ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜି ଇଣ୍ଡୋନେସିଆ ସଂସଦରେ ସାଇବର ସୁରକ୍ଷା ଜରୁରୀକାଳୀନ ପ୍ରସ୍ତୁତି ଏବଂ ଗ୍ରେଟ୍ ନିକୋବରଠାରୁ ମଲାକା ପ୍ରଣାଳୀ ପର୍ଯ୍ୟନ୍ତ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଜନସମ୍ପର୍କକୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ଉପରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ଗଙ୍ଗା ମହାକୁମ୍ଭ ଭଳି ମହୋତ୍ସବ ସୁଯୋଗ ସୃଷ୍ଟି କରିଥାଏ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରଗତି ଓ ସମୃଦ୍ଧି ବଜାୟ ରଖିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମୋଦି ଏହି ଅବସରରେ ଆଶା ବ୍ୟକ୍ତ କରିଛନ୍ତି। ଆଇଆଇଏମ୍ ବାଙ୍ଗାଲୋରର ଏକ କ୍ୟାମ୍ପସ୍ ଇଣ୍ଡୋନେସିଆରେ ପ୍ରତିଷ୍ଠା କରାଯିବ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତ ଅବସରରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଭାରତର ପାରମ୍ପରିକ ଜ୍ଞାନ ଓ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରରେ ଆଦୃତ କରାଇବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: भारत की बहुत ही महत्वपूर्ण बी स्कूल आईआईएम बेंगलुरु की कैंपस ओवरसीज कैंपस इंडोनेशिया की संगासरी एसईजेड में माननीय प्रधानमंत्री नरेंद्र मोदी जी की इंडोनेशिया की दौरे के अंदर अभी माननीय प्रधानमंत्री इंडोनेशिया के दौरे में है उस दौरे के अंदर अनेक बायलैटरल विषय सामने आई है बहुत द्विपाक्षिक विषय पर सहमति बनी और राजीनामा हुई उसी श्रेणी में आज आईआईएम बेंगलुरु की कैंपस इंडोनेशिया में खोलने के लिए प्रधानमंत्री जी ने अनुमति दिया है।
0: आपण माने संवाद सुनुचंती आकाशवाणी रो। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା 20,000 ଅଧିକ କୃଷି ଉଦ୍ୟୋଗୀ ଏବଂ ପ୍ରାୟ 2,00,000 ଚାଷୀଙ୍କୁ ସଶକ୍ତ କରାଯାଇପାରିବ ବୋଲି ସେ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଲାଗି କୃଷିକ୍ଷେତ୍ରକୁ ବିକଶିତ କରିବା ସହିତ ଦେଶର ଗ୍ରାମାଞ୍ଚଳ ଓ କୃଷକମାନଙ୍କୁ ମଧ୍ୟ ସମୃଦ୍ଧ କରିବା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟ ହାସଲ କରିବା ଲାଗି ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଭିନ୍ନ ସଂଗଠନ ସହିତ ଏ ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ପ୍ରଗତି କାର୍ଯ୍ୟକ୍ରମ ଅଧୀନରେ 26,000 କ୍ଷୁଦ୍ର କୃଷି ଉଦ୍ୟୋଗୀଙ୍କୁ ତାଲିମ ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଉଦ୍ୟୋଗୀମାନେ ଗୋଟିଏ ଗ୍ରାମରେ କାର୍ଯ୍ୟ କରିବେ ଏବଂ ଗ୍ରାମାଞ୍ଚଳ କୃଷିକ୍ଷେତ୍ରର ରୂପାନ୍ତରୀକରଣ ଦିଗରେ 100-200 କୃଷକ ସେମାନଙ୍କୁ ସହଯୋଗ କରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି।
3: प्रधानमंत्री जी के विजन के कारण भारत की कृषि तेजी से बदल रही है विकसित भारत के लिए विकसित कृषि समृद्ध गांव समृद्ध किसान उसमें सरकार अपने सारे प्रयत्न कर रही है लेकिन सरकार के साथ अगर बाकी संगठन भी जुड़ते हैं तो काम और तेजी से आगे बढ़ता है और प्रगति कार्यक्रम के अंतर्गत ये तय किया है कि अभी तक 26,000 कृषि उद्यमी ट्रेंड करके छोटे छोटे कृषि उद्यमी इन्होंने तैयार किए हैं जो एक गांव में काम करते हैं और गांव की कृषि को बदलने के लिए 100-200 किसान को साथ जोड़ते हैं।
0: ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ସହିତ ଏହି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ହାସଲ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି ଭାରି ଶିଳ୍ପ ଏବଂ ଇସ୍କାତ ମନ୍ତ୍ରୀ ଏସ୍ଡି କୁମାରସ୍ୱାମୀଙ୍କ ସହିତ ଏ ସମ୍ପର୍କରେ ତାଙ୍କର ଅତ୍ୟନ୍ତ ଫଳପ୍ରଦ ତଥା ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଇସ୍କାତ କ୍ଷେତ୍ରରେ ନୂତନ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିବା ତଥା ଏହାର ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍ଥିତିକୁ ଅଧିକ सुदृढ़ करने लगी संपुक्त विभिन्न प्रतिपक्ष सहित एक सकारात्मक आलोचना।

ଘୋଷଣା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବାହାରିନ୍ର ଉପପ୍ରଧାନମନ୍ତ୍ରୀ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା ହୋଇଛି। କ୍ରିକେଟ୍। ଭାରତ ଇଂଲଣ୍ଡ ମଧ୍ୟରେ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିର ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ପୂର୍ବବର୍ଷ ଚାମ୍ପିୟନ୍ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଖେଳିବ। ଆଟଲାଣ୍ଟାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଅନୁଷ୍ଠିତ ହେବ। ପରେ ଭ୍ୟାଙ୍କୋଭର୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଉଣ୍ଡର ଅନ୍ୟ ଏକ ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଜାନିକ୍ ସିନର୍ ଓ ଜର୍ମାନ୍ର ଜାନ୍ ଲେନର୍ଡ ଷ୍ଟ୍ରଫ୍ଙ୍କ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସେହିଭଳି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଆଜି ସନ୍ଧ୍ୟାରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଓ କାନାଡ଼ାର ଫେଲିକ୍ସ ଅଗର ଆଲାସିୟମ୍ଙ୍କୁ ଭେଟିବେ। ସେହିଭଳି ଆଜି ଅନୁଷ୍ଠିତ ହେବାକୁ ଥିବା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଆମେରିକାର ଜେସିକା ପେଗୁଲା କୋକୋ ଗୋଫ୍ଙ୍କୁ ଭେଟିବାକୁ ଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ଜାପାନର ନାଓମି ଓସାକା ଓ ଚେକୋସ୍ଲୋଭାକିଆର କାରୋଲିନା ମୁଚୋଭାଙ୍କ ମଧ୍ୟରେ ମୁକାବିଲା ହେବ। କେରଳମ୍ରେ ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ୱାୟାନାଡ୍ ଜିଲ୍ଲା ଅନ୍ତର୍ଗତ ମେପାଡ଼ି ନିକଟସ୍ଥ କାଲାଡ଼ିଠାରେ ଏକ ନିର୍ମାଣାଧୀନ ସଡ଼କ ଟନେଲ୍ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି, ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହିତ 7 ଆହତ ହୋଇଛନ୍ତି। ଏହାଛଡ଼ା ଅନ୍ୟ 7 ନିଖୋଜ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା ଯୋଗୁଁ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଏକ ସଶକ୍ତ ଭାରତ ଓ ଇଣ୍ଡୋନେସିଆ ରଣନୀତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ତୃତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ।

ପାରିବେ ନିଜ ନିୟର ଆଣ୍ଡ ଡିୟରଙ୍କ ପାଖକୁ ଆପଣଙ୍କର ଗୁଡ୍ ୱିଶେସ୍ ଆମ ମାଧ୍ୟମରେ ମୋବାଇଲ ଫୋନ୍ର ମେସେଜ ବକ୍ସକୁ ଯିବେ, କ୍ୟାପିଟାଲ ଲେଟରରେ ଲେଖିବେ ଏଫ୍ଏମ୍ ଆର୍ସି, ସ୍ପେସ୍ ଦେଇ ନା ଆଡ୍ରେସ୍ ସହିତ ଯାହାଙ୍କ ପାଇଁ ୱିଶ୍ ଏବଂ ଯାହା ୱିଶ୍ ଅଛି, ଯେମିତିକି ଆଜିର ଶୁଭ ସନ୍ଧ୍ୟା ୱିଶ୍, ହାପି ବର୍ଥଡେ, ହାପି ଆନିଭର୍ସରୀ, ଯେକୌଣସି ଶୁଭେଚ୍ଛା ସହିତ ଆପଣଙ୍କ ନାଁ ଆଡ୍ରେସ୍ ଏବଂ ପଠାଇଦେବେ 09495963210 ନମ୍ବରରେ, କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ବରରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ 7:32, 47 ସୁଦୀପ ଅଛି ଆପଣଙ୍କ ପାଖରେ। ଆରମ୍ଭ କରିବା ସନ୍ଧ୍ୟା ଆସର, ଜମେଇବା ଆପଣଙ୍କର ଆମର ସନ୍ଧ୍ୟାର ଆସର। ତେବେ ସନ୍ଧ୍ୟା ଆସରରେ ପହଞ୍ଚି

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସନ୍ଧ୍ୟା ଆସରରେ ପରବର୍ତ୍ତୀ ଶୁଭେଚ୍ଛା ପଠାଇଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ଲେଖୁଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ସଦାଶିବଙ୍କୁ ପ୍ରଣାମ କରୁଛି ଆପଣଙ୍କୁ ବାମଦେବ ବାବୁଙ୍କୁ ପ୍ରେମଜୀ ବାବୁଙ୍କୁ ଶୁଭ ଆଶୀର୍ବାଦ କରନ୍ତୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଶୁଭେଚ୍ଛା ପାଇଁ ଆପଣଙ୍କୁ ଗୁଡ୍ ଇଭିନିଂ ମଧ୍ୟ ଆପଣମାନେ ମଧ୍ୟ ପଠାଇ ପାରିବେ ଆପଣଙ୍କ ନିୟର ଆଣ୍ଡ ଡିୱାନ୍ସଙ୍କ ପାଇଁ ଆପଣଙ୍କର ଗୁଡ୍ ୱିଶେସ୍ ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯିବେ କ୍ୟାପିଟାଲ୍ ଲେଟର୍ରେ ଲେଖିବେ FMRC ସ୍ପେସ୍ ଦେବେ ନା ଆଡ୍ରେସ୍ ସହିତ ଯାହାଙ୍କ ପାଇଁ ୱିଶ୍ ଏବଂ ଯାହା ୱିଶ୍ ଲେଖି ପଠାଇଦେବେ 0949596320 ନମ୍ବରରେ କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ବରରେ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନ୍ୟୁଜ୍ ହେଡ୍‌ଲାଇନ୍ ସହିତ ମୁଁ ଆଶୁତୋଷ ପତି। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍କାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ୍ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଭାରତ ଇଂଲଣ୍ଡ ତୃତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ। ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16ରେ ଆଜି ଇଜିପ୍ଟ ଆର୍ଜେଣ୍ଟିନାକୁ ଏବଂ ସ୍ୱିଜରଲ୍ୟାଣ୍ଡ ଭେଟିବ କଲମ୍ବିଆକୁ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 10ଟାରେ।

ବହୁତ ଅର୍ଲି ଏଜ୍ରେ ଆକ୍ଟିଂ ଆରମ୍ଭ କରିଛନ୍ତି, ହାୟର ଏଜୁକେସନ୍ ଟାଇମ୍ରେ ଆକ୍ଟିଂ ଆରମ୍ଭ କରିଛନ୍ତି, ଏମିତି ବହୁତ ଏକ୍ସାମ୍ପଲ୍ ପାଇବେ। କିନ୍ତୁ ବହୁତ କମ୍ ଏକ୍ସାମ୍ପଲ୍ ଏମିତି ପାଇବେ ଯେଉଁମାନେ ବହୁତ ଲେଟ୍ରେ କ୍ୟାରିୟର୍ ଆରମ୍ଭ କରିଛନ୍ତି। ମାନେ କୁହାଯାଏ ଯେ ଏ ବୟସ ହେଇଗଲାଣି, ମୋ ଦେହ ଖରାପ ହେଲାଣି, ବୟସ ହେଲାଣି, ଏଇଟା ଆଉ କ'ଣ କରିବ। କିନ୍ତୁ ସେମାନେ ସେ ଏକ୍ସାମ୍ପଲ୍କୁ ପୁରାପୁରି ଭୁଲ ପ୍ରମାଣିତ କରିଦେଇଛନ୍ତି। ଥାର୍ଟି ପରେ କ'ଣ 35-40 ପାଖାପାଖି ମଧ୍ୟ ନିଜ କ୍ୟାରିୟର୍ ଆରମ୍ଭ କରିଛନ୍ତି। କଥା ହେବା ସେମାନଙ୍କ ବିଷୟରେ। ଏବେ ଏନ୍ଜୟ କରିବା ଏ ବ୍ୟୁଟିଫୁଲ୍ ଟ୍ରାକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ତେବେ ବମନ ଇରାନୀ ବହୁତ ନାଁ ଶୁଣିଲୁଣି ଆମେ କିଛି ବର୍ଷ ଭିତରେ। ଯେକୌଣସି ଫିଲ୍ମରେ ଯେକୌଣସି କ୍ୟାରେକ୍ଟର ଦିଆଯାଉ, କମେଡ଼ି ହେଉ, ସିରିୟସ୍ ହେଉ, ନେଗେଟିଭ୍ କ୍ୟାରେକ୍ଟର ହେଉ, ସବୁକିଛିକୁ ବହୁତ ସୁନ୍ଦର ଭାବରେ ପରଦା ଉପରକୁ ଆଣୁଛନ୍ତି ବମନ ଇରାନୀ। 1969 ମସିହା ଡିସେମ୍ବର ମାସ 2 ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଛନ୍ତି ବମନ ଇରାନୀ। ୟେସ୍, ତେବେ ସେ ବି ବହୁତ ଲେଟ୍ରେ, ମାନେ ଏମିତି ନୁହଁ କି 15-20 ବର୍ଷରେ କ୍ୟାରିୟର ଆରମ୍ଭ କରିଛନ୍ତି, ନାହିଁ, ସିଏ ପାଖାପାଖି 40 ବର୍ଷରେ ଆରମ୍ଭ କରିଥିଲେ ନିଜ କ୍ୟାରିୟର। ତା ପୂର୍ବରୁ ପୁଣି ସେ ଥିଏଟର ମଧ୍ୟ କରିଛନ୍ତି, ଫଟୋଗ୍ରାଫି କରିଛନ୍ତି, ଏମିତିକି ମ୍ୟାଚ୍ରେ ଯାଇକି ଷ୍ଟାଡିୟମ୍ରେ ଫଟୋଗ୍ରାଫି କରିବା, ସ୍କୁଲ ପ୍ରୋଗ୍ରାମ୍ରେ ଫଟୋଗ୍ରାଫି କରିବା, ନିଜ ଫ୍ୟାମିଲି ବିଜନେସ୍ ସମ୍ଭାଳିବା, ବହୁତ କିଛି କାମ କରିଛନ୍ତି। ତାପରେ ଯେବେଠୁ ଫିଲ୍ମରେ ଆସିଲେ ଆମ ସମସ୍ତଙ୍କ ପାଖରେ ଚିହ୍ନା ପରିଚିତ ମୁହଁ ହୋଇଗଲେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରରେ ସମୟ ରାତି 8:26:23 ଗୀତରେ ମିତରେ ସୁଦୀପ ଅଛି ଆପଣଙ୍କ ପାଖରେ ଏବଂ କିଛି ଏମିତି ଆକ୍ଟ୍ରେସ୍ଙ୍କ ବିଷୟରେ କଥା ହେଉଛେ ଯେଉଁମାନେ ବହୁତ ଡେରିରେ କ୍ୟାରିୟର ଆରମ୍ଭ କରିଛନ୍ତି ସତ କିନ୍ତୁ ସମସ୍ତଙ୍କର ଅତି ପ୍ରିୟ ରହିପାରିଛନ୍ତି। ତେବେ ଅମରିଶ ପୁରୀଙ୍କୁ ଆମେ କିଏ ନ ଜାଣିଛୁ, ତାଙ୍କର ଖାଲି ଟିକେ ଆଖି ଦେଖିଦେଲେ ପରା ମାନେ ସିନେମା ଥିଏଟରରେ ଲୋକ ଡରିଯାଆନ୍ତି। ନିଶ୍ଚିତ ଭାବରେ 1982 ସୁଭାଷ ଘୋଷଙ୍କ ଫିଲ୍ମ ବିଧାତାରେ ଯେତେବେଳେ ସେ ମେନ୍ ଭିଲିଆନ୍ ହିସାବରେ ଆସିଲେ ସେତେବେଳେ ସମସ୍ତେ ତାଙ୍କୁ ଦେଖିକି ଭାବିଥିଲେ ଆରେ ବାହ ଇଏ କିଆ ହେଇ ହିରୋ ଫିଲ୍ମରେ ପାଶାଙ୍କୁ ତ ଆମେ ଜମାରୁ ବି ଭୁଲିପାରିବୁନି, ଏମିତି ମିଷ୍ଟର ଇଣ୍ଡିଆର ମୋକିମ୍ବୁକୁ ମଧ୍ୟ ଆମେ ଭୁଲିପାରିବୁନି। ତେବେ 1932 ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ ଅମରିଶ ପୁରୀ। ବହୁତ ଗୁଡ଼ିଏ ଫିଲ୍ମ ଆକ୍ଟିଂ କରିଛନ୍ତି କିନ୍ତୁ ମ୍ୟାକ୍ସିମମ୍ ଫିଲ୍ମ ଯେଉଁଟା ଅଛି ତାଙ୍କର ଭିଲିଆନ୍ର ଅଛି, ତା ସହିତ ପଜିଟିଭ୍ କ୍ୟାରେକ୍ଟର ମଧ୍ୟ ସେ କରିଛନ୍ତି। କିଛି କିଛି ହାଲକା କମେଡ଼ି ପାଇବେ ସେଇ ପଜିଟିଭ୍ କ୍ୟାରେକ୍ଟରରେ, କିନ୍ତୁ ତାଙ୍କୁ ବେଶୀ ପ୍ରଶଂସା ମିଳିଛି ନେଗେଟିଭ୍ କ୍ୟାରେକ୍ଟରରେ।

0: ବରଷ ତେବେ ଆମ ପୁଅ ଝିଅ କଣ ଆଉ ବାହା ହେବେନି
1: ମଲା ମୋର ଏକ କଥା ବା କାହିଁକି ବରା ବି

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଜୁଲି ଫିଲ୍ମର ପରବର୍ତ୍ତୀ ଗୀତ ଆସୁଛି ପ୍ରୀତି ସାଗରଙ୍କ ଭଏସ୍ରେ ଆନନ୍ଦ ବକ୍ସିଙ୍କ ଲେଖା ଏବଂ ରାଜେଶ ରୋଶନଙ୍କ ମ୍ୟୁଜିକ୍ରେ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ଦାଗ ଅଭୁଲା ସ୍ମୃତିରେ ପରବର୍ତ୍ତୀ ଗୀତ ଗୀତ ଗାତା ଚଲ୍ ଫିଲ୍ମର ଗୀତଟିକୁ ଗାଇଛନ୍ତି ଆରତୀ ମୁଖାର୍ଜୀ ଯଶପାଲ ସିଂ ଗୀତଟିକୁ ଲେଖିଛନ୍ତି ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ରବୀନ୍ଦ୍ର ଜୈନ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ଦାଗ ଷ୍ଟୁଡିଓ ଘରେ ସମୟ ରାତି 10:02 ରେନ୍ବୋ ଏସ୍ଏମ୍ଏସ୍ ର ଟାଇମ୍ ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯାଆନ୍ତୁ, କ୍ୟାପିଟାଲ୍ ଲେଟର୍ରେ ଟାଇପ୍ କରନ୍ତୁ FMRC, ସ୍ପେସ୍ ଦେଇ ଆଡ୍ରେସ୍ ସହିତ ଯେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ସେ ଗୀତର ଫର୍ଷ୍ଟ ଲାଇନ୍ ଏବଂ ସେଟା ଯେଉଁ ଫିଲ୍ମ ବାଜୁ ଆଲବମ୍ର ତା ନାଁ ସହିତ ପଠାଇ ଦିଅନ୍ତୁ 09495963210 ନମ୍ବରରେ। କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତା ବେହେରା, ଭାସ୍କର ବେହେରା, ଆର୍ୟନ ସେନ, ସବନମ ଖାନ, ଜସ୍ମିନ ଖାନ କେନ୍ଦୁପାଟଣା ସାଲେପୁର ମେସେଜ କରିଛନ୍ତି, ଗୁଡ୍ ଇଭିନିଂ ଜୟ ଜଗନ୍ନାଥ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଜୟ ଜଗନ୍ନାଥ। ଟୁକୁ ଟିକି ମିକି ଟୁକୁନା ମେସେଜ କରିଛନ୍ତି ହେମନ୍ତଙ୍କ ପାଇଁ ମାଣିଆବନ୍ଧ ବଡମ୍ବାରୁ ଜୟ ଜଗନ୍ନାଥ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ, ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

ଏଫ୍ଏମ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ଶଶଧର ନାୟକ ରାଜବାଟୀନଗର ଆଠଗଡ଼ରୁ ଦେନ୍ ମେସେଜ୍ କରିଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଳୀ ଶଙ୍ଖଦ୍ରାସ କଟକରୁ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ସୋମନାଥ ସାହୁ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖୁଛନ୍ତି ନମସ୍କାର ଗୁଡ୍ ଇଭିନିଂ ଜୟ ଶ୍ରୀ ଜଗନ୍ନାଥ ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଜୟ ଶ୍ରୀ ଜଗନ୍ନାଥ ସ୍ପେଶାଲ ଥ୍ୟାଙ୍କସ୍ ମଧ୍ୟ ଜଣାଇଛନ୍ତି ଗଡ୍ ବ୍ଲେସ୍ ଫରଏଭର ମ୍ୟାମ୍ ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କର ଏତେ ସୁନ୍ଦର ଶୁଭେଚ୍ଛା ପାଇଁ ପରବର୍ତ୍ତୀ ମେସେଜ୍ କରିଛନ୍ତି ସନ୍ଧ୍ୟାରାଣୀ ସୁତର ମଠ ସାହି କେନ୍ଦ୍ରାପଡ଼ାରୁ ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ ଷ୍ଟେ ଟ୍ୟୁନ୍ଡ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ ରେ ପରବର୍ତ୍ତୀ ମେସେଜ କରିଛନ୍ତି ଅଜିତ ବାରଙ୍ଗରୁ ଗୁଡ୍ ଇଭିନିଂ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ପରବର୍ତ୍ତୀ ମେସେଜ କରିଛନ୍ତି ନାରାୟଣ ବୁଗୁଡ଼ା ଗଞ୍ଜାମରୁ ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ପିଙ୍କି ରୁବି ସୋମ ବିଜୁ ଭୁବନେଶ୍ୱରରୁ ଜୟ ଜଗନ୍ନାଥ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ ପରବର୍ତ୍ତୀ ମେସେଜ୍ କରିଛନ୍ତି ଆଭା ସେନ ରୋହିତ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଅଲିସାପା ତମନ୍ନା ରେଡ୍ଡି ରାଜଦୀପ ରାୟ ରୁଚିକା ରାୟ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଡେଡିକେଟ୍ କରିଛନ୍ତି ଏ ଗୀତ ଟୁନା ଭାଇ ରମେଶ ଭାଇ ଉର୍ମିଳା ଆପା ମୁନା ଭାଇ ବିଜୟ ଭାଇ ଚାନ୍ଦ ଭାଇଙ୍କୁ ଗୁଡ୍ ଇଭିନିଂ ଜୟ ଜଗନ୍ନାଥ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଜୟ ଜଗନ୍ନାଥ ଦେନ୍ ମେସେଜ୍ କରିଛନ୍ତି କେନ୍ଦ୍ରାପଡ଼ାରୁ ସମୀର ଖଟୁଆ ପରବର୍ତ୍ତୀ ମେସେଜ୍ କରିଛନ୍ତି ଆଲୋକ ଚନ୍ଦ୍ର

ଜେନା ଚାହିଁଲୁ କଟକରୁ, ଦେନ୍ ମେସେଜ କରିଛନ୍ତି ଉତ୍ତମପୁର କଟକରୁ, ଓକେ ତାଙ୍କ ନାଁ ମେନ୍ସନ୍ କରିନାହାନ୍ତି। ପୂର୍ବ ମେସେଜ ତ ଦେଖିପାରୁଛୁ ହ୍ୱାଟ୍ସଆପ୍ରେ, ହେମନ୍ତ କୁମାର ମହାରଣା ଉତ୍ତମପୁର କଟକରୁ, ବେଳେବେଳେ ମେସେଜ ପଳାଏ, ଆଜି ଥିଲା ବୋଲି ପାଇଲି, ନା ଆଡ୍ରେସ୍ ଡେଫିନେଟଲି ମେନ୍ସନ୍ କରିବେ। ପରବର୍ତ୍ତୀ ମେସେଜ କରିଛନ୍ତି ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନଖେଲାଲ ବର୍ମା, ଛତିଶଗଡ଼ରୁ ମେସେଜ କରିଛନ୍ତି। ଦେନ୍ ମେସେଜ କରିଛନ୍ତି ନୂଆହାଟରୁ ଦେବାଶିଷ, କେନ୍ଦ୍ରାପଡ଼ାରୁ ଜିଜ୍ଞାସୁ ବେହେରା, ଓକେ। ପରବର୍ତ୍ତୀ ମେସେଜ କରିଛନ୍ତି ଝାଡ଼ଖଣ୍ଡରୁ ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଲି କୁମାରୀ ଆଣ୍ଡ ଦେବେନ୍ଜୀ। ଦେନ୍ ମେସେଜ କରିଛନ୍ତି ଜିତେନ୍ଦ୍ର ନିଆଳିରୁ। ପରବର୍ତ୍ତୀ ମେସେଜ କରିଛନ୍ତି ଉର୍ମିଳା ନିର୍ମଳା, ପ୍ରତ୍ୟୁଷ ପ୍ରଭାକର, ସିଡିଏସ୍ ସେକ୍ଟର 11 କଟକରୁ। ଦେନ୍ ମେସେଜ କରିଛନ୍ତି ହାଲୁ ଭାଇ ଆଠଗଡ଼ରୁ, ଜୟ ଜଗନ୍ନାଥ ଗୁଡ୍ ନାଇଟ୍ ନମସ୍କାର ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ ଗୁଡ୍ ନାଇଟ୍ ନମସ୍କାର। ପରବର୍ତ୍ତୀ ମେସେଜ କରିଛନ୍ତି କୀର୍ତ୍ତନ ମହାରାଜ, କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀ ଦେବୀ ଗୋସ୍ୱାମୀ, ଯୋଗେଶପୁରୀ, ଟ୍ୱିଙ୍କିଲ ଡିମ୍ପଲ ମିନାକ୍ଷୀ, ନିଶା ତୁଳସୀ, ଦିଶା ଗୋସ୍ୱାମୀ। ପରବର୍ତ୍ତୀ ମେସେଜ କରିଛନ୍ତି ରମେଶ ଚନ୍ଦ୍ର ଦାସ, ଚିନ୍ମୟ ଦାସ, ସୋନାଲି ରାନୁ, ପୁପୁନ ପାପୁନ, ଡୁଗୁ ଗୁଣ୍ଡୁ, ସିବାସ କୋର୍ଟ କଲୋନୀ କୋରାପୁଟରୁ। ଦେନ୍ ମେସେଜ କରିଛନ୍ତି କବିତା, ମାନସୀ, ଗୌରବ, ଅନିଲ, ମନ୍ଦିର ରୋଡ, ନ୍ୟୁ ଡେଲିରୁ। ଠିକ ଅଛି, ଅଳ୍ପ ସମୟ ଭିତରେ ଚେଷ୍ଟା କରିବି ମ୍ୟାକ୍ସିମମ୍ ଗୀତ ଶୁଣିବା ପାଇଁ। ଷ୍ଟେ ଟ୍ୟୁନ୍ଡ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ଇଣ୍ଡୋନେସିଆର ସଂସଦରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଦୃଢ଼ ରଣନୈତିକ ଭାଗିଦାରୀ ସମ୍ପର୍କ ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱ ବିକାଶରେ ଭାରତର ଅର୍ଥନୀତି ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କହିଲେ ପ୍ରଧାନମନ୍ତ୍ରୀ। ଇଣ୍ଡୋନେସିଆରେ ଭାରତୀୟ ବଂଶୋଦ୍ଭବଙ୍କୁ କଲେ ସମ୍ବୋଧନ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍କାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏଲ୍ନିନୋ ପ୍ରଭାବ ସମ୍ପର୍କିତ ବୈଠକ ହେଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ। ନଟିଂହାମ୍ର ଟେଣ୍ଡବ୍ରିଜ୍ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ଦଳ 12 ଓଭରରେ 4 ୱିକେଟ୍ ହରାଇ 111 ରନ୍ ସଂଗ୍ରହ କରିଛି। ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16ରେ ଏବେ ଇଜିପ୍ଟ ଓ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଜାରି। ଇଜିପ୍ଟ 2-0 ଗୋଲ୍ରେ ଆଗରେ ରହିଛି। ଆଜି ଅନ୍ୟ ଏକ ରାଉଣ୍ଡ 16 ମ୍ୟାଚ୍ରେ କଲମ୍ବିଆ ଭେଟିବ ସ୍ୱିଜରଲ୍ୟାଣ୍ଡକୁ। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

করিছন্তি 100.4 আকাশবাণী এফএম রেইনবো কাটক দিল সে দিল তক স্টুডিও ঘরে সময় বর্তমান রাতে 11:07 শুণবা আসন্তকালি কার্যক্রম সম্পর্কে সূচনা ভক্তিগীতর কার্যক্রম অর্ঘ্যথাড়ি শুণিপারে সকাল 6:05 অতিবড়ি শ্রী জগন্নাথ দাস বিরচিত শ্রীমদ ভাগবত শুণিপারে সকাল 6:40 সকাল 7:10 শুণিপারে আমার স্বাস্থ্য এতে বিষয় রয়েছে যক্ষ্মা রোগর চিকিৎসা আলোচনা করবে ডাক্তার গীতাঞ্জলি পণ্ডা শুভ সকাল শুণিপারে সকাল 7:25 ମୋ ପସନ୍ଦ ଶୁଣିପାରିବେ ସକାଳ 8:30 ସକାଳ 9:00 ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତାମତ ସେୟାର କରିପାରିବେ ଦିନ 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍ ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର ଦିନ 11:30 ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ କିଛି କଥା କିଛି ଗୀତ ଶୁଣିପାରିବେ ଦିନ 12:00 ଦିନ 1:10 ଶୁଣିପାରିବେ ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ନିଜ ମତାମତ ସେୟାର କରିପାରିବେ ଦିନ 2:45 ଶୁଣିପାରିବେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିପାରିବେ ଦିନ 3:00 ଦିନ 3:30 କାର୍ଯ୍ୟକ୍ରମ ମୋ ଦେଶ ଅପରାହ୍ନ 4:00 ଶୁଣିପାରିବେ ସୁରିଲା ଆଫ୍ଟରନୁନ୍ 5:02 ଶୁଣିବେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜ ମତ ଫୋନ୍ କଲ୍ ମାଧ୍ୟମରେ ରଖିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ ସନ୍ଧ୍ୟା 6:10 ସନ୍ଧ୍ୟା 6:30 ଆରାଧନା ସନ୍ଧ୍ୟା 7:30 ଫିଫା ୱାର୍ଲଡକପ୍ 2026ର ଡେଲି ଅପଡେଟ୍ସ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା ଆସରୁ ଶୁଣିପାରିବେ 7:32 ରାତି 8:02 ଶୁଣିପାରିବେ କାର୍ଯ୍ୟକ୍ରମ ଗୀତରେ ମିତରେ ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15 ରାତି 10:00 ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଏଡି ଶେଷ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 11:10 ହେବାକୁ ଯାଉଛି ଏଇଠି ଶେଷ କରୁଛୁ ଆଜିର ଅଧିବେଶନ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ପୁଣି ଥରେ ଆପଣଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ସକାଳ 5:55 ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ ଶୁଭରାତ୍ରୀ।

ଭାବଭକ୍ତି ଭରା ପରିବେଶକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଓ ଦିଲ୍ ସେ ଦିଲ୍ ତକ୍ରେ ଦେବମିତ୍ର ଆଜି ଆପଣଙ୍କ ସହିତ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ ନେଇ। ହଁ, ସିଏ ଭାବର ଠାକୁର, ଯିଏ ତାଙ୍କୁ ଭାବରେ ଡାକିଥାଏ ସିଏ ଭକ୍ତର ଡାକରେ ଓ କରିଥାନ୍ତି। ଦାସିଆ ବାଉରିଠାରୁ ନଡ଼ିଆ ନେବାଠାରୁ ଆରମ୍ଭ କରି ଭକ୍ତ ସାଲବେଗକୁ ପାଇଁ ଅପେକ୍ଷା କରିବା ପର୍ଯ୍ୟନ୍ତ ଏସବୁ କିଛି ତାଙ୍କର ଲୀଳା। ସେ ହେଉଛନ୍ତି ଲୀଳାମୟ, ସେ ବଡ଼ ଠାକୁର, ତାଙ୍କର ବଡ଼ ଦାଣ୍ଡ। ହଁ, ବଡ଼ଦାଣ୍ଡ କେବଳ ଦାଣ୍ଡ ନୁହଁ, ଏହା ହେଉଛି ଭାବର ବଡ଼ଦାଣ୍ଡ। ଏହି ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ହଁ, ପୁରୀର ବଡ଼ଦାଣ୍ଡ କେବଳ ଏକ ରାସ୍ତା ନୁହଁ, ଏହା ହେଉଛି ଭକ୍ତିର ପଥ, ସମର୍ପଣର ପଥ। ମଣିଷରୁ ମହାପ୍ରଭୁଙ୍କ ପର୍ଯ୍ୟନ୍ତ ହୃଦୟରେ ଏକ ଅନନ୍ୟ ଯାତ୍ରା। ତେବେ ଆଜି କିଛି ମୁହୂର୍ତ୍ତ ଆମେ ସେହି ଭାବର ବଡ଼ଦାଣ୍ଡରେ ଭିଜିବା। ଏଇ ଟିପି ଟିପି ବର୍ଷାରେ ମହାପ୍ରଭୁଙ୍କୁ ମନେ ପକାଇ ଭାବର ବଡ଼ଦାଣ୍ଡରେ ଭିଜିବା। କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଦେବମିତ୍ରା ସହିତ।

ଶୁଣୁଛନ୍ତି ଆପଣମାନେ ଦେବମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ତେଲସେ ଦେଲ ତାକରେ ଏବଂ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳିରେ ଆମେ କଥା ହେଉଛେ ଭାବର ବଡ଼ଦାଣ୍ଡ ବିଷୟରେ। ହଁ, ଏହି ବଡ଼ଦାଣ୍ଡ କେବଳ ପୁରୀରେ ନୁହଁ, ପ୍ରତ୍ୟେକ ମଣିଷର ହୃଦୟରେ ଅଛି, ଯେଉଁଠି ଅହଙ୍କାର ରଥରୁ ଓହ୍ଲାଇବାକୁ ପଡ଼େ ଏବଂ ପ୍ରେମର ରଥ ଦୌଡ଼ି ଧରି ଆଗକୁ ବଢ଼ିବାକୁ ପଡ଼େ। ଆମେ ସମସ୍ତେ ଜୀବନରେ କୌଣସି ନା କୌଣସି ରଥ ଟାଣୁଛୁ, କିଏ ଦାୟିତ୍ୱର ଟାଣୁଛି, କିଏ

ସ୍ୱପ୍ନର ଟାଣୁଛି, ଆଉ କିଏ ସଂଘର୍ଷର ଟାଣୁଛି। କିନ୍ତୁ ଯେତେବେଳେ ସେଇ ରଥ ଆଗରେ ଭକ୍ତି ରୁହେ, ସେତେବେଳେ ପଥ ଯେତେ କଷ୍ଟକର ହେଉ ପଛେ ଯାତ୍ରା ସୁନ୍ଦର ହେଇଯାଏ।

ଭବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ସହିତ ଦେବମିତ୍ର ଅଛି ଆପଣମାନଙ୍କ ସହିତ 100.4 ଆକାଶବାଣୀ ଏଫଏମ୍ ରେ ଭୋ କାଟେ ତେଲ ସେ ତେଲ ତାକରେ। ଏହି ପବିତ୍ର ପ୍ରହରରେ ଜଗନ୍ନାଥଙ୍କ ପ୍ରେମରେ ଆମେ ଆଗେଇଛେ ଭାବର ବଡ଼ଦାଣ୍ଡରେ। ମହାପ୍ରଭୁଙ୍କ ପାଖରେ ଭାଷାର ଆବଶ୍ୟକତା ପଡ଼େନି, ଆବଶ୍ୟକ ପଡ଼େନି ବାହ୍ୟ ଆଡମ୍ବରର। ଦରକାର କେବଳ ଏକ ନିଷ୍କପଟ ହୃଦୟ ଏବଂ ପ୍ରେମରେ ଭରା ମନ। ଜଗନ୍ନାଥଙ୍କ ନାମରେ ପ୍ରେମ, କରୁଣା ଓ ମାନବିକତାର ଏହି ପଥରେ ଆସନ୍ତୁ ଆଜି ସକାଳୁ କିଛି ବାଟ ଚାଲିବା। କାରଣ ଯେଉଁଠି ପ୍ରେମ ଅଛି ସେଇଠି ଜଗତର ନାଥ ଜଗନ୍ନାଥ ଅଛନ୍ତି। ବଡ଼ଦାଣ୍ଡରେ ରଥ ଆଗକୁ ବଢ଼େ ହଜାର ହଜାର ହାତର ସହଯୋଗରେ, ସେହିପରି ଆମ ଜୀବନର ରଥ ମଧ୍ୟ ଆଗକୁ ବଢ଼େ ବିଶ୍ୱାସ, ଭଲ ପାଇବା ଏବଂ ଭକ୍ତିର ଶକ୍ତିରେ। ତେବେ ଆସନ୍ତୁ ଆଜି ମନର ସମସ୍ତ ଅହଙ୍କାର, ଦୁଃଖ ଓ ଅଭିମାନକୁ ପଛରେ ଛାଡ଼ି ଭକ୍ତିର ପଥେ ମହାପ୍ରଭୁଙ୍କର ହାତ ଧରି ଆଗେଇ ଯିବା। ହଁ, ହେ କାଳିଆ ଶାନ୍ତ, ଆମ ମନରୁ ଅହଙ୍କାର ଦୂର କର, ଆମ ଜୀବନର ରଥକୁ ସତ୍ୟର ପଥରେ ଆଗେଇ ନିଅ। ପ୍ରେମ ଦିଅ, କରୁଣା ଦିଅ, ଆଉ ଏମିତି ଭକ୍ତି ଦିଅ ଯେଉଁଠି କେବଳ ତୁମେ ରହିବ ଆଉ ତୁମ ନାମର ସ୍ପନ୍ଦନ ରହିବ। ଏଇ କଥା ସହିତ ଆଜିର ଭବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳକୁ ଏଇଠି ରଖୁଛି ଏବଂ ଆପଣମାନଙ୍କୁ ଶୁଣାଉଛି ଗୋଟେ ସୁନ୍ଦର ଭବଭକ୍ତି ଭରା ଭଜନ।

କର୍ଦ୍ଦମ ଋଷି ଦେବହୂତିଙ୍କ ସହିତ ଶହେ ବର୍ଷ ସହବାସ କରିବା ପରେ ତାଙ୍କର ନଅ କନ୍ୟା ଜାତ ହେଲେ। ସେମାନଙ୍କୁ ସେ ମରିଚି ଆଦି ନଅ ଋଷିଙ୍କୁ ବିବାହ ଦେଲେ। ତାପରେ କର୍ଦ୍ଦମଙ୍କ ଉରସରୁ ଓ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେଲେ ସ୍ୱୟଂ।

0: କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଷାଦ ରୋଗ ଆଲୋଚକ ଡାକ୍ତର ନୀଳମାଧବ ରଥ।
1: ମାନସିକ ବିଷାଦ ଥଣ୍ଡା ଜ୍ୱର କାଶ ପରି ହୁଏତ ଅତି ସାଧାରଣ। ମନର ଆଶା ପୂରଣ ନହେଲେ, ରୋଗ ଦୁଃଖ ଦୁର୍ଘଟଣାର ଶିକାର ହେଲେ, ପ୍ରିୟ ଆତ୍ମୀୟକୁ ପ୍ରିୟ ବସ୍ତୁକୁ ହରାଇଲେ, ବ୍ୟକ୍ତିଗତ ଅବା ସାମାଜିକ ଚାପର ସମ୍ମୁଖୀନ ହେଲେ ଆମେ ବିଷାଦଗ୍ରସ୍ତ ହୋଇଥାଉ। କୁରୁକ୍ଷେତ୍ରରେ ଅର୍ଜୁନଙ୍କର ବିଷାଦ ଯୋଗ ବିଷୟରେ ଆମେ ସମସ୍ତେ ଅବଗତ। ଖବରକାଗଜରେ ବା ଟିଭିରେ ମାନସିକ ବିଷାଦରୁ ଆତ୍ମହତ୍ୟା, ହତ୍ୟା ପ୍ରବଣତା, ଅପରାଧ ପ୍ରବଣତାର ଅନେକ ଘଟଣା ସହ ଆମେ ପରିଚିତ। ବିଷାଦ ଜର୍ଜରିତ ମନରେ ଉଦ୍ବେଗ, ଆଶଙ୍କା, କାର୍ଯ୍ୟ କରିବାର ସ୍ପୃହା ହ୍ରାସ, ଶାରୀରିକ ପୀଡ଼ା ବା ଜ୍ୱଳନର ଅନୁଭୂତି, କାମଶକ୍ତିର କମିଯିବା ଦୃଷ୍ଟିଗୋଚର ହୋଇଥାଏ। ବୀଜାଣୁ ଜନିତ ରୋଗ, କାମଳ ରୋଗ, କେତେ ପ୍ରକାର କର୍କଟ ବା କ୍ୟାନ୍ସର ରୋଗ, ଟିବି ଓ ଅନେକ ଔଷଧ ସେବନ, ନିଶା ମଦ୍ୟପାନ ପାଇଁ ବିଷାଦାବସ୍ଥା ଆମେ ଲକ୍ଷ୍ୟ କରିଥାଉ। ସ୍ନେହ ପ୍ରେମରେ ପ୍ରତାରଣା, କୁଟିଳତା, ପାଠ ଓ ପରୀକ୍ଷାରେ ବା କର୍ମକ୍ଷେତ୍ରରେ ଅସଫଳତା ମନୁଷ୍ୟକୁ ବିଷାଦକୁ ଠେଲି ଦେଇଥାଏ। କିନ୍ତୁ ଗମ୍ଭୀର ମାନସିକ ରୋଗ ବିଷାଦ ରୋଗ ଆମେ ସେ ସବୁକୁ କହିବା ଯାହା ଦୁଇ ସପ୍ତାହରୁ ମାସ ମାସ ବା ବର୍ଷ ବର୍ଷ ଧରି ମନକୁ ଭାରାକ୍ରାନ୍ତ କରେ। ବିଷାଦର ଶାରୀରିକ ଲକ୍ଷଣ ଯେପରିକି ଭୋକ ନହେବା, ନିଦ ନହେବା, କାହା ସଙ୍ଗେ ନ ମିଶିବା, ବାରମ୍ବାର ଦୁଃଖ ଘଟଣା ବିଷୟରେ ବିନା କାରଣରେ ଦୁଃଖକୁ ରୋମନ୍ଥନ କରି ଚାଲିବା, ନିଜକୁ ଅଯୋଗ୍ୟ ଭାବିବା, ନିଜକୁ ଦୋଷ ଦେବା, ଜୀବନକୁ ନିରର୍ଥକ ଭାବି ବସିବା, ନିଜକୁ ବିଷାଦରୁ ମୁକ୍ତି ପାଇଁ ଆତ୍ମହତ୍ୟାର କଳ୍ପନା ଜଳ୍ପନା ଅବା ପ୍ରଚେଷ୍ଟା କରିବା, ଏସବୁକୁ ଆମେ ଗମ୍ଭୀର ବିଷାଦ ରୋଗର ବିଭିନ୍ନ ଲକ୍ଷଣ ଭାବେ ଚିହ୍ନିବା। ବିଷାଦ ରୋଗୀ ଆଗକୁ ବା ମୁକ୍ତିର ଅନ୍ୟ ରାସ୍ତା ଭାବିପାରେ ନାହିଁ, ଜୀବନର ଅନ୍ୟ ଲକ୍ଷ୍ୟ ବିଷୟରେ ସେ ଆଗକୁ ଭାବିପାରେ ନାହିଁ। କବି ଭାଷାରେ ଭାବି ବସେ ସେ, ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି। ରୋଗୀ ଚୁପ୍ ନିସ୍ତେଜରେ ବସି ରହେ, ଖାଦ୍ୟ ରୁଚେ ନାହିଁ, ନିଦ ନଥାଏ, ଆଖିରେ ଲୁହ, ଛାତିରେ କୋହ, ଅସୀମ ଶାରୀରିକ ଯନ୍ତ୍ରଣା ଅନୁଭବ କରେ, ଅବା ସବୁବେଳେ ଅସ୍ଥିରତା, ଆଉ ଆଗକୁ ରାସ୍ତା ନାହିଁ, ଆଉ ଇଏ ରାତି ପାଇବ ନାହିଁ, ଖାଲି ଅନ୍ଧାର ଆଉ ଅନ୍ଧାର, ରୋଗୀ ନିରାଶାରେ ବୁଡ଼ି ରହେ। କେତେକ ସ୍ଥଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖେଇବା ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ ଯୁଦ୍ଧରୁ ପରାସ୍ତ ହୋଇ ଆତ୍ମହତ୍ୟାର ପ୍ରଚେଷ୍ଟା କରିଥାନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ବା ମସ୍ତିଷ୍କର ପ୍ରଦାହ ପରେ ବିଷାଦ ରୋଗ ଆସେ। ବିଷାଦ ରୋଗ ମାନସିକ ରୋଗ ମ୍ୟାନିକ ଡିପ୍ରେସିଭ ସାଇକୋସିସ ବା ଉନ୍ମାଦ ବିଷାଦର ଏକ ଅଂଶ ହୋଇପାରେ। ବୃଦ୍ଧାବସ୍ଥାରେ ବିଷାଦ ରୋଗ ସଙ୍ଗହୀନତା, ସାମାଜିକ ସମ୍ମାନ, ଆର୍ଥିକ ଅଭାବ ତଥା ସନ୍ତାନମାନଙ୍କର ଅବହେଳା, ଅତ୍ୟାଚାର ବା ପରିତ୍ୟାଗ ହେତୁ ହୋଇଥାଏ। ପ୍ରେମ ପ୍ରତାରଣା, ପରୀକ୍ଷାରେ ଅକୃତ କାର୍ଯ୍ୟ ହେବା କୈଶୋର ବିଷାଦର ଲକ୍ଷଣ। ବୈଜ୍ଞାନିକଙ୍କ ମତରେ ସେରୋଟୋନିନ ନାମକ ଜୀବରସର କ୍ଷରଣ ମସ୍ତିଷ୍କରେ କମିଗଲେ ବିଷାଦ ରୋଗ ହୁଏ। ବ୍ୟକ୍ତିଗତ ଘଟଣାବଳୀ, ଦୃଷ୍ଟିଭଙ୍ଗୀ, ମାନସିକ ବା ସାମାଜିକ ଚାପ, ବେଳେବେଳେ ଆଧ୍ୟାତ୍ମିକ ଚାପ ଦ୍ୱାରା ଏ ମାନର ବିଷାଦ ପ୍ରଭାବିତ ହୁଏ। ମାନସିକ ବିଷାଦ ରୋଗର ଚିକିତ୍ସା ଅନେକ ପ୍ରକାରର। ରୋଗୀ ପ୍ରତି ସ୍ନେହ, ସହାନୁଭୂତି

0: ତାସହ ଆଲୋଚନା ଦିଗ୍ଦର୍ଶନ ସାହଚର୍ଯ୍ୟ ପାରିପାର୍ଶ୍ୱିକ ଚାପହ୍ରାସର ପ୍ରଚେଷ୍ଟା ବିଷାଦକୁ ଲାଘବ କରିଥାନ୍ତି ମାନସିକ ତଥା ବ୍ୟବହାରିକ ଚିକିତ୍ସା ପଦ୍ଧତି କଗ୍ନିଟିଭ୍ ବିହେଭିଅରାଲ୍ ଥେରାପି ଏ ଦିଗରେ ଫଳପ୍ରଦ ଚିକିତ୍ସା ଅନେକ ବିଷାଦ ପ୍ରତିରୋଧକ ଔଷଧ ଅଛି ଯାହାକୁ ଆମେ ମୁଡ୍ ଏଲିଭେଟର ବା ଆଣ୍ଟି ଡିପ୍ରେସନ୍ ଶ୍ରେଣୀଭୁକ୍ତ କରିଥାଉ ସେସବୁକୁ ସେବନ କଲେ ତିନି ମାସରୁ ଛଅ ମାସ ମଧ୍ୟରେ ବିଷାଦରୁ ମୁକ୍ତି ମିଳେ ଆତ୍ମହତ୍ୟାର ଉଦ୍ୟମ ବା ଭାବନାକୁ ଆମେ ଗମ୍ଭୀର ସମସ୍ୟା ବୋଲି ଭାବି ତାକୁ ବିଦ୍ୟୁତ୍ ସକ୍ ଚିକିତ୍ସାରେ ଜଲ୍ଦି ଦୂର କରିପାରିବା ଔଷଧୀୟ ଚିକିତ୍ସା ସହ ନିୟମିତ ବ୍ୟାୟାମ କ୍ରୀଡ଼ା ସୂର୍ଯ୍ୟକିରଣରେ ପ୍ରାତଃ ଭ୍ରମଣ ବା ସାୟଂ ଭ୍ରମଣ ସାମାଜିକ ଜୀବନ ସହ ମିଶିବା ପର୍ବପର୍ବାଣୀରେ ପ୍ରବଚନରେ ଏକାଠି ହେବା ମନର ବିଷାଦ ଲାଘବ କରିଥାଏ ଈଶ୍ୱରଙ୍କ ପ୍ରାର୍ଥନା ଯୋଗ ଧ୍ୟାନ ସତ୍ ଚିନ୍ତା ଦ୍ୱାରା ଆମେ ମାନସିକ ବିଷାଦକୁ ପ୍ରତିହତ କରିପାରିବା ଏବଂ ନିୟମିତ ଭାବରେ ଚିକିତ୍ସାରେ ରହି ଆମେ ମାନସିକ ବିଷାଦକୁ ଦୂରୀଭୂତ କରିପାରିବା
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବିଷାଦ ରୋଗ ଆଲୋଚନା କରିଥିଲେ ଡାକ୍ତର ନୀଳମାଧବ ରଥ ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
2: ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ଦୁଇଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚବେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଚତୁର୍ଥ ଇଣ୍ଡୋନେସିଆ ଗସ୍ତ 2018 ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ଓ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଯୋଗକାର୍ତ୍ତା ପରିଦର୍ଶନ କରିବେ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ବୁଧବାର ଦିନ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସାଇବର ସୁରକ୍ଷା ଯୋଗାଣ ଶୃଙ୍ଖଳ ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ଗତ 40 ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ ସହକାର ବନ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲଚର ବ୍ୟବସ୍ଥା ଆଦିର ଭୂମିପୂଜନ ଜାତୀୟ ସମବାୟ ଡାଟାବେସ୍ ଓ ଜିଓ ଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ ଗତ 5 ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି ସମବାୟ ବ୍ୟାଙ୍କ ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି

କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ହେର୍ଫେର୍ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୈଠକ ମଣିରାମ ଛାବେନିଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଏହା ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଆଜିଠାରୁ ଆରମ୍ଭ ହେଉଥିବା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ନୀତି ଉପରେ ଆନ୍ତଃ ସରକାରୀ ବିଶେଷଜ୍ଞ ଗୋଷ୍ଠୀର ନବମ ଅଧିବେଶନରେ ଭାରତ ଅଧ୍ୟକ୍ଷତା କରିବ। ଜାତିସଂଘ ବାଣିଜ୍ୟ ଓ ବିକାଶ ବିଭାଗ ପକ୍ଷରୁ ଏହି ତିନିଦିନିଆ ଅଧିବେଶନ ବୁଧବାର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ। ଆସାମର ଗୁଆହାଟୀଠାରେ ଆଜିଠାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ସମୂହର ନିଶା ନିରୋଧୀ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ସେଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ପରିଚାଳନାଗତ ସମନ୍ୱୟ ସୁଦୃଢ଼ କରିବା, ସୂଚନା ଆଦାନ ପ୍ରଦାନ ଏବଂ କ୍ଷମତା ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଯୁଗ୍ମ ଘୋଷଣାନାମା ଗ୍ରହଣ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକରେ ନିଶା ନିବାରଣ ନେଇ ସାମୁହିକ ପଦକ୍ଷେପକୁ ଦୃଢ଼ କରାଯାଇପାରିବ। ୟୁରୋପରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ପର୍ତ୍ତୁଗାଲ, ଗ୍ରୀସ୍ ଏବଂ ସ୍ୱେନ୍ରେ ଶହ ଶହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ତିନି ଦିନ ହେବ ଜଙ୍ଗଲ ନିଆଁ ସେହିସବୁ ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ସେଠାକାର ସରକାରଙ୍କ ପକ୍ଷରୁ ଗ୍ରୀସ୍ର କେତେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇ ଜନସାଧାରଣଙ୍କୁ କବାଡ଼ ଝରକା ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଅନ୍ୟ ଏକ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ସ୍ପେନ୍ରେ 5,400 ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ରେଞ୍ଜରଙ୍କ ଦ୍ୱାରା ପ୍ରତିବାଦକାରୀଙ୍କ ଉପରେ ଗୁଳିବର୍ଷଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ମୌଳିକ ଅଧିକାର, ଅର୍ଥନୈତିକ ସୁବିଧା ଏବଂ ରାଜନୈତିକ ସ୍ୱାଧୀନତା ନେଇ ପ୍ରତିବାଦକାରୀମାନେ ପ୍ରଦର୍ଶନ କରୁଥିବାବେଳେ ଏହି ଘଟଣା ଘଟିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଅଞ୍ଚଳରେ ଇସ୍ଲାମାବାଦ ବିରୋଧୀ ପ୍ରଦର୍ଶନ ଯୋଗୁଁ 600ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ନେଇ ଲଣ୍ଡନରେ ବସବାସ କରୁଥିବା କାଶ୍ମୀରୀ ଅଧିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ଇଣ୍ଡିଆ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାୟ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-2371-7171-2331-4443-1048 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ

ଗୋଆ ଛତିଶଗଡ଼ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଅତି ପ୍ରବଳ ବର୍ଷା ହେବା ନେଇ ଓଡ଼ିଶାରେ 7ଟି ଜିଲ୍ଲା ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯିବା ସହ କେତେକ ସ୍ଥାନରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ

ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ ବିଜୟୀ ହୋଇଛି। ଗତକାଲି ଲଣ୍ଡନର ଲର୍ଡ୍ସଠାରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 7 ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ପାଇଁ ନିଷ୍ପଭି ନେବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 150 ରନ୍ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ 17 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ 153 ରନ୍ ସ୍କୋର କରିଥିଲା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।

ଶୁଣୁଛନ୍ତି ଆପଣମାନେ ଦେବମିତ୍ରାକୁ 100.4 ଆକାଶବାଣୀ ଏବଂ ରେନ୍ବୋ କାଟକ ତେଲସେ ତେଲ ତାକରେ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:27 ଏବଂ ଶୋ ଆରମ୍ଭ ହୋଇଯାଇଛି ଆପଣଙ୍କର ମର୍ଣ୍ଣିଂ ବାଲା ସୋ ଶୁଭ ସକାଳର ସୋ ତେବେ ଏଇ ବର୍ଷରେ ଆପଣମାନେ କେମିତି ଅଛନ୍ତି ଆଶା କରୁଛି ସମସ୍ତେ ଭଲ ଥିବେ କାହାକୁ ସର୍ଦ୍ଦି ଜୁଖାମ ଥଣ୍ଡା ଜ୍ୱର ଏଇସବୁ ବିଲକୁଲ ବି ଆସିନଥିବ ନିଜର ଯତ୍ନ ନିଅନ୍ତୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ସ୍ପେଶାଲି ଏଇ ବର୍ଷା ଦିନମାନଙ୍କରେ ଆଉ ହଁ

ଶାନ୍ତ ଥାଏ ଏଇ ଯେତେବେଳେ ସକାଳୁ ସକାଳୁ ମୁଁ ଘରୁ ବାହାରିକି ରେଡିଓ ଷ୍ଟେସନ ଆସେ ସେତେବେଳେ ଏମିତି ଲାଗେ ଯେମିତି ଏଇ ସହର ଠାରୁ ସୁନ୍ଦର ସକାଳ ଆଉ କୋଉଠି ନାହିଁ। ମହାନଦୀର ସୁନ୍ଦର ପବନ ଯେମିତି ଧୀରେ ଧୀରେ ଦେହକୁ ଛୁଇଁ ଯାଉଥାଏ ଆଉ ସେପଟୁ କାଠ ଯୋଡ଼ିର ସୁନ୍ଦର ଶବ୍ଦ ପବନର ଶବ୍ଦ ଯେମିତି କାନ ପାଖରେ ଛୁଇଁକି କୁହେ ଏଇ କଟକ ଏବେ ବି ଶାନ୍ତ ଅଛି, ଏଇ କଟକ ଏବେ ବି ସରଳ ଅଛି। ହଁ, ଯେମିତି ଲାଗେ ସହରଟି ଧୀରେ ଧୀରେ ନିଦରୁ ଉଠୁଛି। ଆଉ ତାପରେ ବହି ଆସେ ସେଇ ସୁଗନ୍ଧ, କେଉଁଠି ଗରମ ଚା'ର ମିଠା ମହକ ତ ଆଉ କୋଉଠି ଦହିବରାର ସୁନ୍ଦର ବାସ୍ନା ତ ଆଉ କୋଉଠି ଭିଜା ମାଟିର ବାସ୍ନା, ଜଳଖିଆର ଛୁଙ୍କ ଆଉ ଫୁଲ ଦୋକାନରେ ଗେଣ୍ଡୁ ମଲ୍ଲି ରଜନୀଗନ୍ଧା ଏସବୁର ସୁଗନ୍ଧ ସବୁ ମିଶିକି ସହରକୁ ଗୋଟେ ପରିଚୟ ଦେଇଥାଏ। ହଁ, ମୋ ସହର ସତରେ ନିଆରା। ଏ ବିଷୟରେ ଆଗକୁ ଆହୁରି ଚର୍ଚ୍ଚା କରିବା, କିନ୍ତୁ ଏବେ ପାଇଁ ଏଇ ସୁନ୍ଦର ଗୀତଟି ଆପଣ ସମସ୍ତଙ୍କ ପାଇଁ।

ଶୁଣୁଛନ୍ତି ଆପଣମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସେତିଲ ତାକରେ ଶୋ ଆରମ୍ଭ ହେଇଯାଇଛି ଡାର୍ଲିନ୍ ଲାଇଫ୍ ର ଏବଂ ଆଜିର ସକାଳରେ ଆମେ କଣ କଥା ହେବା ପ୍ରତ୍ୟେକ ସହରର କିଛି ନା କିଛି ପରିଚୟ ଥାଏ ଏବଂ ଆପଣ ଯେଉଁ ଜାଗାରେ ଜନ୍ମଗ୍ରହଣ କରିଛନ୍ତି ସମସ୍ତେ ତ ନିଜ ନିଜ ଜନ୍ମଭୂମିକୁ ନେଇକି ପ୍ରାଉଡ୍ ଫିଲ୍ କରନ୍ତି ସେ ଜାଗାରେ କିଛି ଏମିତି ଆକର୍ଷଣ ଜିନିଷ ଥାଏ ଯାହା ସମସ୍ତଙ୍କ ମନ ମୋହିନିଏ କେବେ ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ହେଇଥାଉ କେବେ ସେ ଆମ ସଂସ୍କୃତି ସହିତ ଜଡ଼ିତ କିଛି ମନ୍ଦିର ହେଇଥାଉ କି କିଛି ନୂଆ ଜିନିଷ ହେଇଥାଉ ଏମିତି କିଛି ଖାଦ୍ୟ ପଦାର୍ଥ ବି ଥାଏ ଯାହାକୁ ନେଇକି କିଛି କିଛି ଏରିଆ ବହୁତ ପ୍ରସିଦ୍ଧ ଥାଏ ଆଉ ଆମେ ତାକୁ ନେଇକି ଗର୍ବ ବି ଫିଲ୍ କରିଥାଉ ଏଇ ଯେମିତି ଢେଙ୍କାନାଳର ବରା ହଉ କି କଟକର ଦହିବରା ହଉ ସମସ୍ତେ ନିଜ ନିଜ ଖାଦ୍ୟକୁ ନେଇକି ପ୍ରାଉଡ୍ ଫିଲ୍ କରିଥାନ୍ତି ନୟାଗଡ଼ର ଛେନାପୋଡ଼ ହଉ ତାକୁ ନେଇକି ବି ପ୍ରାଉଡ୍ ଫିଲ୍ କରନ୍ତି ଠିକ୍ ସେମିତି ଯଦି ଦେଖିବା ଜଗତସିଂହପୁରରେ ଝଙ୍କଡ଼ବାସିନୀ ମା ସାରଳାଙ୍କୁ ନେଇକି ଅନେକ ଜଣ ପ୍ରାଉଡ୍ ଫିଲ୍ କରନ୍ତି କେହି କେହି ତ କୁହନ୍ତି ମୁଁ ସାରଳାଙ୍କ ମାଟିର ପିଲା ହଁ ଆଉ କେହି କେହି କଟକର ଐତିହ୍ୟ କଟକର କାରୁକାର୍ଯ୍ୟ ଆକୁ ନେଇକି ଗର୍ବ ଅନୁଭବ କରନ୍ତି ଆଉ କେହି କେହି ଚାରୁପାଣି ବରହମପୁର ର ଖଟା ଆଚାର ୟାକୁ ନେଇକି ଗର୍ବ ଫିଲ୍ କରିଥାନ୍ତି ହଁ ପ୍ରତ୍ୟେକ ମାଟିର ନା କିଛି କିଛି ନୂଆ କାହାଣୀ ଥାଏ ଆଉ ପ୍ରତ୍ୟେକ ମାଟି ସହିତ ଜଡ଼ିତ ମଣିଷମାନେ ସେଇ ସହରର କିଛି କଥାକୁ ନେଇ କିଛି ଜିନିଷକୁ ନେଇ ଗର୍ବ ଫିଲ୍ କରିଥାନ୍ତି ତାହେଲେ ଆଜି ଆପଣମାନେ ମୋତେ କଲ୍ କରନ୍ତୁ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରନ୍ତୁ ଯେ ଆପଣଙ୍କ ସହରର କୋଉ କଥାକୁ ନେଇକି ଆପଣ ବହୁତ ଗର୍ବ ଫିଲ୍ କରନ୍ତି ବା ପ୍ରାଉଡ୍ ଫିଲ୍ କରନ୍ତି ନିଜ ସହରର କୋଉ ଜିନିଷ ନେଇକି ଆପଣ ସବୁବେଳେ ପାଇଁ ପ୍ରାଉଡ୍ ଫିଲ୍ କରନ୍ତି କୁହନ୍ତି ଏଇଟା ମୋ ସହରର ଜିନିଷ ଏଇଟା ମୋ ସହରର ଖାଦ୍ୟ ଏଇ ମନ୍ଦିର କେବଳ ମୋ ସହରରେ ଅଛି ଜଣେଇବା ପାଇଁ ଡାଏଲ୍ କରନ୍ତୁ ନମ୍ବର ହେଉଛି 0671230315 ଏବଂ ସେୟାର କରନ୍ତୁ ଆପଣଙ୍କ ସହରକୁ ନେଇକି ବ୍ୟୁଟିଫୁଲ୍ ସା କଥା ମୋ ସହିତ କେବଳ ଆଉ କେବଳ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ ବର୍ତ୍ତମାନ ପାଇଁ ଏଇ ରାପ୍ଟିକ୍ ସଙ୍ଗ୍ ଆପଣ ସମସ୍ତଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ

0: ଶୁଣୁଛନ୍ତି ଆପଣମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ଡିନ୍ ବୁକ୍ ଆଟାକ୍ ଦେଲ୍ ସେ ଦିଲ୍ ତାକରେ ଆଣ୍ଡ ଦେଲ୍ ସେ ଦିଲ୍ ତାକରେ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ର ଚାଲନ୍ତୁ ଦେଖିବା ଆଜି ମୋତେ ପ୍ରଥମେ କିଏ ଡାଏଲ୍ କରିଛନ୍ତି ଏବଂ ସିଏ କ'ଣ କହୁଛନ୍ତି ହ୍ୟାଲୋ
1: ଜୟ ମା ତାରା ତାରିଣୀ ଜୟ ମା ବୁଢ଼ୀ ଠାକୁରାଣୀ
0: ନମସ୍କାର ବରହମପୁର କହୁଛନ୍ତି ତାରା ତାରିଣୀଙ୍କୁ କହୁଛନ୍ତି ମାନେ ବରହମପୁର କହୁଛନ୍ତି କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ମୁଁ କହୁଥିଲି ରେଡିଓ ଲଭର ତଥା ଜାତୀୟ ଅନ୍ତର୍ଜାତୀୟ ରେଡିଓ ଶ୍ରୋତା ନାରାୟଣ ପ୍ରଧାନ ଜି ବରହମପୁର କୁଗୁଡ଼ା ଜିଲ୍ଲା ଗଞ୍ଜାମ
0: ଆଚ୍ଛା କେମିତି ଅଛନ୍ତି ଆପଣମାନେ
1: ହଁ ବହୁତ ବଢିଆ ଅଛି ଆଉ ବର୍ତ୍ତମାନ ତ ବର୍ଷା ଲାଗି ରହୁଛି ବର୍ଷାକୁ ଏନ୍ଜୟ କରୁଛୁ
0: ଆଚ୍ଛା ତାହେଲେ ଆପଣ ପ୍ରଥମରୁ କହିଛନ୍ତି ତାହେଲେ କହିଦିଅନ୍ତୁ କି ଆପଣ ଆପଣଙ୍କ ଜାଗାର କୋଉ ଜିନିଷକୁ ନେଇକି ବହୁତ ଗର୍ବ ଫିଲ୍ କରନ୍ତି
1: ଦେଖନ୍ତୁ ଆମ ଗଞ୍ଜାମ ହେଲା ବରହମପୁର ସିଲ୍କ ସିଟି ପାଇଁ ପ୍ରସିଦ୍ଧ
0: ଆଜ୍ଞା
1: ଆମର ମା ତାରାତାରିଣୀ ମା ବୁଢ଼ୀ ଠାକୁର ପାଇଁ ପ୍ରସିଦ୍ଧ ଆମର ବୁଗୁଡ଼ାର ଅଛି ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର ଯୋଉଟାକି ବୀରେନ୍ଦ୍ର ନାରାୟଣ ମନ୍ଦିର ପାଇଁ ପ୍ରସିଦ୍ଧ ଆମର ପାମ୍ପଡ଼ ଏବଂ ଆମର ଆଚାର ପାଇଁ ଓଡ଼ିଶା ପ୍ରସିଦ୍ଧ
0: ଆଜ୍ଞା ତ ଆପଣ ଏତେ ଗୁଡ଼ିଏ କଥାକୁ ନେଇକି ଗର୍ବ ଫିଲ୍ କରନ୍ତି ମୁଁ ତ ଭାବୁଛି ଆପଣ
1: ଆମର ପୁଣି ଅଛି ଆମର ଘୋଡ଼ା ନାଚ ପାଇଁ ଓଡ଼ିଶା ପ୍ରସିଦ୍ଧ ବାଘ ନାଚ
0: ଏଇ ସବୁ କିଛି ସଂସ୍କୃତି ଏ ସବୁ କିଛି ଐତିହ୍ୟ ପରମ୍ପରା ପରମ୍ପରାରେ ଦେଖିବାକୁ ମିଳେ

0: ମୁଁ ତ 2 ବର୍ଷ ବରହମପୁରରେ ରହିଛି, ମତେ ବରହମପୁର ବହୁତ ଭଲ ଲାଗେ। ଆଣ୍ଡ ଆପଣ ଯେମିତି କହିଲେ ପାମ୍ପଡ଼ ଆଚାର ଏସବୁ ପାଇଁ ବି ବହୁତ ଫେମସ। ଆଉ ପ୍ରତ୍ୟକ୍ଷ ଠାକୁରାଣୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଯିଏ ଦେଖିଥିବେ ସେ ନିହାତି ଜାଣିଥିବେ କି କେତେ ମହତ୍ଵ ରହିଛି ଦେବୀଙ୍କର, ତାରାତାରିଣୀଙ୍କର ଶକ୍ତିପୀଠ ମଧ୍ୟ। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଆପଣଙ୍କ ଏରିଆକୁ ନେଇକି ଏତେ ପ୍ରାଉଡ୍ ଫିଲ୍ କରନ୍ତି, ଏତେ କଥା ଆମ ସହିତ ସେୟାର କଲେ, ବହୁତ ଭଲ ଲାଗିଲା। ନମସ୍କାର।
1: ନମସ୍କାର।
0: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ଗର୍ବ ଫିଲ୍ କରନ୍ତି, ଆପଣଙ୍କ ସହରର କୋଉ ଜିନିଷ ଖାସ୍, ନିହାତି ଭାବରେ ସେୟାର କରନ୍ତୁ।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଆଣ୍ଡ ସେ କଣ କହୁଛନ୍ତି। ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, ଗୁଡ ମର୍ଣ୍ଣିଂ। ସାଇ କହୁଛ ବେଲପଡ଼ାରୁ?
1: ଆଜ୍ଞା।
0: କେମିତି ଅଛ?
1: ପୁରା ବୋବାଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ପୁରା ବୋବାଲ ଅଛି, ତୁମଠୁ ବୋବାଲ କଥା ଶୁଣିକି ବି ଆହୁରି ବୋବାଲ ହେଇଗଲି। ଆଚ୍ଛା କୁହ, ତୁମେ ତୁମ ଏରିଆର କୋଉ ଜିନିଷକୁ ନେଇକି ବେଶୀ ପ୍ରାଉଡ ଫିଲ୍ କର?
1: ଆମର ତ ଜିଲ୍ଲା ହଉଛି କଟକ। କଟକର ତ କଣ ସବୁ ଫେମସ କହିବା ଦରକାର ନାହିଁ, ସମସ୍ତେ ଜାଣିଛନ୍ତି। ମୁଁ କିନ୍ତୁ ଆମ ଗାଁ କଥା କହିବି। ଆମ ଗାଁରେ ଗୋଟେ ଖାଇବା ହଉଛି ବିରିର ଚପ୍ ହୁଏ, ସେଇଟା ହଉଛି ଫେମସ ଆମ ଏଠି, ସେଇଟା ମିଳେ। ତ ଆମର ଏଠି ଯେତେ ବି ଲୋକ ଅଛନ୍ତି ସମସ୍ତେ ପୁରା ସନ୍ଧ୍ୟା ଟାଇମରେ, ସେଇଟା ସକାଳେ ତ ବେଶୀ ମିଳେ ନା, ହେଲେ ସନ୍ଧ୍ୟା ଟାଇମରେ ମିଳେ, ସବୁ ଲୋକ ଚା ସହିତ ବିରି ଚପ୍ ଖାଇବା ପାଇଁ ଯାଆନ୍ତି।
0: ତାହେଲେ ବେଲପଡ଼ାର ବିରି ଚପ୍ ହଉଛି ବହୁତ ଫେମସ ନା କଣ?
1: ଆଜ୍ଞା।
0: ତାହେଲେ ମୁଁ କେବେ ବେଲପଡ଼ା ଗଲେ ମତେ ବିରି ଚପ୍ ଖୁଆଇବ ନା ନାଇଁ?
1: ଆଜ୍ଞା ନିଶ୍ଚିତ କେବେ ଆସନ୍ତୁ।
0: ନିହାତି ଭାବରେ ଆମକୁ ବି ଯୋଉମାନେ ଶୁଣୁଛନ୍ତି ସେମାନେ ବି ବେଲପଡ଼ା ଥାଇ ଯାଆନ୍ତୁ, କାହିଁକି ନା ବେଲପଡ଼ାର ବିରି ଚପ୍ ଫେମସ ବୋଲି ସାଇଙ୍କଠୁ ଶୁଣିବାକୁ ମିଳୁଛି। ବର୍ଷା ଦିନେ ପୁରା ପାଗ ଜମିଯିବ ନା କଣ? ବହୁତ ଭଲ ଲାଗିଲା କଥା ହେଇକି, ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ ସହରର କେଉଁ ଜିନିଷ ସବୁଠୁ ଫେମସ ବା ଆପଣ ତାକୁ ନେଇକି ପ୍ରାଉଡ ଫିଲ୍ କରନ୍ତି, ନିହାତି ଭାବରେ ସେୟାର କରନ୍ତୁ।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଏନ୍ସି କଣ କହୁଛନ୍ତି ହ୍ୟାଲୋ
1: ଆଜ୍ଞା ନମସ୍କାର ଗୁଡ ମର୍ଣ୍ଣିଂ ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠି କହୁଛନ୍ତି
1: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଆରିକମ ଗ୍ରାମ ଢିପୋସାହିରୁ ବଳରାମ ବେରା କହୁଥିଲି ମା କୁଶଳା ସିଂହ ପୀଠରୁ
0: ଆଚ୍ଛା ଆପଣ ଆପଣଙ୍କ ଏରିଆରେ କୋଉ ଜିନିଷକୁ ନେଇକି ଗର୍ବ ଫିଲ୍ କରନ୍ତି
1: ବେଶୀ ଗର୍ବ ହେଲା ମୋର ବେଶୀ ରାଧାକୃଷ୍ଣ ମନ୍ଦିର ଏଠି ଅଛି ଆଜ୍ଞା ରାଧାକୃଷ୍ଣ ମନ୍ଦିର
0: ଆଜ୍ଞା
1: ତାଙ୍କ ପ୍ରସାଦରେ ମତେ ବହୁତ ପ୍ରିୟ ସେ ପ୍ରସାଦ ଏତେ ବାସନା ହବ ଯେ ଆଉ କହିବା କଥା ନାହିଁ ଆଜ୍ଞା ସେ ଯୋଉ ପିତ୍ତଳ ହଣ୍ଡାରେ ପିତ୍ତଳ ଡେକ୍ଚିରେ ରୋଷେଇଟା ହବ ପ୍ରସାଦରେ ମତେ ବହୁତ ଭଲ ଲାଗେ ଆଉ ମା କୃଷ୍ଣ ଶ୍ରେଣୀଙ୍କ ପୀଠ ଗୋଟେ ଅଛି ମାଙ୍କ ଦର୍ଶନଟା ମତେ ସକାଳୁ କରିବାଟା ବହୁତ ଭଲ ଲାଗେ
0: କୃଷ୍ଣ ଶ୍ରେଣୀ ନା କିଏ କହୁଛନ୍ତି
1: ଆଜ୍ଞା
0: ମୁଁ କହିଲି କୋଉ ମାଙ୍କର ପୀଠ ଅଛି
1: ମା କୁଶଳା ଶ୍ରେଣୀଙ୍କ ପୀଠ
0: କୁଶଳା ଶ୍ରେଣୀ ଆଚ୍ଛା
1: ଜଙ୍ଗଲ ଅଛି ବିରାଟ ଶାଳ ଜଙ୍ଗଲ ଅଛି ସେଟା ଦଶହରାରେ ମାଙ୍କର ସବୁ ପୂଜା ହୁଏ ଦଶହରା ବିରାଟ ଯାତ୍ରା ରଜ ଯାତ୍ରା ସେଠି ହୁଏ ସେମିତି ସବୁ ମାଙ୍କର ବହୁତ ବାହାଘର ଫାହାଘର ବିଭିନ୍ନ ପ୍ରକାର ପ୍ରୋଗ୍ରାମ ଏଠି ହୁଏ ମାଙ୍କ
0: ପାଇଁ ସ୍ପେଶିଆଲି କୋଉ ଏରିଆରେ ଅଛି
1: ଏଇଟା ଆମର ସେ ଯୋଉ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋଟେ ଅଛି ଆରିକମା ଗ୍ରାମ ସେଟା ହଉଛି ଆରିକମା ଗ୍ରାମ ଆମର ବାଙ୍କି ତଳ କଳାପଥର ଦେଇକି ଗଲେ ବି ପଡିବ ଆଉ ଏପଟେ ବୋଲଗଡ଼ ସୁନାଖଳା ଦେଇଗଲେ ମଝିରେ ସେଟା ପଡିବ ଏଇଟା ଭିଲେଜ ନାଁ ହେଲା ଆରିକମା ଆରିକମା ସେଟା ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ଯାଉଛି ବୋଲଗଡ଼ ଥାନା ବ୍ଲକରେ ସେଟା ଯାଉଛି ବୋଲଗଡ଼ ଥାନା ବ୍ଲକ କଳାପଥର ଧଳାପଥର ପାଖାପାଖି ସେଟା ରହୁଛି ଆଜ୍ଞା ଶାଳ ଜଙ୍ଗଲ ଅଛି ପାହାଡ ଉପରେ ସେଟା ରହୁଛି ମାଙ୍କ ମନ୍ଦିର
0: ତାହେଲେ ବହୁତ ସୁନ୍ଦର ଜାଗା ହେଇଥିବ ଆପଣ ଯେମିତି ବର୍ଣ୍ଣନା କଲେଣି
1: ପାହାଡ ଉପରେ ଅଛି ବହୁତ ମାନେ ସେଠି ବହୁତ ଘର ପର ଲୋକ ଆସିଲା ମାନେ ଆସିଲେ ରହିପାରିବେ କିଛି ଅସୁବିଧା ନାହିଁ ଲୋକ ବାହାଘର ଫାହାଘର ସୃଷ୍ଟି ସବୁ ପ୍ରୋଗ୍ରାମ ଏଠି ହୁଏ ଆଜ୍ଞା ଆମର
0: ମୋ ଆଖି ଆଗରେ ମାନେ ମୁଁ ଦୃଶ୍ୟ ଗୋଟେ ନାଚି ଯାଉଛି ଆପଣ ଯୋଉ ହିସାବରେ ବର୍ଣ୍ଣନା କରୁଛନ୍ତି ତାହେଲେ ଆମକୁ ଯୋଉମାନେ ଶୁଣୁଛନ୍ତି ଖୋର୍ଦ୍ଧାର ଆରିକମା ନିହାତି ଭାବରେ ବୋଲି ଯାଆନ୍ତୁ ମାଙ୍କର ପ୍ରସିଦ୍ଧ ଜାଗା ଆପଣ ଯେମିତି କହିଲେ କଳା ପାହାଡ ଧଳା ପାହାଡ ଅଛି ତ ବହୁତ ଐତିହ୍ୟ ସ୍ଥାନ ମଧ୍ୟ ମତେ ଲାଗୁଛି ତ ମୁଁ ନିହାତି ବୁଲି ଆସିବି ଆରିକମାର ମାଙ୍କର ସ୍ଥଳୀ ବହୁତ ଭଲ ଲାଗିଲା ଆପଣଙ୍କଠୁ ଜାଣିକି
1: ଶୁଣନ୍ତୁ ବର୍ତ୍ତମାନ ପ୍ରେଜେଣ୍ଟ କଟକରେ ଆଜ୍ଞା ଆମର କଟକ ଯୋଉ ଅଛି ନାଁ ହେଲା ତ ଆଉ ଥରେ ଆଡ୍ରେସଟା କମ୍ପ୍ଲିଟ କରିଦେଉଛି ନାଁ ହେଲା ବଳରାମ ବେହେରା ଆମର ଆଡଭୋକେଟ ଜେନେରାଲ ଅଫିସ ସର୍ଟରେ କହନ୍ତି ଏଜି ଅଫିସ ଓଡ଼ିଶା ହାଇକୋର୍ଟ ବିଲ୍ଡିଂ କଟକ ବର୍ତ୍ତମାନ କଟକରେ ପ୍ରେଜେଣ୍ଟ ଆଜ୍ଞା
0: ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଠୁ ଏତେ ସବୁ କଥା ଜାଣିକି ବହୁତ ଭଲ ଲାଗିଲା ଆରିକମାର ଦେବୀଙ୍କ ପୀଠ ବିଷୟରେ ଜାଣିକି

0: ମାଆ କୁଶଳ ସଙ୍ଗୀଙ୍କ କଥା ଜାଣିକି ବହୁତ ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ। ଆମକୁ ଯୋଉମାନେ ଶୁଣୁଥିବେ ସେମାନେ ବି ନିହାତି ଦଶହରା ଟାଇମରେ ଭିଜିଟ୍ କରିପାରିବେ। ରହୁଛି, ନମସ୍କାର।
1: ନମସ୍କାର, ଜୟ ଜଗନ୍ନାଥ।
0: जय जगन्नाथ। आपण भी कॉल करि परबे अंदर नंबर 0671230353 रे एवं शेयर करि परबे आपणक कहानी मो सहित। किंतु एबे पाई सोनू निगम को कंठरे ब्यूटीफुल संगीत आपण समस्तक पाई। स्टे ट्यून्ड।

0: ଗୀତ ପରି ପୁଣି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସେ ଦଲତା କଣ୍ଡଲସେ ଦଲତା କ୍ରି ଶୋ ଚାଲିଛି ଡାଲ୍ ଇନ୍ ଲାଇଭ୍ ର ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର୍ କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି ଆଜିର ଟପିକ୍ ନେଇ। ହ୍ୟାଲୋ
1: ଜୟ
0: ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ବିଜୟ କୁମାର ଦାସ, ସୌରୀ, ମହାସିଂହପୁର, ବହୁରାମ, କଟକ।
0: ଆଚ୍ଛା, ଆପଣ ଆପଣଙ୍କ ଏରିଆରେ କୋଉ ଜିନିଷକୁ ନେଇକି ବହୁତ ଗର୍ବ?
1: ଆମର ସେଠି ଅଛନ୍ତି ଚାଟେଶ୍ୱର ମହାପ୍ରଭୁ।
0: ଚାଟେଶ୍ୱର ମହାପ୍ରଭୁ, ଆଚ୍ଛା,
1: ଏଠି ଆପଣ ଦୋଳ ପୂର୍ଣ୍ଣମୀରେ ହୁଏ, ଆପଣ ଘର ଅଧିକା ପଡିଲେ ଆପଣ ମନସ୍କାମନା ନିଶ୍ଚୟ ପୂରଣ ହବ।
0: ଆଚ୍ଛା, ଦୋଳ ପୂର୍ଣ୍ଣିମାରେ କଣ ହୁଏ
1: ସେଠି? ମାନେ ଦୋଳପଣା ଯେମିତି ପ୍ରଥମ, ଦ୍ୱିତୀୟ ହଉଛି ଆମ ଚାଟେଶ୍ୱର ମନ୍ଦିର, ସେଠି 100 ଉପରେ ବିମାନ ହୁଏ।
0: ଆଚ୍ଛା,
1: ଆଉ ଆପଣ ଅଧିକା ପଡିଲେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହବ।
0: ଆଚ୍ଛା, ଚାଟେଶ୍ୱର
1: ଠାକୁରଙ୍କର 365 ଏକର ଜମି।
0: ବାବା, ଆଚ୍ଛା, ବହୁତ ଭଲ ଲାଗେ।
1: ଐତିହାସିକ ମନ୍ଦିର, ସେଟା ଇତିହାସ ବହିରେ ପଢା ହୁଏ, ଆମେ ସପ୍ତମ ଶ୍ରେଣୀ ଇତିହାସ ବହିରେ ପଢିଥିଲୁ।
0: ଚାଟେଶ୍ୱର ମନ୍ଦିର,
1: ଚାଟେଶ୍ୱର ମହାପ୍ରଭା।
0: ଆଚ୍ଛା, ଜାଣିକି ବହୁତ ଭଲ ଲାଗିଲା ଆମକୁ, ଯୋଉମାନେ
1: ମଧୁବାବୁଙ୍କ ଜନ୍ମସ୍ଥାନ ବି ସେଇଠି।
0: ବା, ଏତେ ସୁନ୍ଦର,
1: ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସେଇଠି ଆମ ଘର ପାଖରେ। ଆଉ କେବେ ଆସନ୍ତୁ, ଆମକୁ ସମସ୍ତଙ୍କୁ ଯିଏ ଆସି ଆମ ଶ୍ରୋତା ବନ୍ଧୁ ମାନେ ତାଙ୍କୁ ବୁଲି ଆଣିଛନ୍ତି।
0: ଯାହା ହଉ, ଏତେ ସୁନ୍ଦର ଜାଗାରେ ଆପଣ ଜନ୍ମଗ୍ରହଣ କରିଛନ୍ତି।
1: ଚାଟେଶ୍ୱର ମହାପ୍ରଭୁଙ୍କର ହଉଛି ଶ୍ୱଶୁର ଘର ହଉଛି ଆମ ଗାଁରେ।
0: ଆଚ୍ଛା, ଚାଟେଶ୍ୱର ମହାପ୍ରଭୁ ଅଛନ୍ତି, ଏପଟେ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ଆପଣ କହୁଛନ୍ତି।
1: ଚାଟେଶ୍ୱର ମହାପ୍ରଭୁଙ୍କର ଜନ୍ମସ୍ଥାନ ଯୋଉ ସେଠି, କିନ୍ତୁ ଆମ ଶ୍ୱଶୁର ଘର ହଉଛି ସୌରୀ ଗାଁ।
0: ଆଚ୍ଛା,
1: ଯେମିତି ପ୍ରଶାସନ କରି ବର ଆସେ, ସେମିତି ସେମାନେ ବର ହେଇକି ପ୍ରଶାସନ ହେଇକି ଆସନ୍ତି।
0: ବହୁତ ଭଲ ଲାଗିଲା ଆପଣଙ୍କ ଜାଣିକି,
1: ନିମନ୍ତ୍ରଣ କରିକି ଯାଆନ୍ତି।
0: ବହୁତ ଭଲ ଲାଗିଲା ଆପଣଙ୍କ ଠୁ ଜାଣିକି, ଆପଣଙ୍କ ଏରିଆ ବିଷୟରେ, ଏବଂ ଆପଣ ଗର୍ବ ଫିଲ୍ କରୁଛନ୍ତି ଜାଣିକି, ବହୁତ ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା। ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315।

0: ଚଳନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର କିଏ ଅଛନ୍ତି ଏବଂ ସିଏ କଣ କହୁଛନ୍ତି। ହ୍ୟାଲୋ,
1: ଦେଖୁଛି ମୋ ଆଖି କାନ୍ଦୁଛି ଏ ହୃଦୟ, ଦେଖୁଛି ମୋ ଆଖି କାନ୍ଦୁଛି ଏ ହୃଦୟ, ଏ ଆଖିର ଲୁହ ମତେ ନେଇ ଚାଲ ସ୍ୱର୍ଗ ଦ୍ୱାର। ନମସ୍କାର, ମୁଁ ଗରିବ ଖାନ କହୁଥିଲି କଟକ ଜିଲ୍ଲାରେ।
0: ନମସ୍କାର, କେମିତି ଅଛନ୍ତି?
1: ବହୁତ ଭଲ ଅଛି, ଆଉ ଆପଣ ମାନେ କେମିତି ଅଛନ୍ତି?
0: ମୁଁ ବହୁତ ଭଲ ଅଛି। ଆଚ୍ଛା, ଆପଣ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ଗର୍ବ ଅନୁଭବ କରନ୍ତି?
1: ଦେଖନ୍ତୁ, ଆମର ତ କଟକରେ ମା ଚଣ୍ଡୀ ମନ୍ଦିର ଅଛି। ସବୁଠୁ ବଡ କଥା, ଖୁସିର କଥା, ମହାନଦୀ ଅଛି, ମାନେ ଓଡ଼ିଶାରେ ସବୁଠୁ ବଡ ନଦୀ ମୋରି ଘର ପାଖରେ ଏକଦମ, ମାନେ ହାଫ କିଲୋମିଟର ବି ହବନି। ମତେ ଏଇ ଜିନିଷଟା ବହୁତ ଖୁସି ଲାଗେ, କାହିଁକି ନା ଯେତେବେଳେ ବୋଲ ବମ୍ ସମୟ ଆସେ, କାଉଁରିଆ ବାଲା ଆସନ୍ତି, ହଜାର ହଜାର ଲକ୍ଷ ଲକ୍ଷ ଲୋକ ଆସନ୍ତି ଏଠି।

0: ମାଙ୍କର ଦର୍ଶନ ବି ହେଇଯାଉଛି ଆଉ ନଦୀରେ ପାଣି ନେଇକିନା ଯାଆନ୍ତି ଏଇଠି, ଏଇଟା ଆମ ପାଇଁ ବହୁତ ଖୁସିର ଖବର। ଆଉ ଗୋଟେ କଥା ମୁଁ କହିବାକୁ ଚାହିଁବି, ଆମର ଓଡ଼ିଶାରେ ଦେଖନ୍ତୁ ଜଗନ୍ନାଥଙ୍କର ମନ୍ଦିର ଅଛି, କେତେ ଭକ୍ତମାନେ ହଜାର ହଜାର କେତେ କେତେ ଦୂରଠୁ କାଳିଆ ଠାକୁରକୁ ଦର୍ଶନ କରିବା ପାଇଁ ଏଠି ଆସୁଛନ୍ତି, ଏଇଟା ମତେ ବହୁତ ଖୁସି ଲାଗେ, ଭଲ ଲାଗେ।
1: ବହୁତ ବହୁତ ଧନ୍ୟବାଦ, ଏତେ ସବୁ ଜିନିଷକୁ ନେଇକି ଆପଣ ଗର୍ବ ଫିଲ୍ କରନ୍ତି କହୁଛନ୍ତି। ସ୍ପେଶାଲି ଭଲ ଲାଗିଲା ଯେ ମହାନଦୀ କୂଳରେ ଆପଣ ରହୁଛନ୍ତି ପ୍ରକୃତି ପ୍ରେମୀ, ଆଉ ଯେମିତି କହିଲେ ବୋଲବମ୍ ଟାଇମ୍ରେ କାଉଁରିଆବାଲା ଆସିକି ଆପଣଙ୍କ ଘର ପାଖରୁ ପାଣି ନିଅନ୍ତି ମହାନଦୀରୁ, ଜାଣିକି ଭଲ ଲାଗିଲା। ଆଉ ସମସ୍ତେ ଆମେ ଓଡ଼ିଆ ବୋଲି ଗର୍ବ କରୁ କାହିଁକି ନା ଆମର ଜଗନ୍ନାଥଙ୍କୁ ନେଇକି, କାହିଁକି ନା ସେ ଗୋଟିଏ ଜଗା କିନ୍ତୁ ତାର କୋଟିଏ ଭକ୍ତ, ତେଣୁ ଆମେ ସମସ୍ତେ ଓଡ଼ିଆ ବସି ଆମ ଜଗାକୁ ନେଇକି ସବୁବେଳେ ପ୍ରାଉଡ୍ ଫିଲ୍ କରୁ। ଆଉ ଆପଣଙ୍କ ମୁହଁରୁ
0: ଶୁଣନ୍ତୁ, ଜଗନ୍ନାଥ ଯୋ ଆମର ଅଛନ୍ତି, ସେ ମାନେ ଭକ୍ତ ମାନଙ୍କୁ ଦେଖା କରିବାକୁ ଯେତେବେଳେ ପଦାରେ ଆସୁଛନ୍ତି, ତାଙ୍କ ସେ ଚକା ଆଖିରୁ ସମସ୍ତଙ୍କୁ, ଦୁନିଆରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ଦେଖୁଛନ୍ତି, ତାଙ୍କରି ଉପରେ ଗୋଟେ ମୁଁ ଚାହିଁବି, ଯୋଉ ମୁଁ ଛୋଟିଆ ସାଇରିଟା କହିଛି, ଠିକ କି ଭୁଲ ମୁଁ କହିପାରିବିନି, ମୁଁ ବି ନିଜେ ବୁଝିପାରିନି ତା ମାନେ କଣ, କିନ୍ତୁ କହୁ କହୁ କହିଦେଲି, ସେଇ ସାଇରିଟାକୁ ନେଇ ଗୋଟେ ଭଜନ ଦେଇଦେବେ ତ ମତେ ବହୁତ ଖୁସି ଲାଗିବ।
1: ନିହାତି ଭାବରେ, ଏବେ ତ ଭଜନ ଶୋ ନୁହଁ, ତଥାପି ମୁଁ ଆପଣଙ୍କ ରିକ୍ୱେଷ୍ଟ ରଖିବାକୁ ଚେଷ୍ଟା କରିବି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
0: ଆଜ୍ଞା ରହିଲି, ନମସ୍କାର।
1: ନମସ୍କାର। ସତରେ ଆମେ ସମସ୍ତେ ନା କିଛି କିଛି ଜିନିଷକୁ ନେଇକି ସବୁବେଳେ ପ୍ରାଉଡ୍ ଫିଲ୍ କରୁ, ଏବଂ ସବୁଠୁ ଆମେ ବେଶୀ ପ୍ରାଉଡ୍ ଫିଲ୍ କରୁ ଆମେ ଓଡ଼ିଆ ବୋଲି, କାହିଁକି ନା ଓଡ଼ିଆ ଜାତି ଯେତେ ସୁନ୍ଦର ସେଠି ମହାପ୍ରଭୁ ବି ସେତେ ସୁନ୍ଦର, ଏବଂ ତାଙ୍କର ଚକା ଆଖି ବି ସେତେ ସୁନ୍ଦର। ସେଇଥିପାଇଁ ତ ଆମେ ସମସ୍ତେ ଓଡ଼ିଶାବାସୀ ସବୁବେଳେ ପାଇଁ ମହାପ୍ରଭୁଙ୍କୁ ନେଇକି ଖୁସି ହଉ, ଆପଣ ବି ଖୁସି ହଉଥାନ୍ତୁ। ଏବଂ ଯେମିତି ଗରିବ ଭାଇ କହିଲେ, ଏଇ ସୁନ୍ଦର ଗୀତଟି ଆପଣ ସମସ୍ତଙ୍କ ପାଇଁ, କେବଳ ଆଉ କେବଳ ଜଗାର ଚକା ଆଖିକୁ ନେଇ।

0: କରନ୍ତି ଆପଣଙ୍କ ସହିତ ଯିଏ କଥା ହଉଛି ସିଏ ବି ଜଗତସିଂହପୁରର ଆଜ୍ଞା ଆଚ୍ଛା ଜଗତସିଂହପୁର ଆଉ ଗୋଟେ କଥା ଆପଣ ଭୁଲିଗଲେ ପାରାଦୀପ ପୋର୍ଟ ପାଇଁ ବି ନିହାତି ଭାବରେ ଗର୍ବ ଫିଲ୍ କରୁଥିବେ
1: ପାରାଦୀପ ପୋର୍ଟ ବି ଅଛି ସେଇଟା ବି ବଢିଆ ଆପଣ ମନେ ପକେଇ ଦେବେ ମୁଁ ତ ଆର୍ଯ୍ୟ ମାନେ ରେଡିଓ ସଂସ୍ଥାର ଏମାନଙ୍କୁ କହିକିରି ପୁରା ଖୁସି ହେଇ ଯାଇଥିଲେ ମୋର ମନେ ନଥିଲା
0: ଆଚ୍ଛା ତାହେଲେ ଆପଣ ଏମିତି
1: କୋଉଠି କି ଆମର ଆମର ଏଇ ଜଗତସିଂହପୁରରେ ତେଣୁ ଆପଣଙ୍କ ସାଙ୍ଗରେ ଜଗତସିଂହପୁରରୁ କଥା ହେଉଛି ମାନେ ବହୁତ ଗର୍ବ ଅନୁଭବ କରୁଛି
0: ଆମ ଘର କୁଜଙ୍ଗ ପାରାଦୀପ କୁଜଙ୍ଗ
1: ଅଭିବାବୁ ସୌମ୍ୟ ବାବୁ କେତେ ଆର୍ଯ୍ୟ ଅଛନ୍ତି ଆଉ
0: ସମସ୍ତଙ୍କୁ ଏମିତି ଭଲ ପାଇବା ଦଉଥାନ୍ତୁ ଏବଂ ଜଗତସିଂହପୁରର ପ୍ରତିଟି କଥାକୁ ନେଇକି ଆପଣ ଗର୍ବ ଫିଲ୍ କରୁଥାନ୍ତୁ ଝଙ୍କଡ଼ବାସିନୀ ମା ସାରଳାଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
1: ଧନ୍ୟବାଦ ରହିଲି ନମସ୍କାର
0: ନମସ୍କାର ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ଏବଂ ସେୟାର କରିପାରିବେ ଯେ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ଆପଣ ବହୁତ ଗର୍ବ ଫିଲ୍ କରନ୍ତି ନିହାତି ଭାବରେ ସେୟାର କରନ୍ତୁ।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଏବଂ ସିଏ କଣ କହୁଛନ୍ତି। ହ୍ୟାଲୋ
1: ଭଉଣୀ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, ଆଜିର ଟପିକ ଉପରେ କଣ କହିବେ, କିଏ କହୁଛନ୍ତି?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
0: ଆଚ୍ଛା, ଆପଣ
1: ଟପିକ ଆଣିଛନ୍ତି ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଆକ୍ଚୁଆଲି କଥା ହଉଛି ଆମେ ହଉଛୁ ମାନେ ଓଡିଶାର ସେକେଣ୍ଡ ଏଜୁକେଟେଡ ଡିଷ୍ଟ୍ରିକ୍ଟ ଜଗତସିଂହପୁର। ଜଗତସିଂହପୁରକୁ ବାଣୀ କ୍ଷେତ୍ର ବି କୁହାଯାଏ। ତେଣୁ ଆଉ ଗୋଟେ ଜିନିଷ, ଯୋଉ ଡଲି ଭଉଣୀ ତ ସବୁ କଥା କହୁଥିଲେ, ଆହୁରି ଅଛି ଆପଣଙ୍କର ଏଠି ପିଆଳି ବେଳାଭୂମି ଅଛି, ଧର୍ତ୍ତଙ୍ଗଡ ଜଙ୍ଗଲ ଅଛି, ତା ସହିତ ଆପଣଙ୍କର ଜୟଗଡ଼ର ଜଗନ୍ନାଥ ମନ୍ଦିର, ଧ୍ୟାନକୁଦର ଜଗନ୍ନାଥ ମନ୍ଦିର, ପଟ ଶ୍ରୀକ୍ଷେତ୍ର, ତା ସହିତ ଆପଣଙ୍କର ଅଛି ବାରଙ୍ଗର ଜଗନ୍ନାଥ ମନ୍ଦିର, ଶୀତଳର ଜଗନ୍ନାଥ ମନ୍ଦିର, ତେଣୁ ମନ୍ଦିର ମାଳିନୀ ଓଡ଼ିଶା। ତା ସହିତ ମୁଁ ବି ଯୋଉଠି ରହୁଛି ଚର୍ତ୍ତିକା ବଜାର, ମା ଚର୍ତ୍ତିକାଙ୍କର ଗୋଟେ ବହୁତ ବଡ ମନ୍ଦିର ଅଛି, ତା ସହିତ ଡିଷ୍ଟ୍ରିକ୍ଟ କୋର୍ଟ ଅଛି। ତେଣୁ ସବୁକିଛି ଅଛି ଏଜୁକେଟେଡ ଡିଷ୍ଟ୍ରିକ୍ଟ, ତେଣୁ ତାହାକୁ ନେଇକି ମୁଁ ଗର୍ବ ଅନୁଭବ କରେ। ଆଉ ତା ସହିତ ଆପଣମାନଙ୍କ ସହିତ କଣ୍ଟାକ୍ଟରେ ଅଛି, ବିଭିନ୍ନ ଟପିକ ଉପରେ ମତାମତ ଦିଏ, ପ୍ରୋଗ୍ରାମ ଶୁଣେ, ତେଣୁ ବହୁତ ଗର୍ବିତ ମନେ କରେ।
0: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ଏବଂ ଜଗତସିଂହପୁରକୁ ନେଇକି ଏତେ କଥା ଆପଣ କହିଲେ, ନିହାତି ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ,
1: ରହିଲି ଭଉଣୀ।
0: ଜୟ ଜଗନ୍ନାଥ। ନିହାତି ଭାବରେ ଜଗତସିଂହପୁରରେ ଅନେକ କିଛି କଥା ଅଛି, ଅନେକ କିଛି କାହାଣୀ ଅଛି, କୁହାଯାଏ ବାଣୀପୀଠ ବୋଲି। ଆଚ୍ଛା, ସବୁ କଥା ଭିତରେ ଯେଉଁମାନେ ବି ଜଗତସିଂହପୁରରୁ ମୋତେ କଲ୍ କରିଛନ୍ତି, ଗୋଟିଏ କଥା ବୋଲିଗଲେ, ଜଗତସିଂହପୁରରେ ଯେମିତି ଆମର ପୁରୀ ଜଗନ୍ନାଥଙ୍କୁ ନେଇକି ପ୍ରସିଦ୍ଧ, ସେମିତି ସୁଭଦ୍ରାଙ୍କର ପୀଠ ମଧ୍ୟ ଅଛି। ଗଡ଼କୁଜଙ୍ଗରେ ସୁଭଦ୍ରାଙ୍କର ପୀଠ ଅଛି, ଏବଂ କଳାପାହାଡ଼ ଆକ୍ରମଣ ସମୟରେ ସେଇଠି ଆଣି ଠାକୁରଙ୍କୁ ଲୁଚା ଯାଇଥିଲା କୁହାଯାଏ, ଏବଂ ମାତା ସୁଭଦ୍ରାଙ୍କର ପୀଠ ଗଡ଼କୁଜଙ୍ଗରେ ଅଛି, ଯାହା ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ। ଏହି ବିଷୟରେ ମଧ୍ୟ ଯେଉଁମାନେ ଜାଣିନଥିବେ ସେମାନେ ନିହାତି ଜାଣିବା ଦରକାର। ଗଡ଼କୁଜଙ୍ଗର ରାଜା ଯେତେବେଳେ ରାଜତ୍ୱ କରୁଥିଲେ, ଷଣ୍ଢ ରାଜାଙ୍କ ସମୟର କଥା, ଅନେକ କିଛି ଐତିହ୍ୟ କାହାଣୀ କୁହେ ଜଗତସିଂହପୁର। ତ ଆପଣ କେଉଁ ଏରିଆର, ଆଉ ଆପଣ ଆପଣଙ୍କ ଏରିଆର କେଉଁ ଜିନିଷକୁ ନେଇକି ବହୁତ ଗର୍ବ ଫିଲ୍ କରନ୍ତି, ନିହାତି ଭାବରେ ଶେୟାର କରନ୍ତୁ।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି। ହ୍ୟାଲୋ,
1: ଜୟ ମା ସରଳା ଭଉଣୀ, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଜଗତସିଂହପୁର ତ କହୁଛନ୍ତି, ଜାଣିଗଲି। କିଏ କହୁଛନ୍ତି?
1: ମୁଁ ରେଡୁଅ ବନ୍ଧୁ ସାରଦା ଭାଇ, ମା ସାରଳାଙ୍କ ପୀଠ ପାଖ କଣ୍ଟାପଡା ଗାଁରୁ କହୁଛି।
0: ଆଚ୍ଛା, ଆପଣ ନିହାତି ସାରଳାଙ୍କ ପାଇଁ ଗର୍ବ ଅନୁଭବ କରୁଥିବେ, ଆଉ କୋଉ କଥାକୁ ନେଇକି ଗର୍ବ ଅନୁଭବ କରନ୍ତି?
1: ହଁ, ସାରଳା ମନ୍ଦିର ପାଖରେ ଯାହା, ମୁଁ ତ ଜନ୍ମ ହେଇକି ମୁଁ ନିଜକୁ ଧନ୍ୟ ମନେ କରୁଛି। ପାଖ ମାନେ ଆଳତୀ ହେଲେ ଆମ ଘରକୁ ଛୁଟା ଯାଉଛି।
0: ବାହ, ଆପଣଙ୍କ ଭାଗ୍ୟବାନ ଆଉ କେହି ନାହାନ୍ତି କୁହନ୍ତୁ।
1: ଆଉ ଗୋରେଖନାଥ ମନ୍ଦିର ଏଠି 5 କିଲୋମିଟର, ଆପଣଙ୍କ ତ ପୋର୍ଟ ରହିଲା। ଆଉ ବେଶୀ ବଡ କଥା ହେଲା, ଆପଣ ଆମର ଜଗତସିଂହପୁର କୁଜଙ୍କର ଝିଅ, ସେଇଟା ଆମକୁ ବହୁତ ଗର୍ବିତ ଅନୁଭୂତ। ମୁଁ କହେ ଆମ ବନ୍ଧୁ ବାନ୍ଧବକୁ ଯେ ଆମ ଜଣେ ଝିଅ କୁଜଙ୍କର ସେ ରେଡିଓରେ ଅଛନ୍ତି।
0: ବହୁତ ଭଲ ଲାଗିଲା, ଏମିତି ନିଜ ଏରିଆକୁ ନେଇକି ସବୁବେଳେ ଗର୍ବ ଅନୁଭବ କରିବା ଦରକାର, ଏମିତି ଭଲ ପାଇବା ଦଉଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
1: ରହିଲି, ଜୟ ମା ସରଳା, ନମସ୍କାର।
0: ନମସ୍କାର, ଆପଣ ବି କଲ କରିପାରିବେ ଅନ୍ ଦ ନମ୍ବର 0671230315 ରେ, ଏବଂ ସେୟାର କରିପାରିବେ କଟକକୁ ନେଇ ଆପଣଙ୍କ ଏରିଆକୁ ନେଇକି ସୁନ୍ଦର କାହାଣୀ ଆମ ସହିତ। ଏବଂ ଯଦି ଆପଣ କଟକରୁ ବିଲଙ୍ଗ କରୁଥାନ୍ତି ବା ବରହମପୁରରୁ ବିଲଙ୍ଗ କରୁଥାନ୍ତି ବା ଯେକୌଣସି ସ୍ଥାନରୁ ବିଲଙ୍ଗ କରୁଥାନ୍ତି

0: ଗୀତ ପରେ ପୁଣି ସ୍ୱାଗତ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋନ୍ ଦିଲ୍ ସେ ଦିଲ୍ ତକ୍ ଦେବ ମିତ୍ର ଅଛି ଆପଣଙ୍କ ସହିତ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି ହ୍ୟାଲୋ
1: ସୁଖ ସମ୍ପତ୍ତି ସନ୍ତୋଷ ମେ ଶୁଭ ସକାଳ ନମସ୍କାର ଆଜ୍ଞା
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ
0: ଆଚ୍ଛା ଆଜିର ଟପିକ ଉପରେ କଣ କହିବେ ଆପଣ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇ ଗର୍ବ ଫିଲ୍ କରନ୍ତି
1: ବହୁତ ସୁନ୍ଦର ଟପିକ ତା ଭିତରେ ଥିବା ବାସ୍ତବତାକୁ ନିରୀକ୍ଷଣ କରିବା କଟକ ସହର ବରଷ ହଜାର
0: ଆଜ୍ଞା
1: ଆଉ ବରଷ ହଜାର ମ୍ୟାମ୍ ଆପଣ ଅନୁମାନ କରନ୍ତୁ କେତେ ପିଢି ବାଇ ପିଢି ସେ ଗତି କରିଛି
0: ଆଜ୍ଞା
1: ଆଉ କଟକ ସହର ଏମିତି ଗୋଟେ ସହର ସେଇଠି ଆପଣ ସବୁ ଜିଲ୍ଲାର ଲୋକମାନଙ୍କୁ ପାଇବେ
0: ଆଜ୍ଞା ଆଉ କଟକ ଏମିତି ସହର ସମସ୍ତଙ୍କୁ ଆପଣେଇ ନେଇଥାଏ
1: ଆଉ ଛୋଟ ସୂକ୍ଷ୍ମ ଉଦାହରଣ ଦଉଛି କଟକବାସୀଙ୍କ ହୃଦୟ ବିଷୟରେ ଯେ ମୁଁ ଥରେ ନୂଆ ବଜାରରୁ ଆମ ଘର 7 କିଲୋମିଟର ସେଇଠି ଜଣେ ପାନ ଦୋକାନୀ ଭାଇ ଥିଲେ ରାତି 12 ପରେ ହେଇଥିଲା ଆଉ ଆସିବା ପାଇଁ ମତେ ବହୁତ ଡର ଲାଗୁଥିଲା ଆଉ ସେ ପାନ ଦୋକାନ ଭାଇ ଜଣଙ୍କୁ ଯେତେବେଳେ ମୁଁ ପଚାରିଲି ଭାଇ ଆଗରେ କିଏ ଯାଉଛନ୍ତି କି ନା ପୁଅ ଏବେ ସାଙ୍ଗେ ସାଙ୍ଗେ ଗଲେ ଟିକେ ଜୋରସରେ ଚଲେଇଦେବୁ ଆଉ ତାଙ୍କୁ ବାଟରେ ପାଇଯିବୁ ଆଉ ମୁଁ ପୁରା ଏତେ ଜୋରସରେ ଆସିଲି ମୁଁ ବାଟରେ କାହାକୁ ପାଇଲି ଏବଂ ମୁଁ କେତେବେଳେ ଆସିକି ସେ ବିପଦପୂର୍ଣ୍ଣ ରାସ୍ତା ପାର କରିଛି ମୋତେ ନିଜେ ବି ଜଣା ନାହିଁ କାଲି ସକାଳେ ତାର ଦିନ ସେ ମୋ ପିଠି ଥାପୁଟି କହିଲେ ପୁଅ ମୁଁ ଯଦି ତତେ ସାହସ ନ ଦେଇଥାନ୍ତି ତୁ କଣ ଏତେ ଦୂର ଯାଇଥାନ୍ତୁ ଇଏ ହଉଛି ବାସ୍ତବତା ଆଉ ତାପରେ ଦ୍ୱିତୀୟ କଥା ହେଲା କଟକ ସହର ଗୋଟେ ଏମିତିଆ ସହର ଯୋଉଠି ସବୁ ମାନେ କଣ କହିବି ତାର ଆପଣ ଦଶହରା ବେଳେ ତ ଜାଣିଥିବେ ଆଉ ଇଏ କଟକ ମହାଙ୍କର
0: ଆପଣ ବହୁତ ହୃଦୟବାନ ବୋଲି ନେଇକି ଗର୍ବ କରନ୍ତି ଆଠୁ ବଡ କଥା ଆଉ କଣ ହେଇପାରେ
1: ମାନବିକତା ମାନସିକତାର ଗୋଟେ ପୁଞ୍ଜି କହିଲେ କଟକବାସୀଙ୍କର ହୃଦୟ ସେଇଟା ହିଁ
0: ଆପଣଙ୍କ କଥା ମୋ ହୃଦୟକୁ ଛୁଇଁଗଲା ଯୋଉ ବି କଟକବାସୀ ଶୁଣୁଥିବେ ସେମାନଙ୍କର ହୃଦୟ ବି ପୁରା ଚଉଡା ହେଇଯାଇଥିବ ଶୁଣିକି ବହୁତ ବଢିଆ ଲାଗିଲା ଆପଣଙ୍କ କଥା ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
1: ମ୍ୟାମ୍ ଆପଣ ଟିକେ ଗୀତଟେ ତିନି ଥର ରିଙ୍ଗରେ ହିଁ ମୋର ଫୋନ୍ ଉଠେଇଲେ ଟିକେ ଗୀତ ଟିକେ କମ୍ ଦେଲେ
0: ଆପଣ ବି କଲ୍ କରିପାରିବେ ଆମକୁ ନମ୍ବର ହେଉଛି 06712303153 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ କେବଳ ଆଉ କେବଳ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ
1: ଦିଦି ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ କଟକରୁ ରଶ୍ମିତା ବେହେରା କହୁଛି।
0: ରଶ୍ମିକା ନା ରଶ୍ମିତା?
1: ରଶ୍ମିତା।
0: ଆଚ୍ଛା ରଶ୍ମିତା, କେମିତି ଅଛ? ଭଲ
1: ଅଛି ଦିଦି।
0: ଆଚ୍ଛା ଆଜିର ଟପିକ ଉପରେ କଣ କହିବ, କୋଉ ଜିନିଷକୁ ନେଇକି ବେଶୀ ଗର୍ବ ଫିଲ୍ କର ତୁମେ କଟକବାସୀ ହେଇ?
1: ଗର୍ବ ଫିଲ୍ କରେ ଆମର ସଂସ୍ଥାନଙ୍କୁ ନେଇକି,
0: କାହିଁକି
1: ନା ଆମର ହଉଛି କାଳିଆପଦା ମସ୍ତନୀ ଅଛି, ଆଉ ଆମର ଗୁରୁକ୍ଷେତ୍ର ଅଛି, ସେଥିପାଇଁ କି ବହୁତ ଗର୍ବ ହୁଏ।
0: ଗୁରୁକ୍ଷେତ୍ର କୋଉଠି ଅଛି?
1: ଗୁରୁକ୍ଷେତ୍ର କାଳିଆପଦା ମସ୍ତାଣୀ କରେ, ଗୁରୁକ୍ଷେତ୍ର ଆମର ଯୋଉ କାଳିଆପଦା ମସ୍ତାଣୀ ଆମର ପାଗଳବାୟା ମନ୍ଦିର।
0: ଆଚ୍ଛା,
1: ଯେମିତି ପୁରୀରେ ଯେମିତି

0: पुरी मंदिर ये सेकंड पुरी मंदिर हूँ गुरुक्षेत्र आ भर को जीवा मैंने आम धर झी जीव जार चुड़दार पिंधिकी जीव पैंट पिंधिकी जीव पुरुष लोक हेल्ले धोती पिंधिकी जीवे मंदिर को अलाउ ना जे पैंट पिंधिकी
1: जीत
0: बड़ नेता मंत्री जी भी पुलिस बेला भी पचारत गुरु क्षेत्र कहती नहीं बार हाथ खंडा बाहर जो कालिया बुद्धारे
1: जानी बहुत भल लगे गुरु क्षेत्र के बिना के विजिट कर
0: रथ जात्रा हुए जो मगुसुर मास रथ जात्रा हुए दोल जात्रा हुए होली मान सब कि पुरी रे सब कि बार मस तेर जात्रा आम कालियाबजार बार मस तेर जात्रा
1: बहुत भल लगे तेज कालियाबोधा गुरु क्षेत्र निहाती भाव जो मैंने जाते से माने भी जानतो आम प्रोग्राम मध्यम जो मैंने भी सुनुछन्ते बहुत बहुत धन्यवाद कॉल कर रश्मिता
0: नमस्कार
1: आपण भी कॉल करि परबे अन द नंबर 0671203153 रे एवं शेयर करि परबे आपणक कहानी मो सहित चलंद देखबा आजरो नेक्स्ट कॉलर के अछन्ते एवं से कोन कहछन्ते हेलो
2: हेलो दीदी नमस्कार
1: नमस्कार के कहछन्ते कोट कहछन्ते
2: दीदी आम एरिया सालेपुर कहले चारिपट जाक अच्छी किंवदंती किंतु प्रथम हूँ चित्रतला गुप्त
1: गंगा
2: सालेपुर आम ऑटोनॉमस कॉलेज अच्छी नई कूल अच्छा माँ भगवती जहाँ को आक्रमण करते कलापहाड़ ସିଏ କାଳକ୍ରମେ ବାହାରିବେ ତାଙ୍କ ମାନେ କରାମତି ଦେଖେଇବେ ଆଉ ଶିଶ୍ରୀ ପୂଜା ପାଉଛନ୍ତି ଆଉ ଏପଟରେ ସାଲେପୁର ମାର୍କେଟ ଉପରେ ହଉଛି ଖାସ କରିକି ରସଗୋଲା ପ୍ରସିଦ୍ଧ ବିକଳାନନ୍ଦ କରଙ୍କର ତାପରେ ମା ଚିତ୍ରେଶ୍ୱରୀ ଅଛନ୍ତି ମା ସାହେଶ୍ୱରୀ ଅଛନ୍ତି ଆଉ ମା ଭାନେଶ୍ୱରୀ ଅଛନ୍ତି ତିନି ଭଉଣୀ ଆଉ ଚିତ୍ରେଶ୍ୱରୀ ମାର୍କେଟ ଉପରେ ଯୋଉ ସାହେଶ୍ୱରୀ ମାର୍କେଟ ଉପରେ ସାହେଶ୍ୱରୀଙ୍କ ପାଖରେ ଜଗନ୍ନାଥ ବି ତିଆରି ହେବେ ଆସନ୍ତା
1: ତାହେଲେ ଆପଣ ଆପଣଙ୍କର ସଂସ୍କୃତି ଐତିହ୍ୟ ପର୍ବପର୍ବାଣୀ ଆଉ ଖାଦ୍ୟ ମାନେ ସ୍ପେଶାଲି ରସଗୋଲାକୁ ନେଇକି ବହୁତ ପ୍ରାଉଡ୍ ଫିଲ୍ କରନ୍ତି ନା କଣ ଏମିତି ପ୍ରାଉଡ୍ ଫିଲ୍ କରୁଥାନ୍ତୁ ସବୁବେଳେ ନିଜ ଏରିଆକୁ ନେଇ ନିଜ ଏରିଆର ସଂସ୍କୃତିକୁ ନେଇ
2: ସମସ୍ତଙ୍କ ଶ୍ରୋତା ଭଉଣୀ ଆପଣଙ୍କୁ ମଧ୍ୟ ଅନୁରୋଧ କେବେ ଆସିଲେ ସାଲେପୁର ରସଗୋଲା ସାଙ୍ଗ ହେଇକିରି
1: ନିହାତି ଭାବରେ ଆପଣଙ୍କ ହାତରୁ ମିଠା ଖାଇବା ପାଇଁ ସାଲେପୁର ରସଗୋଲା ଖାଇବା ପାଇଁ ଆମେ ଯାଇ ପହଞ୍ଚିବୁ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
2: ଆଜ୍ଞା ରହିଲି ନମସ୍କାର
1: ନମସ୍କାର ସତରେ ନିଜ ଏରିଆ ନିଜର କାହାଣୀ କୁହେ ଅନେକ ଐତିହ୍ୟ କୁହେ ଅନେକ ସଂସ୍କୃତି କୁହେ ଅନେକ ପରମ୍ପରା ଅନେକ ଜାନିଜାତ ଯେଉଁ ମାଟିରେ ବିତିଯାଇଛି ସେ ମାଟି ସତରେ ମହାନ ପ୍ରତିଟି ମାଟି ମହାନ ଏବଂ ଓଡ଼ିଶାର ପ୍ରତି କୋଣ ଅନୁକୋଣ ହିଁ ମହାନ କାହିଁକି ନା ଇଏ ହେଉଛି ମହାପ୍ରଭୁଙ୍କର ଜାଗା ଏବଂ ଖାଲି ସେତିକି ନୁହଁ ମନ୍ଦିରକୁ ନେଇକି ଆମେ ସବୁବେଳେ ପାଇଁ ଗର୍ବ ଅନୁଭବ କରୁ ଏଠି ମାଟି କଥା କୁହେ ଏଠି ମାଟିର ବାସ୍ନା କଥା କୁହେ ଏଠି ଖାଦ୍ୟ କଥା କୁହେ ଏଠି ପ୍ରତିଟି ଓଡ଼ିଆଙ୍କ ହୃଦୟ କଥା କୁହେ ଆଉ ତାଠୁ ବେଶୀ ଅଧିକ ହେଉଛି ଏଠି ପ୍ରତିଟି କୋଣ ଅନୁକୋଣରେ ମନ୍ଦିରର ଘଣ୍ଟ ଏବଂ ଲୋକମାନଙ୍କର ହୃଦୟ କଥା କୁହେ ସତରେ ଆମେ ସମସ୍ତେ ନିଜ ନିଜ ଏରିଆକୁ ନେଇକି ସବୁବେଳେ ଗର୍ବ ଅନୁଭବ କରିବା କଥା ଏମିତି ଗର୍ବ ଅନୁଭବ କରୁଥାନ୍ତୁ ଏବଂ ନିଜ ଏରିଆ ବା ନିଜ ଅଞ୍ଚଳର ଉନ୍ନତି କରିବା ପାଇଁ ଯଦି ନିଜର କେଉଁଠି ସହଯୋଗ ଆବଶ୍ୟକ ରହୁଛି ସେଠି ନିଜ ବି ସହାୟତା ବା ସହଯୋଗର ହାତ ବଢ଼ାନ୍ତୁ ଏବଂ ନିଜେ ଗୋଟେ ସଠିକ୍ ନାଗରିକ ହିସାବରେ ନିଜ ଆଖପାଖ ସବୁବେଳେ ସଫା ରଖନ୍ତୁ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ ତା ସହିତ ନିଜର ଯାହା ଧର୍ମ ରହିଛି ନିଜର ଯାହା ଏଥିକ୍ସ ରହିଛି ସେ ଏଥିକ୍ସ ଭିତରେ ରୁହନ୍ତୁ ଏବଂ ତା ସହିତ ସବୁବେଳେ ନିଜ ଏରିଆର ପ୍ରଚାର ପ୍ରସାର କରିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତୁ ନାହିଁ ଆମେ ଓଡ଼ିଆ ଆମ ଭାଷା ବଢ଼ିଆ ଏବଂ ଆମେ ସମସ୍ତଙ୍କଠୁ ବହୁତ ବଢ଼ିଆ ଏଇ କଥା ସହିତ ଏଇ ସ୍ୱର ସହିତ ଆସନ୍ତୁ ସ୍ୱର ମିଶେଇବା ଶୁଣିବା କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ସେ ଦେଲତକୁ ଆଣ୍ଡ ଡାଲିନ୍ ଲାଇଭ୍ ଶୋକୁ ମୁଁ ଏଇଠି ରଖୁଛି।

ସୂଚନା ଦେଖିବା ପରବର୍ତ୍ତୀ ଏସଏମଏସ ଲେଖୁଛନ୍ତି କଳ୍ପନା ମହାନ୍ତି ସିଡିଏ ସେକ୍ଟର 6 ରୁ ଶୁଣିବାକୁ ଚାହିଁଛନ୍ତି ସାନ୍ଦାରୁ ସାବନ ବରସ୍ତା ହେ ନିହାତି ଭାବରେ ବ୍ୟୁଟିଫୁଲ ସେ ଗୀତ ମୁଁ ଆପଣଙ୍କୁ ସେୟାର ଶୁଣେଇବି ଚାଲନ୍ତୁ ପରବର୍ତ୍ତୀ ଏସଏମଏସ ଆଡକୁ ପଢିବା କିଏ ଏବଂ କଣ ଲେଖୁଛନ୍ତି ନିହାତି ଭାବରେ ଜାଣି

ଶୁଣିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ଦିଲସଦିଲ ତ କ'ଣ ଦିଲସଦିଲ ତ କ୍ରିଦେବ ମିତ୍ର ଅଛି ଆପଣଙ୍କ ସହିତ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସଏମ୍ଏସ୍ କିଏ କୋଉଠୁ ଲେଖୁଛନ୍ତି। ଏହି ଏସଏମ୍ଏସ୍ ଆସୁଛି ଆମକୁ ସୌରୀ ପୋଷ୍ଟ ମହାସିଂହପୁର ଭାୟା ବହୁଗ୍ରାମ ଡିଷ୍ଟ୍ରିକ୍ଟ କଟକରୁ। ଲେଖିଛନ୍ତି ଆମ ପାଖକୁ ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା ଏବଂ ବନ୍ଦନା। ଶୁଣିବାକୁ ଚାହିଁଛନ୍ତି ବହୁତ ହି ସୁନ୍ଦର ଗୀତ ଯାହାକୁ ରଖିବେ ଅନନ୍ତରୁ। ଦେବଦେବ ଗୀତରେ ଶୁଣିବାକୁ ଚାହିଁଛନ୍ତି ଏବଂ ଲେଖିଛନ୍ତି ଆଜି ପବିତ୍ର ସୋମବାରରେ ସମସ୍ତଙ୍କୁ ଶୁଭେଚ୍ଛା। ଜୟ ଜଗନ୍ନାଥ ଏବଂ ମିତ୍ରା ଅପା, ସକାଳର ସବୁ ପ୍ରୋଗ୍ରାମ ବହୁତ ସୁନ୍ଦର ଲାଗୁଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଚାଲନ୍ତୁ ତାହେଲେ ଆଉ ଲେଟ୍ ନ କରି ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

2000 ମସିହାରେ କରିନା କପୁର ରିଭ୍ୟୁ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ପ୍ରବେଶ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଅଭିନୟ କରିଥିଲେ ଅଭିଷେକ ବଚ୍ଚନ। ତାଙ୍କର ପ୍ରଥମ ଫିଲ୍ମ ହେଲା ମଧ୍ୟ ଦର୍ଶକମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରିଥିଲେ। ପ୍ରଥମ ଫିଲ୍ମ ପରେ ସେ ଗୋଟିଏ ପରେ ଗୋଟିଏ ଅନେକ ସଫଳତା ଲାଭ କରିଥିଲେ। ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ। ତାଙ୍କର ଅଭିନୟ ଦିନକୁ ଦିନ ଅଧିକ ପରିପକ୍ୱ ହେବାକୁ ଲାଗିଥିଲା। ତେବେ ସେଠି ଶୁଣି ଦେଉଛି ସେହି ରିଭ୍ୟୁ ଚଳଚ୍ଚିତ୍ରରେ ସୁନ୍ଦର ଗୀତଟି। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କଳାକାର ହଁ ସାଥୀ କରିନା କପୁର 2012 ମସିହାରେ ସୈଫ୍ ଅଲ୍ ଖାଁଙ୍କୁ ବିବାହ କରିଥିଲେ ବିବାହ ପରେ ତାଙ୍କ ନାମ କରିନା କପୁର ଖାନ୍ ଭାବରେ ପରିଚିତ ହୋଇଥିଲା କରିନା କପୁର ଜଣେ ଆତ୍ମବିଶ୍ୱାସୀ ଓ ପରିଶ୍ରମୀ ନାରୀ ସେ ନାରୀ ସଶକ୍ତିକରଣ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ଯୋଗଦାନ କରିଛନ୍ତି ତାଙ୍କର ଜୀବନଶୈଳୀ ଓ ଫ୍ୟାସନ୍ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ ପ୍ରେରଣା ଦେଇଥାଏ

ସେଥି କରିନା କପୁରଙ୍କ ଜୀବନୀ ଆମକୁ ଶିଖାଏ ଯେ ଯଦି ମଣିଷ ନିଜ ପ୍ରତି ବିଶ୍ୱାସ କଠିନ ପରିଶ୍ରମ ଥାଏ ନା, ତେବେ ସେ କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ଲାଭ କରିପାରେ। ପରିବାର, କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନକୁ ସମାନ ଭାବରେ ଗୁରୁତ୍ୱ ଦେଇ କିପରି ଜୀବନକୁ ଆଗକୁ ବଢ଼ାଯାଏ ନା, ତାହା ସେ ନିଜ ଜୀବନ ଦ୍ୱାରା ପ୍ରମାଣ କରିଛନ୍ତି। କରିନା କପୁର ଖାନ୍ କେବଳ ଜଣେ ସଫଳ ଅଭିନେତ୍ରୀ ନୁହନ୍ତି, ସେ ଭାରତୀୟ ସିନେମାର ଜଣେ ଉଜ୍ଜ୍ୱଳ ତାରକା। ତାଙ୍କ ଅଭିନୟ, ପରିଶ୍ରମ ଓ ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଚିନ୍ତାଧାରା ତାଙ୍କୁ କୋଟି କୋଟି ଦର୍ଶକଙ୍କ ପ୍ରିୟ କରି ରଖିଛି।

ବର୍ଷା ଛିଟା ପଡ଼ିଲେ ପ୍ରକୃତିର ରୂପ ଆହୁରି ମନୋରମ ହୋଇଯାଏ। ଗଛପତ୍ରରେ ଜଳବୁନ୍ଦା ପରି ମୁକ୍ତା ପରି ଚମକି ଉଠେ। ଫୁଲମାନେ ନୂଆ ସତେଜତା ପାଆନ୍ତି। ପକ୍ଷୀମାନେ ଆନନ୍ଦରେ କୁହୁ କୁହୁ କରନ୍ତି। ସତରେ ମୟୂର ନିଜର ପକ୍ଷୀ ମେଲେଇ ନୃତ୍ୟ କରେ। ବର୍ଷା ଛିଟା ପଡ଼ିଲେ ସବୁଜ ଧାନ କ୍ଷେତ ଉପରେ ପଡ଼ୁଥିବା ବର୍ଷା ଛିଟାର ଦୃଶ୍ୟ ସ୍ୱର୍ଗରୁ କମ୍ ନୁହେଁ। ହଁ ସାଥୀ, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ସୁନ୍ଦର ଗୀତର। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ଆଜିର ଏ ବ୍ୟସ୍ତ ଜୀବନରେ ଆମେ ପ୍ରକୃତି ଠାରୁ ଦୂରେଇ ଯାଉଛେ। ମୋବାଇଲ, କମ୍ପ୍ୟୁଟର ଏବଂ ବିଭିନ୍ନ ଯନ୍ତ୍ରପାତି ସୁବିଧା ମଧ୍ୟରେ ଆମେ ପ୍ରକୃତିର ଏହି ଅମୂଲ୍ୟ ଉପହାରକୁ ଭୁଲି ଯାଉଛେ। କିନ୍ତୁ ଯେତେବେଳେ ବର୍ଷା ହଠାତ୍ ବର୍ଷା ଛିଟା ପଡ଼େ ନା, ମାଟିର ସୁଗନ୍ଧ ଚାରିଆଡ଼େ ବ୍ୟାପିଯାଏ, ସେତେବେଳେ ଆମେ ପୁଣି ଥରେ ପ୍ରକୃତିର କୋଳକୁ ଫେରିଯାଉ। ହଁ ସାଥୀ, ବର୍ଷା ଛିଟା ପ୍ରେମର ପ୍ରତୀକ ମଧ୍ୟ ଅଟେ। ଅନେକ ଲୋକଙ୍କ ପାଇଁ ବର୍ଷାରେ ଭିଜିବା ଏକ ଅନନ୍ୟ ଅନୁଭବ, ଯେଉଁ ଛିଟା ମନରେ ଅନେକ ମଧୁର ସ୍ମୃତି ମଧ୍ୟ ସୃଷ୍ଟି କରେ। ଜୀବନରେ କେତେ ଦୁଃଖ ଥିଲେ ମଧ୍ୟ ବର୍ଷା ଛିଟାର ସ୍ପର୍ଶ ମନକୁ ଶାନ୍ତି କରିଦେଇଥାଏ।

ଫାଁସାଠି ପ୍ରକୃତିରେ ବର୍ଷା ଛିଟା ହେଉଛି ପ୍ରକୃତିର ମଧୁର ସଙ୍ଗୀତ, ଯାହାର ପ୍ରତ୍ୟେକ ବୁନ୍ଦାରେ ରହିଛି ଆନନ୍ଦ, ପ୍ରେମ, ଆଶା ଓ ନୂଆ ଜୀବନର ସନ୍ଦେଶ। ଏହି ଛିଟା ମଣିଷକୁ ପ୍ରକୃତି ସହିତ ଯୋଡ଼ି ରଖେ ଏବଂ ଜୀବନକୁ ସୁନ୍ଦର କରିଦେଇଥାଏ। ସେଇଥିପାଇଁ ତ କୁହାଯାଏ ନା, ବର୍ଷା ଠାରୁ ବେଶୀ ମିଠା ଏହି ବର୍ଷା ଛିଟା, କାରଣ ଏହି ଛୋଟ ଛୋଟ ଜଳବୁନ୍ଦାରେ ଲୁଚି ରହିଛି ଆମ ଜୀବନର ଅସୀମ ସୁଖ, ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ ଏବଂ ମନକୁ ଛୁଇଁ ଯାଉଥିବା ଏକ ମଧୁର ଅନୁଭୂତି।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସା ଦିଲ୍ ତକ୍ ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର ଜନନୀ ଜନ୍ମଭୂମି ସହ ସ୍ୱର୍ଗାଦପେ ଗରିଅସି ଅର୍ଥାତ୍ ମାତା ଏବଂ ମାତୃଭୂମି ସ୍ୱର୍ଗଠାରୁ ମଧ୍ୟ ଶ୍ରେଷ୍ଠ ଆମ ମନରେ ଦେଶପ୍ରେମର ଅନନ୍ୟ ଭାବନା ସୃଷ୍ଟି କରେ ସତରେ ସାଥୀ ପ୍ରତ୍ୟେକ ମଣିଷ ପାଇଁ ତାର ଜନ୍ମଭୂମି ସବୁଠାରୁ ପ୍ରିୟ ଦେଶ ଭାରତକୁ ମୋ ଦେଶ ଭାରତ ମୋ ପାଇଁ ଭାରତ କେବଳ ଏକ ଭୂଖଣ୍ଡ ନୁହେଁ ଏହା ମୋର ପରିଚୟ ମୋର ଗର୍ବ ଆମର ଆତ୍ମା ଏବଂ ଆମର ସ୍ୱପ୍ନ ମଧ୍ୟ ସେଇଥିପାଇଁ ତ ଆମେ କହୁ ନା ଏଇ ମୋ ଦେଶ ସୁନାର ଦେଶ ସାଥି ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହେବା କିନ୍ତୁ ବର୍ତ୍ତମାନ ଶୁଣିଦେଉ ଗୋଟେ ସୁନ୍ଦର ଗୀତ ଏନ୍ଜୟ କରିଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

वेलकम बैक वन्स अगेन ट्यून करछंती 100.4 आकाशवाणी एफएम रेनबो कटक दिल से दिल तक सुजाता अछि आपन मानक सहित सो चली छि मो देश हां साथी आम भारत एक प्राचीन और गौरवमय सभ्यतार देश ବିଶ୍ୱର ଅନ୍ୟାନ୍ୟ ଦେଶ ଯେତେବେଳେ ସଭ୍ୟତାର ପ୍ରଥମ ପାଠ ପଢ଼ୁଥିଲେ ସେତେବେଳେ ଭାରତ ଜ୍ଞାନ ବିଜ୍ଞାନ ଦର୍ଶନ ଏବଂ ଆଧ୍ୟାତ୍ମିକର ଆଲୋକ ବିତରଣ କରୁଥିଲା ଆମ ଦେଶର ଭୌଗୋଳିକ ସୌନ୍ଦର୍ଯ୍ୟ ଅତୁଳନୀୟ ଉତ୍ତରରେ ହିମାଳୟ ପର୍ବତ ଭାରତର ପ୍ରହରୀ ଭାବେ ଛିଡ଼ା ହୋଇଛି ଦକ୍ଷିଣରେ ବିଶାଳ ଭାରତ ମହାସାଗର ତାହାକୁ ସୀମାକୁ ସ୍ପର୍ଶ କରୁଛି ପୂର୍ବରେ ସବୁଜ ଜଙ୍ଗଲ ଏବଂ ପଶ୍ଚିମରେ ଥାର ମରୁଭୂମି ଆମ ଦେଶକୁ ବିବିଧତାର ରୂପ ଦେଇଛି ସତରେ ସାଥୀ ମୋ ଦେଶର ଗଙ୍ଗା ଯମୁନା ବ୍ରହ୍ମପୁତ୍ର ଗୋଦାବରୀ କୃଷ୍ଣା ଓ ମହାନଦୀ ପରି ନଦୀମାନେ ଆମ ଦେଶକୁ ସବୁଜ ଓ ସମୃଦ୍ଧ କରିଛନ୍ତି

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ସେ ଦିଲ୍ ତକ୍ ଚାଲିଛି ମୋ ଦେଶ ହଁ ସାଥୀ ଭାରତର ସବୁଠାରୁ ବଡ଼ ବିଶେଷତା ହେଉଛି ତା'ର ବିବିଧତାରେ ଏକତା ଯେଉଁଠି ବିଭିନ୍ନ ଧର୍ମ ଭାଷା ଜାତି ଓ ସଂସ୍କୃତିର ଲୋକ ବାସ କରନ୍ତି କିନ୍ତୁ ଏକତା ହିଁ ଆମ ଦେଶର ପ୍ରକୃତ ଶକ୍ତି ଆମ ଦେଶର ପର୍ବପର୍ବାଣୀ ବହୁତ ରଙ୍ଗୀନ ଓ ଆନନ୍ଦମୟ ଭାରତର ସଂସ୍କୃତି ଓ ପରମ୍ପରାର ଦେଶ ଯେଉଁଠାରେ ନୃତ୍ୟ ସଙ୍ଗୀତ ସାହିତ୍ୟ ଏବଂ କଳା ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଓଡ଼ିଶାରେ ଓଡ଼ିଶୀ ନୃତ୍ୟ ଭାରତନାଟ୍ୟମ୍ କଥକ କୁଚିପୁଡ଼ି ଇତ୍ୟାଦି ନୃତ୍ୟ ଆମ ସଂସ୍କୃତିର ଗୌରବ ଆମ ମନ୍ଦିର ଆମ ସ୍ମାରକ ଏବଂ ପ୍ରାଚୀନ କଳାକୃତି ଆମ ଐତିହ୍ୟର ସାକ୍ଷୀ